ଆକାଶବାଣୀ ପୁରୀ ଆଜି ରବିବାର 1948 ଶତାବ୍ଦ ବୈଶାଖ ମାସ 20 ଦିନ ଇଂରାଜୀ 2026 ମସିହା ମେ ମାସ 10 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56 38 ସେକେଣ୍ଡ ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 FM ଯୋଗେ।

ବାଲି ଉପରେ ପଡ଼ିଥିବା ଚିନିକୁ ପିମ୍ପୁଡ଼ି ଉଠାଇପାରେ, କିନ୍ତୁ ହାତୀ ନୁହେଁ। ତେଣୁ ଜୀବନରେ କାହାକୁ ଛୋଟ ବୋଲି ଭାବିବା ଉଚିତ ନୁହେଁ।

ପରବର୍ତ୍ତୀ ଭଜନଟିକୁ କଣ୍ଠରେ ସଜାଇଛନ୍ତି ଭୁବନେଶ୍ୱରୀ ମିଶ୍ର। ସେ ଗାଇଛନ୍ତି ଏ ଗୀତଟିକୁ କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ଗୀତ ରଚନାରୁ।

ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନଟିକୁ ଅଲେଖ ବିଶ୍ୱାଳଙ୍କ ଗୀତ ରଚନାରୁ ଗାଇ ଶୁଣାଇଛନ୍ତି ସୁଧାକର ମିଶ୍ର।

ନିଜର ଅହଙ୍କାର ଯୋଗୁଁ ସେହି ଦେବତାମାନେ ଯକ୍ଷଙ୍କୁ ଚିହ୍ନି ପାରିଲେ ନାହିଁ। ସେମାନେ ଅଗ୍ନିଙ୍କୁ କହିଲେ, ହେ ଅଗ୍ନିଦେବ, ଆପଣଙ୍କ ଶକ୍ତି ସମସ୍ତ ବସ୍ତୁ ମଧ୍ୟରେ ବିଦ୍ୟମାନ, ଆପଣ ପ୍ରଥମେ ଯକ୍ଷଙ୍କ ନିକଟକୁ ଯାଇ ତାହାଙ୍କ ପରିଚୟ ଲାଭ କରନ୍ତୁ। ଅଗ୍ନି ରୂପ ତତ୍ତ୍ୱର ଦେବତା, ପ୍ରାଣୀମାନଙ୍କର ଜୀବନ ଶକ୍ତିର ପ୍ରେରକ ଅଗ୍ନି ଏକ ଅଗ୍ନିପିଣ୍ଡୁଳା ଅଟନ୍ତି। ମନୁଷ୍ୟର ଦୁଇଟି ଚକ୍ଷୁ ଅଗ୍ନିଙ୍କର ପ୍ରତିନିଧି, ତେଣୁ ଅଗ୍ନି ପ୍ରଥମେ ଯକ୍ଷଙ୍କ ନିକଟକୁ ଯାଇ ନିଜର ଭୟଙ୍କର ରୂପ ଦେଖାଇଲେ। ଅଗ୍ନିଙ୍କୁ ଦେଖି ଯକ୍ଷ ପଚାରିଲେ, ତୁମେ କିଏ? ଅଗ୍ନି ମଦମତ୍ତ ହୋଇ ଉତ୍ତର ଦେଲେ, ମୁଁ ସଂସାରରେ ଅଗ୍ନି ନାମରେ ପ୍ରସିଦ୍ଧ। ସୃଷ୍ଟିର ପ୍ରତ୍ୟେକ ବସ୍ତୁ ମୋର ଉପସ୍ଥିତି ଯୋଗୁଁ ରୂପବାନ ହୁଏ। ମୁଁ ମୁହୂର୍ତ୍ତକ ମଧ୍ୟରେ ସଂସାରକୁ ଭସ୍ମୀଭୂତ କରିପାରେ। ଏହା ଶୁଣି ଯକ୍ଷ ଅଗ୍ନିଙ୍କ ସମ୍ମୁଖରେ ଗୋଟିଏ ତୃଣ ରଖି ତାହାକୁ ଦହନ କରିବା ପାଇଁ କହିଲେ। ଅଗ୍ନି ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ସୁଦ୍ଧା ତୃଣଟିକୁ ଜଳାଇ ପାରିଲେ ନାହିଁ। ସେ ଅକୃତକାର୍ଯ୍ୟ ହୋଇ ଫେରିଆସିଲେ। ଏହାପରେ ଦେବତାମାନେ ବାୟୁକୁ ଯକ୍ଷ ସମୀପକୁ ପ୍ରେରଣ କଲେ। ପଞ୍ଚଭୂତ ମଧ୍ୟରେ ବାୟୁ ବଳବାନ ଦେବତା, ସେ ପ୍ରାଣ ଅପାନ ଭାବରେ ଦେହ ଭିତରେ ରହି ସମସ୍ତ କାର୍ଯ୍ୟ କରନ୍ତି। ତେଣୁ ଅଗ୍ନିଙ୍କ ପରେ ବାୟୁଙ୍କ ସ୍ଥାନ। ବାୟୁ ଅହମିକା ପ୍ରଦର୍ଶନ ପୂର୍ବକ ଯକ୍ଷଙ୍କ ଆଗରେ ନିଜର ପରିଚୟ ପ୍ରଦାନ କଲେ। ଯକ୍ଷ ପଚାରିଲେ, ତୁମର ସାମର୍ଥ୍ୟ କ'ଣ? ବାୟୁ ଉତ୍ତର ଦେଲେ, ମୁଁ ସଂସାରର ଛୋଟ ବଡ଼ ସବୁ ପଦାର୍ଥକୁ ଉଡ଼ାଇ ପାରେ। ଜଳକଣାକୁ ଧାରଣ କରି ବ୍ୟୋମରେ ମେଘ ଆକାଶରେ ବିଦ୍ୟମାନ ଥାଏ। ବାୟୁଦେବଙ୍କର ଦମ୍ଭୋକ୍ତି ଶୁଣି ପରମାତ୍ମା ରୂପୀ ଯକ୍ଷ ତାହାଙ୍କ ସମ୍ମୁଖରେ କୁଟାଟିଏ ରଖି କହିଲେ, ଏହାକୁ ଉଠାଅ। ବାୟୁ ଯଥାସାଧ୍ୟ ଚେଷ୍ଟା କରି ସୁଦ୍ଧା ତାହାକୁ ଉଡ଼ାଇ ପାରିଲେ ନାହିଁ। ପରିଶେଷରେ ଦେବତାମାନେ ଇନ୍ଦ୍ରଙ୍କୁ ପଠାଇଲେ। ଇନ୍ଦ୍ରର ଅର୍ଥ ଜୀବାତ୍ମା। ଇନ୍ଦ୍ର ଯେତେବେଳେ ଯକ୍ଷଙ୍କ ପରିଚୟ ପାଇଁ ଗଲେ, ସେତେବେଳେ ଯକ୍ଷ ତିରୋହିତ ହୋଇସାରିଥିଲେ, ଅର୍ଥାତ୍ ଇନ୍ଦ୍ରଙ୍କ ନିକଟରୁ ଦୂରେଇ ଯାଇଥିଲେ। ସେତେବେଳେ ଆକାଶରେ ଉମା ବା ମେଧାଶକ୍ତି ଆବିର୍ଭୂତ ହୋଇ ଇନ୍ଦ୍ରଙ୍କୁ କହିଲେ, ଏହି ଯକ୍ଷ ହେଉଛନ୍ତି ପରମାତ୍ମା, ତାହାଙ୍କଠାରୁ ଶକ୍ତି ଲାଭ କରି ଦେବଗଣ ମହିମାଯୁକ୍ତ ହୁଅନ୍ତି। କେନ ଉପନିଷଦରେ ଏହି ଆଖ୍ୟାୟିକା ବର୍ଣ୍ଣିତ ହୋଇଛି, ଅଗ୍ନି ବାୟୁ ଆଦି ଦିବ୍ୟ ଗୁଣଯୁକ୍ତ ପଦାର୍ଥ ଦେବତା ଅଟନ୍ତି, ପରନ୍ତୁ ସେମାନେ ଜଡ଼ ଓ ଅଜ୍ଞ ହୋଇଥିବାରୁ ବ୍ରହ୍ମାନୁଭୂତି ପାଆନ୍ତି ନାହିଁ। ଅପରପକ୍ଷରେ ଇନ୍ଦ୍ର ଅଥବା ଆତ୍ମା ଅଟନ୍ତି ଚେତନ। ଅଗ୍ନି ବାୟୁ ହେଉଛନ୍ତି ଶରୀରସ୍ଥ ଇନ୍ଦ୍ରିୟ, ଇନ୍ଦ୍ର ହେଉଛନ୍ତି ଇନ୍ଦ୍ରିୟଗୁଡ଼ିକର ଅଧ୍ୟକ୍ଷ ଆତ୍ମା। ଶରୀରର ଦୃଷ୍ଟିଶକ୍ତି ବା ଶ୍ରବଣ ଶକ୍ତି ଲୋପ ପାଇଲେ ମଧ୍ୟ ଶରୀର ଜୀବିତ ରହେ, କିନ୍ତୁ ଆତ୍ମା ତିରୋହିତ ହେବା ପରେ ମନୁଷ୍ୟର ଜୀବନ ସମାପ୍ତ ହୁଏ। ତେଣୁ ଜୀବାତ୍ମାକୁ ଇନ୍ଦ୍ରିୟମାନଙ୍କ ଠାରୁ ଶ୍ରେଷ୍ଠ ବୋଲି କୁହାଯାଇଛି। କେନ ଋଷି ବ୍ରହ୍ମ ବିଦ୍ୟା କୁମା ବୋଲି କହିଛନ୍ତି, ବ୍ରହ୍ମ ଜ୍ଞାନ ସୂକ୍ଷ୍ମ ବୁଦ୍ଧି ଦ୍ୱାରା ମିଳେ। ମନୁଷ୍ୟ ଯେତେବେଳେ ଯୋଗ ସାଧନା କରେ, ସେ ପ୍ରାରମ୍ଭିକ ଅବସ୍ଥାରେ ବ୍ରହ୍ମଙ୍କର ଅନୁଭୂତି ବିଦ୍ୟୁତ୍ ସମାନ ପାଇଥାଏ। ବିଦ୍ୟୁତ୍ ଗୋଟିଏ କ୍ଷଣରେ ଆବିର୍ଭୂତ ହୁଅନ୍ତି ଓ ପରକ୍ଷଣରେ ଅନ୍ତର୍ହିତ ହୁଅନ୍ତି। ସେହିପରି ବ୍ରହ୍ମଙ୍କର ଆଗମନ ଓ ଅନ୍ତର୍ଧ୍ୟାନ ଅର୍ଥାତ୍ ବ୍ରହ୍ମଙ୍କ ଅନୁଭୂତି କ୍ଷଣିକ ପାଇଁ ହୋଇଥାଏ। ବ୍ରହ୍ମ ପ୍ରାପ୍ତି ପାଇଁ ସତ୍ୟାଚରଣ ଓ ଶୁଦ୍ଧ ମନ ଆବଶ୍ୟକ। ସେଥିପାଇଁ ସାଧକର ତିନୋଟି ସାଧନ ହେଉଛି ତପ ବା କଠୋରତାର ସହନ, ଦମ ବା ଇନ୍ଦ୍ରିୟ ନିୟନ୍ତ୍ରଣ ଏବଂ କର୍ମ ବା ନିଷ୍କାମ ଭାବରେ କର୍ତ୍ତବ୍ୟ ପାଳନ।

0: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଓମ୍ ପ୍ରକାଶ ଦାସ।
1: ଶୁଣୁଥିଲେ ଅନୁଚିନ୍ତା ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର 71ତମ ଅଧ୍ୟାୟ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ସୁରେଶ ୱାଡେକର ଏବଂ ସାଥୀ କଳାକାରମାନେ।
2: ଏପିସୋଡ 71, 7-1।

ଏବଂ ସାଥୀ କଳାକାରମାନେ, ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ପ୍ରଚାର କରୁଛୁ ଏକ ଓଡ଼ିଆ ଭକ୍ତିଗୀତ। ମହମ୍ମଦ ଅଜିଜଙ୍କ କଣ୍ଠରେ ବସନ୍ତରାଜ ସାମଲଙ୍କ ଗୀତ ରଚନାରୁ।

ପ୍ରଚାରକୁଲୁ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର 71ତମ ଅଧ୍ୟାୟ। କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର, ସୁରେଶ ୱାଡ଼େକର।

ଶୁଣିଲେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ପ୍ରଚାର କରୁଛୁ ଆଜିର କାର୍ଯ୍ୟକ୍ରମ ସୂଚନା। ସକାଳ 7:25 ଶୁଣିପାରିବେ କୁନି କୁନି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। ଏଥିରେ ଶୁଣିବେ ନିମାପଡ଼ାର ମୋ ଆଶା ଲିଟିଲ ଷ୍ଟଲ ଗ୍ରୁପ୍ର ସମ୍ପାଦକ ସୁମନ୍ତ ମହାରଣାଙ୍କ ସହ ଏକ ସାକ୍ଷାତକାର। 7:55 ଶୁଣିପାରିବେ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ। 8:00 ଶୁଣିପାରିବେ ସମାଚାର ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 8:30 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। ଦମ୍ପତିମାନଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ଶ୍ରୀମାନ ଶ୍ରୀମତୀ ଶୁଣିପାରିବେ ଦିନ 9:30। ଏଥିରେ ଶୁଣିବେ ଇଞ୍ଜିନିୟର ଦମ୍ପତି ସମୀର କୁମାର ରଥ ଏବଂ ରେଣୁ ଦାସଙ୍କ ସହ ସାକ୍ଷାତକାର। ଏହାର ପୁନଃ ପ୍ରସାରଣ ଶୁଣିପାରିବେ ରାତି 9:30। ଦିନ 10:00 ଶୁଣିପାରିବେ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ। 11:00 ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ କାର୍ଯ୍ୟକ୍ରମ।

ଚଳଚ୍ଚିତ୍ର ଗୀତ 7:25 ଶୁଣିପାରିବେ ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ଶୁଣିପାରିବେ କିଷାନବାଣୀ କାର୍ଯ୍ୟକ୍ରମ। ବିଷୟବସ୍ତୁ ରହିଛି ଖରିଫ ଫସଲରେ ଘାସ ପରିଚାଳନା। ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ସୋଆ ଭୁବନେଶ୍ୱର କ୍ଷେତ୍ର ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପିକା ଗାୟତ୍ରୀ ମିଶ୍ର। 8:10 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। 10:30 ଶୁଣିପାରିବେ ଶ୍ରୀଜଗନ୍ନାଥ ଭଜନ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ସୂଚନା ଏଇଠି ଶେଷ ହେଲା। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ସନ୍ଧ୍ୟା 6:10ରେ ଶୁଣିପାରିବେ ଏକ ଓଡ଼ିଆ ଭକ୍ତି ଗୀତ, 6:15ରେ ଏକ ଦେଶ ବନ୍ଦନା, 6:20ରେ ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ, 7:00ରେ ଶୁଣିପାରିବେ କେତୋଟି ଓଡ଼ିଆ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ବନ୍ୟାଜନିତ ପରିସ୍ଥିତିର ମୁକାବିଲା ପାଇଁ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା କରାଯିବ। ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ଏବଂ ନଦୀ ପରିଚାଳନା ଓ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୁରକ୍ଷା ଆଦି ଉପରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ 2,77,523 ମାମଲାର ଫଇସଲା କରାଯାଇଛି। ମୋଟ 99,95,29,39 ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ସେବା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ହାଇକୋର୍ଟ ସମେତ ସମସ୍ତ ଜିଲ୍ଲା ତଥା ତାଲୁକସ୍ତରୀୟ ଅଦାଲତଗୁଡ଼ିକରେ ବିଚାରାଧୀନ ମାମଲାଗୁଡ଼ିକର ଆପୋଷ ଆଲୋଚନା ମାଧ୍ୟମରେ ଫଇସଲା କରାଯାଇଛି। ଆଗାମୀ ପିଢ଼ିକୁ ସୁସ୍ଥ ଓ ଶିକ୍ଷିତ କରି ଗଢ଼ି ତୋଳିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ତାପମାତ୍ରାର ମୁକାବିଲା ପାଇଁ ବ୍ୟାପକ ଚାରାରୋପଣ ଏବଂ ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ବର୍ଜନ କରିବା ନେଇ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଦୁଇଦିନ ଧରି ଏହି ଗଣତିମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର 2025 ଘୋଷଣା କରାଯାଇଛି। ବିଭିନ୍ନ

0: ସଂପର୍କରେ ଦେଶର 42ଟି ପଞ୍ଚାୟତକୁ ଏଥିପାଇଁ ମନୋନୀତ କରାଯାଇଛି। ଓଡ଼ିଶାର 5ଟି ପଞ୍ଚାୟତ ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଗ୍ରାମାଞ୍ଚଳରେ ସମାବେଶୀ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଥାଏ। ଆସନ୍ତା 3 ତାରିଖ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ କରାଯିବ। श्रीक्षेत्र पुरी में महाप्रभु बाहर चंद्रजात्रा आज शेष होगी। अक्षय तृतीया ठार आरंभ होता बाहर चंद्रजात्रा आज शेष दिवस नरेन्द्र पुष्करणी में ठाकुर हलदीपाणी नीति अनुष्ठित हो गत सन्ध्यारे भौरी तिथि अवसर में चलती प्रतिमा नरेन्द्र पुष्करणी में एक घेरा जलक्रीड़ा करते। आकाशवाणीर नववर्षपूर्ति अवसर में कटक ओडिया बजार स्थित नेताजी संस्कृति भवन में एक संगीत सम्मेलन अनुष्ठित हो जाएगी। आकाशवाणी अवसरप्राप्त अतिरिक्त महानिर्देशक ऋषिकेश पाणी कार्यक्रम में जोगदे कहते शिक्षा सूचना विशेषकर कृषि क्षेत्र तथा कृषकों उन्नति में आकाशवाणी अनन्य भूमिका रही। रीता पट्टनायक अमित दास संगीत और वाद्य परेषण कर समस्त मंत्रमुग्ध करते। ମାଲକାନଗିରି ଜିଲ୍ଲାରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ପ୍ରଥମେ ସରବିନ୍ଦ ରାଜଶିର୍ଖେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟ ଅବହେଳା କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ରାଜଶିର୍ଖେ କହିଛନ୍ତି। କେବିକେ ଅଞ୍ଚଳରେ ରେଳ ସଂଯୋଗୀକରଣ ଏବଂ ରେଳ ଭିତ୍ତିଭୂମିର ବିକାଶ ଉପରେ ରାଜ୍ୟସଭା ସଦସ୍ୟ ସୁଜିତ କୁମାର ଗୁରୁତ୍ୱ ଦେଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଏ ସଂକ୍ରାନ୍ତ ଏକ ଦାବିପତ୍ର ଶ୍ରୀ କୁମାର ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଖଲିକୋଟ ଅଞ୍ଚଳକୁ ଏକ ପର୍ଯ୍ୟଟନ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି। କରାଖୁଲ ବିଟ୍ ହାଉସ୍ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ ଜିଲ୍ଲାରେ ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନ ରଙ୍ଗମଞ୍ଚଠାରେ ଚାଲିଥିବା ଆଦିବାସୀ ନୃତ୍ୟ ସଙ୍ଗୀତ ମହୋତ୍ସବ ଡଙ୍ଗର ଆଜି ଉଦ୍ଯାପିତ ହେବ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ବିଭିନ୍ନ ଆଦିବାସୀ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଉଛି। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ପୂର୍ବାହ୍ନ 10ଟାରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ରାଜ୍ୟରେ ପ୍ରଥମ ଥର ପାଇଁ ସ୍କ୍ୱାସ୍ ଚମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ପ୍ରତିଯୋଗିତାରେ ମୋଟ 6ଟି ଜିଲ୍ଲାରୁ 34 ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରିଛନ୍ତି। ମହିଳା ପୁରୁଷ ଏବଂ 35 ବର୍ଷରୁ ଉର୍ଦ୍ଧ୍ୱ ମାଷ୍ଟର୍ସ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଅଂଶଘାତ ପାଇଁ ପ୍ରାକୃତିକ ଚିକିତ୍ସା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବିଜୟ କୁମାର ପୃଷ୍ଟି।
2: ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପ ଅର୍ଥାତ୍ ଅଂଶୁଘାତରୁ ରକ୍ଷା ପାଇବାକୁ ହେଲେ କେତେକ ଜରୁରୀ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ। ପ୍ରଥମତଃ ଖରାଦିନେ ଅନ୍ତତଃ 15 ଗ୍ଲାସ୍ ପାଣି ପିଇବା ଜରୁରୀ। ଏକାଥରକେ ନ ପିଇ ଅଳ୍ପ ଅଳ୍ପ ପାଣି ଅଧିକ ଥର ପିଇବା ଭଲ। ସକାଳୁ ଉଠିଲେ 2-3 ଗ୍ଲାସ୍ ଉଷାପାନ ସବୁଠୁ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ। ଦ୍ୱିତୀୟରେ ସାଧାରଣତଃ ଦେଖାଯାଏ ଗରମ ସମୟରେ ବିଭିନ୍ନ ପ୍ରକାର ଆଧୁନିକ ଥଣ୍ଡା ପାନୀୟ ପିଆଯାଏ। ଏଥିରେ ଥାଏ ଚିନି ଶିରା, ବିଭିନ୍ନ ଫଳରସର ସୁଗନ୍ଧିତ ରସ, ଗ୍ଲୁକୋଜ୍ ପାଣି, ଅପ୍ରାକୃତିକ ରଙ୍ଗ, କାଫିନ୍, ରାସାୟନିକ ପଦାର୍ଥ ଇତ୍ୟାଦି ଯାହା ପେଟକୁ ବିଷାକ୍ତ କରେ। ଏଗୁଡ଼ିକ ଶରୀରର ଅଧିକ ତାପ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ଯାହା ଶରୀର ମଧ୍ୟରୁ ରକ୍ତ ଶୋଷି ନିଏ ଏବଂ ବିଭିନ୍ନ ଅଂଶରେ କୁପ୍ରଭାବ ପକାଏ। ଏଭଳି ପାନୀୟ ପଦାର୍ଥଠାରୁ ଦୂରରେ ରହିଲେ ହୁଏତ ଶରୀର ଥଣ୍ଡା ରହିବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ମଧ୍ୟ ଅତୁଟ ରହେ। ତୃତୀୟତଃ ପ୍ରାକୃତିକ ଉପାୟରେ ଗ୍ରୀଷ୍ମ ଋତୁରେ ଥଣ୍ଡା ରହିବାର ବହୁତ ଉପାୟ ରହିଛି। ପ୍ରଥମେ ଗୁରୁପାକ ଖାଦ୍ୟକୁ ନିୟନ୍ତ୍ରଣ କରିବା ଉଚିତ। ଅତ୍ୟଧିକ ମାଂସ, ଅଣ୍ଡା, ମସଲାଯୁକ୍ତ ଖାଦ୍ୟ, ଭଜା ବା ଛଣା ଖାଦ୍ୟ, ଅଧିକ ତେଲଯୁକ୍ତ ଖାଦ୍ୟ ହଜମ ନ ହୋଇ ଅଧିକ ଅମ୍ଳ ସୃଷ୍ଟି ହୁଏ, ଫଳରେ ଶରୀରରେ ଅଧିକ ତାପ ସୃଷ୍ଟି ହୁଏ। ବରଂ ଯେଉଁ ଖାଦ୍ୟ ହଜମ କରାଏ ଏବଂ ଥଣ୍ଡା ରଖେ, ଯଥା ସାଲାଡ଼, ବିଭିନ୍ନ ଋତୁଫଳ, ସନ୍ତୁଳା, ଅକାଣ୍ଡିଆ ଚାଉଳର

0: ଭାତ, ଚୋକଡ଼ ଯୁକ୍ତ ଅଟାର ରୁଟି, ଗଜା ମୁଗ, ଗଜା ବୁଟ ଏବଂ ପାନୀୟ ମଧ୍ୟରେ ପରିବା ସିଝା ଝୋଳ, ସବୁଜ ଗହମ ଘାସ ରସ, ଦହି ଚଲା ସବୁଠୁ ଉପକାରୀ। ପରିବା ମଧ୍ୟରେ ବିଲାତି, ମୂଳା, ଗାଜର, ବିଟ୍ ଏବଂ ସବୁଜ ଶାଗ ମଧ୍ୟରେ ପାଳଙ୍ଗ, ମେଥି, କୋଶଳା, ଥାଲକୁଡ଼ି, ଯେଉଁଥିରେ ଜଳୀୟ ଅଂଶ ଅଧିକ ଥାଏ ଏବଂ ପ୍ରାକୃତିକ ଖାଦ୍ୟସାର ଓ ଖଣିଜ ପଦାର୍ଥ ମିଳିବା ସହ ଅଧିକ ବନସ୍ପତି, ରାସାୟନିକ ପଦାର୍ଥ ଏବଂ ପ୍ରାକୃତିକ ରଙ୍ଗ ରସ ମଧ୍ୟ ଭରପୁର ଥାଏ। ସେହିଭଳି ଫଳମାନଙ୍କ ମଧ୍ୟରେ ଫୁଟି କାକୁଡ଼ି, ତରଭୁଜ, ଖରଭୁଜ, ବେଲ, ସପୁରି, କମଳା ବହୁ ପରିମାଣରେ ଖାଇଲେ ଶରୀର ଥଣ୍ଡା ରହିଥାଏ। ଏହି ସମୟରେ ଗରମ ପାନୀୟ ଚା, କଫି ପରିବର୍ତ୍ତେ ବନସ୍ପତି ଚା କିମ୍ବା ଲେମ୍ବୁ ଚା, ଆଇସ୍କ୍ରିମ୍ ବଦଳରେ କଷ୍ଟାର୍ଡ ଫ୍ରୁଟ୍, ଫଳ ସାଲାଡ୍ ଏବଂ ବସା ଦହି ନେବା ଉଚିତ। ଆମେ ମନେ ରଖିବା ଉଚିତ, ଆମର ଖାଦ୍ୟ ହିଁ ଆମ ଶରୀରରେ ଅଧିକ ଉତ୍ତାପ ସୃଷ୍ଟି କରିଥାଏ। ଏହା ବ୍ୟତୀତ ଅଂଶୁଘାତରୁ ମୁକ୍ତି ପାଇବା ପାଇଁ କେତେକ ପ୍ରତିଷେଧକ ଓ ଚିକିତ୍ସା ବ୍ୟବସ୍ଥା ଅବଲମ୍ବନ କରିବାକୁ ପଡ଼ିଥାଏ। ପ୍ରତ୍ୟହ 2-3 ଥର ଥଣ୍ଡା ଜଳରେ ସ୍ନାନ କରିବା ବିଧେୟ। ସପ୍ତାହରେ ଥରେ ନିମ୍ବ ପାଣିରେ ସ୍ନାନ କଲେ ରୋଗ ପ୍ରତିରୋଧକ ଶକ୍ତି ମିଳିବା ସଙ୍ଗେ ସଙ୍ଗେ ଅପୂର୍ବ ଶକ୍ତି ମିଳେ। ରୌଦ୍ରତାପରେ ବାହାରକୁ ବାହାରିଲେ ଧଳା ସୂତାକନାର ପ୍ୟାଣ୍ଟ ସାର୍ଟ ଓ ଟୋପି କିମ୍ବା ପଗଡ଼ି ବ୍ୟବହାର କରିବା ସବୁଠୁ ନିରାପଦ। ସାଥିରେ ପାଣି ବୋତଲ ନେବାକୁ ଭୁଲିବେ ନାହିଁ। ହଁ, ଅତି ଜରୁରୀ କାମ ଥିଲେ ଖରାରେ ଯାଆନ୍ତୁ, ଯଥେଷ୍ଟ ପାଣି ପିଇ ବାହାରନ୍ତୁ ଏବଂ ଆଖିରେ ସବୁଜ ରଙ୍ଗର ଚଷମା ପିନ୍ଧିଲେ ଭଲ। ପାଦରେ ଜୋତା ରହିବା ଉଚିତ। ପ୍ରତି ଘଣ୍ଟାରେ ଥରେ ପାଣି ପିଇ ମୁହଁ ହାତ ଥଣ୍ଡା ପାଣିରେ ଧୋଇବା ସହ ଆଖିରେ ପାଣି ଛିଟା ମାରିବା ଉଚିତ। ରାତିରେ ଖୋଲା ଜାଗାରେ କିମ୍ବା ଘର ଭିତରେ ଝରକା ଖୋଲି ଶୋଇବା ଉଚିତ। ଯଦି ରୌଦ୍ରତା ପରେ ଆପଣଙ୍କ ପାଟି ଶୁଖିଯାଉଛି କିମ୍ବା ଦେହ ଅବଶ ଲାଗୁଛି ଏବଂ ଆଖିକୁ ସବୁ ଅନ୍ଧାର ଦେଖାଯାଉଛି, ସଙ୍ଗେ ସଙ୍ଗେ ଏକ ଖୋଲା ପବନ ବୋହୁଥିବା ଛାଇ ଜାଗାକୁ ଚାଲିଯାଆନ୍ତୁ। ସାରା ଶରୀରକୁ ଥଣ୍ଡା ପାଣିରେ ବାରମ୍ବାର ପୋଛି ଦିଅନ୍ତୁ। କଟି ସ୍ନାନ କରିବାର ସୁବିଧା ନଥିଲେ ତଳି ପେଟରେ ଓଦାପଟି ଗୁଡ଼ାଇ ଦିଅନ୍ତୁ। ଥଣ୍ଡା ପାଣି କିମ୍ବା ଦହି ଚଲା ପିଆଇଲେ ସବୁଠୁ ଭଲ। ସାମାନ୍ୟ ସୁସ୍ଥ ହେବା ପରେ ସଙ୍ଗେ ସଙ୍ଗେ ଶୀତଳି ଓ ଶୀତକାରୀ ପ୍ରାଣାୟାମ କରିବା ଦ୍ୱାରା ବାହାରର ଥଣ୍ଡା ବାୟୁ ଶରୀର ମଧ୍ୟରେ ଶୀତଳ ପ୍ରଦାନ କରିଥାଏ। ମୋଟାମୋଟି କହିବାକୁ ଗଲେ ପ୍ରକୃତିର ଋତୁଫଳ ଓ ପନିପରିବା ଖାଆନ୍ତୁ, ଅଂଶୁଘାତରୁ ମୁକ୍ତି ପାଆନ୍ତୁ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଅଂଶୁଘାତ ପାଇଁ ପ୍ରାକୃତିକ ଚିକିତ୍ସା, ଏ ସମ୍ପର୍କରେ ଆଲୋଚନା କରିଥିଲେ ବିଜୟ କୁମାର ପୃଷ୍ଟି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ TVK ମୁଖ୍ୟ ସି ଜୋସେଫ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ IPL କ୍ରିକେଟରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 runs ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରିବେ। ପୂର୍ବାହ୍ନ 11:00 ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର 45th ବାର୍ଷିକ ଉତ୍ସବରେ ଯୋଗଦେବା ସହ ସେଠାରେ ନିର୍ମିତ ଆର୍ଟ ଅଫ୍ ଲିଭିଂ ଅନ୍ତର୍ଜାତୀୟ କେନ୍ଦ୍ରର ଧ୍ୟାନ କେନ୍ଦ୍ରକୁ ଉଦ୍ଘାଟନ କରିବେ। ଶ୍ରୀ ମୋଦି ସେଠାରେ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ 3:00 ଶ୍ରୀ ମୋଦି ହାଇଦ୍ରାବାଦ ଗସ୍ତ କରି 9,400 crore ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଶ୍ରୀ ମୋଦି 167 ଜାତୀୟ ରାଜପଥର ଗୁଦେବେଲୁରରୁ ମହବୁବନଗର ପର୍ଯ୍ୟନ୍ତ 4-lane ବିଶିଷ୍ଟ କାର୍ଯ୍ୟର ସମ୍ପ୍ରସାରଣ ସମ୍ପର୍କିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ 3,175 crore ଅଧିକ

ଟଙ୍କା ଖର୍ଚ୍ଚ ହେବ। ପିଏମ୍ ମିତ୍ର ଯୋଜନା ଅଧୀନରେ ୱାରଙ୍ଗଲଠାରେ ନିର୍ମିତ କାକଟୀୟ ମେଗା ଟେକ୍ସଟାଇଲ୍ ପାର୍କର ମଧ୍ୟ ଶ୍ରୀ ମୋଦି ଉଦ୍ଘାଟନ କରିବେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦଠାରେ ନିର୍ମିତ ସିନ୍ଧୁ ହସ୍ପିଟାଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶରେ ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଓ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ପୂର୍ବାହ୍ନ 10:00 ଚେନ୍ନାଇଠାରେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଟିଭିକେର 9 ବିଧାୟକ ମନ୍ତ୍ରୀପଦ ପାଇଁ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ତାମିଲନାଡ଼ୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ 120 ବିଧାୟକଙ୍କ ସମର୍ଥନ ଥିବା ସ୍ପଷ୍ଟ ହେବା ପରେ ସରକାର ଗଠନ ଲାଗି ଆମନ୍ତ୍ରଣ କରିଥିଲେ। 234 ଆସନ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାରେ ଶ୍ରୀ ବିଜୟଙ୍କ ପ୍ରତି ଭିସିକେ ଏବଂ IUML ଦଳର ସମର୍ଥନ ଥିବା ତଥ୍ୟ ଉପସ୍ଥାପନ ପରେ ରାଜ୍ୟପାଳ ତାଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲେ। ସେଠାକାର ଲୋକଭବନରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ବିଜୟଙ୍କୁ ଆସନ୍ତା ବୁଧବାର କିମ୍ବା ତା ପୂର୍ବରୁ ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିବାକୁ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍ ରଙ୍ଗାସ୍ୱାମୀଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ପରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ ନୂଆ ସରକାର ଗଠନ ଲାଗି ରଙ୍ଗାସ୍ୱାମୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ଦିନ ଶ୍ରୀ ରଙ୍ଗାସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତ ମାସ 9 ଅନୁଷ୍ଠିତ ନିର୍ବାଚନରେ AINRC ସମର୍ଥିତ NDAକୁ ସ୍ପଷ୍ଟ ବହୁମତ ମିଳିଥିଲା। ଶ୍ରୀ ରଙ୍ଗାସ୍ୱାମୀ 5ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। କେରଳରେ ସରକାର ଗଠନ ନେଇ ଗତକାଲି ନୂଆଦିଲ୍ଲୀରେ କଂଗ୍ରେସ ଦଳର ବରିଷ୍ଠ ସଦସ୍ୟମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ, ବରିଷ୍ଠ ନେତା ରାହୁଲ ଗାନ୍ଧୀ, କେରଳର ମହାସଚିବ ଦାୟିତ୍ୱରେ ଥିବା ଦୀପା ଦାସମୁନ୍ସି, ସାଧାରଣ ସଚିବ KC ବେଣୁଗୋପାଳ ଏବଂ କେରଳର ବରିଷ୍ଠ ନେତା ରମେଶ ଚେନ୍ନିଥଲା ଏବଂ VD ସାଥିସାନ ଯୋଗ ଦେଇଥିଲେ। ଦଳୀୟ ସୂଚନା ଅନୁଯାୟୀ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ ଓ ରାହୁଲ ଗାନ୍ଧୀ କେରଳର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଖୁବ୍ ଶୀଘ୍ର ଘୋଷଣା କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି ବୋଲି ସେ ବିଶ୍ୱାସ କରୁଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯଦି ଏହି ପରିସ୍ଥିତି ଲାଗି ରହେ ତେବେ ଉଭୟ ପକ୍ଷ ବ୍ୟାପକ କ୍ଷତି ସହିବେ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ୟୁରୋପୀୟ ନେତୃବୃନ୍ଦଙ୍କ ସହ ଆଲୋଚନା ସମ୍ପର୍କରେ ଶ୍ରୀ ପୁତିନ କହିଛନ୍ତି ଜର୍ମାନର ପୂର୍ବତନ ଚାନ୍ସେଲରଙ୍କ ସହ ସେ ଆଲୋଚନା କରିବା ଲାଗି ଆଗ୍ରହୀ ଥିଲେ। ଅନ୍ୟପକ୍ଷରେ ରୁଷ ୟୁକ୍ରେନ୍ ମଧ୍ୟରେ ଯଦି ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେବ ସେ ୟୁକ୍ରେନ୍ର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବେ। ଇତିମଧ୍ୟରେ ମସ୍କୋ ଓ କିଭ୍ 3 ଅସ୍ତ୍ରବିରତି ଲାଗି ସମ୍ମତି ପ୍ରକାଶ କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଯାତାୟତ ଲାଗି ପ୍ରସ୍ତୁତି ସ୍ୱରୂପ ବ୍ରିଟେନ୍ ଯୁଦ୍ଧପୋତ HMS ଡ୍ରାଗନ୍ ମୁତୟନ କରିଛି। ପୂର୍ବରୁ ଇରାନ୍ ଯୁଦ୍ଧ ପରେ ସାଇପ୍ରସ୍କୁ ସମର୍ଥନ କରିବା ଲାଗି ଏହି ଯୁଦ୍ଧପୋତ ଅନ୍ୟତ୍ର ମୁତୟନ କରାଯାଇଥିଲା। ବ୍ରିଟେନ୍ର ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ହର୍ମୁଜ୍ ପ୍ରଣାଳୀରେ ପରିସ୍ଥିତି ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ ଅନେକ ଦେଶ ଉଦ୍ୟମ କରୁଥିବା ସମୟରେ ବ୍ରିଟେନ୍ ମଧ୍ୟ ସେଥିରେ ସାମିଲ ହୋଇଛି। ଭାରତ ବାଂଲାଦେଶ ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ତ୍ରିପୁରାର ସେପାହିଜାଲା ଜିଲ୍ଲାରେ ଉତ୍ତେଜନା ବୃଦ୍ଧି ପାଇଛି। ଗତ ଶୁକ୍ରବାର ରାତିରେ ସେଠାରେ ସଂଘର୍ଷ ଯୋଗୁଁ 3 ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ 23 ଆହତ ହୋଇଛନ୍ତି। ପଥାରିଆ ଦର ସୀମା ନିକଟ 101 ଗେଟ୍ରେ

0: ଘଟଣା ଘଟିଥିଲା। ଅନେକ ଚୋରା ଚାଲାଣକାରୀ ମାଛ ଧରିବା ପାଇଁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଚୋରା ଚାଲାଣକାରୀମାନେ ଜିରୋ ପଏଣ୍ଟ ଦେଇ ବାଂଲାଦେଶକୁ ଫେରିଯିବାକୁ ଉଦ୍ୟମ କରୁଥିବା ବେଳେ ସୀମା ସୁରକ୍ଷା ବଳ ଦ୍ୱାରା ସେମାନଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସେମାନେ ବିଏସ୍ଏଫ୍ ଉପରେ ଆକ୍ରମଣ କରିଥିଲେ। ଆତ୍ମରକ୍ଷା ପାଇଁ ବିଏସ୍ଏଫ୍ ଯବାନମାନେ ପାଲଟା ଗୁଳିଚାଳନା କରିଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ପରେ ବିଏସ୍ଏଫ୍, ବାଂଲାଦେଶର ସୀମା ସୁରକ୍ଷା ସଂଗଠନ ଓ ସ୍ଥାନୀୟ ପୁଲିସ୍ ମଧ୍ୟରେ ଅନୁଷ୍ଠିତ ବୈଠକରେ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି। ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ବିଭାଗ, ସ୍ୱୟଂଶାସିତ ସଂସ୍ଥା ଓ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗରେ ନିୟୋଜିତ ଆଉଟ୍ସୋର୍ସିଂ ଏବଂ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ପଦକ୍ଷେପ ଫଳରେ ସଠିକ୍ ସମୟରେ ଦରମା ପ୍ରଦାନ, ସାମାଜିକ ସୁରକ୍ଷା ଅଂଶଧନ ନିଶ୍ଚିତ କରିବା ଏବଂ ଠିକାଦାର ଓ ନିଯୁକ୍ତିଦାତାଙ୍କୁ ଅଧିକ ଉତ୍ତରଦାୟୀ କରିବା ଭଳି ବ୍ୟବସ୍ଥା ରହିଛି। ଶ୍ରମ ସଂହିତା ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ପଦକ୍ଷେପ ସ୍ୱରୂପ ସମୟ ଅନୁସାରେ ମଜୁରୀ ଓ ସାମାଜିକ ଅଂଶଧନ ପ୍ରଦାନ କରିବା କ୍ଷେତ୍ରରେ ବିଳମ୍ବ ଘଟିଲେ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ କଳା ତାଲିକାଭୁକ୍ତ କରିବା ଓ ଦଣ୍ଡବିଧାନ କରିବା ଭଳି ବ୍ୟବସ୍ଥା ରହିଛି। ମଜୁରୀ ପ୍ରଦାନ କରିବା ପରେ ଠିକାଦାରମାନେ ପ୍ରତିମାସର 10 ତାରିଖ ସୁଦ୍ଧା ବିଲ୍ ଦାଖଲ କରିବେ। ମାସର 15 ତାରିଖ ସୁଦ୍ଧା DDOମାନଙ୍କୁ ବିଲ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ପଞ୍ଚାୟତ ପୁରସ୍କାର 2025 ପାଇଁ କେନ୍ଦ୍ର ସରକାର 42 ପଞ୍ଚାୟତକୁ ମନୋନୀତ କରିଛନ୍ତି। ଆସନ୍ତା ମାସ 3 ତାରିଖରେ ନୂଆଦିଲ୍ଲୀରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 77 ରନ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। 230 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ 16 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 155 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଆଜି ଆଇପିଏଲ୍ କ୍ରିକେଟ୍ରେ 2 ମ୍ୟାଚ୍ ଖେଳାଯିବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅପରାହ୍ନ 3:30ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ସନ୍ଧ୍ୟା 7:30ରେ ରାୟପୁରର ଶହୀଦ ବୀର ନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ TVK ମୁଖ୍ୟ ସି ଜୋସେଫ୍ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଶୁଣିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM।

ଶୁଭ ସକାଳ ପିଲାମାନେ, ଆଜିର ଇଟିକିଲି ମିଟିକିଲି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ମୁଁ ତୁମମାନଙ୍କର ରଜିତା ଅପା।

ଦେଇଛନ୍ତି ଯେ ଯେମିତି ଅସଲି ମହୁମାଛିମାନେ ତା ଆଡ଼କୁ ଆକର୍ଷିତ ହେବେ, ବୋଧହୁଏ ସେଥିପାଇଁ ସେ ଫୁଲଟିର ନାଁ ଲାଫିଙ୍ଗ ବି ଅର୍କିଡ଼। ଆଉ ଗୋଟିଏ ଫୁଲ ଅଛି ପିଲେ, ଯାହାର ନାଁ ହେଉଛି ରେଫ୍ଲେସିଆ, ଯାହାକୁ କୁହାଯାଏ ପୃଥିବୀର ସବୁଠାରୁ ବଡ଼ ଫୁଲ। କିନ୍ତୁ ତାର ବାସ୍ନା ଗୋଲାପ ଫୁଲ ପରି ନୁହେଁ, ବରଂ ପଚା ମାଂସ ପରି ଗନ୍ଧ ହୁଏ। ଆଉ ସେଇ ଫୁଲର ଓଜନ ଜାଣିଛ କେତେ? ସେଇ ଫୁଲର ଓଜନ ହେଉଛି ପ୍ରାୟ 10 କିଲୋଗ୍ରାମ। ଆଚ୍ଛା ପିଲାମାନେ, ତୁମେମାନେ ଗଛ ଆଉ ଗଛରେ ଫୁଟୁଥିବା ଫୁଲ ବିଷୟରେ ଜାଣିଲ, ହେଲେ ସେ ଗଛ ଯେଉଁମାନଙ୍କର ଘର ତାଙ୍କ ବିଷୟରେ ବା କେମିତି ନ ଜାଣିବ? କ'ଣ ପିଲେ, ଗଛରେ କେଉଁମାନେ ଘର କରି ରୁହନ୍ତି? ଚଢ଼େଇମାନେ। ଠିକ୍ କହିଛ। ହେଲେ ପିଲାମାନେ, ଏମିତି କିଛି ପକ୍ଷୀ ଅଛନ୍ତି ଯାହାଙ୍କର ରୂପ ଆଉ ବ୍ୟବହାର ଦେଖିଲେ ତୁମେ ଆଶ୍ଚର୍ଯ୍ୟ ହୋଇଯିବ। ତାହେଲେ ଚାଲ ଜାଣିବା ଏମିତି କିଛି ଚଢ଼େଇଙ୍କ ବିଷୟରେ। ଗୋଟେ ଚଢ଼େଇଟିଏ ଅଛି ପିଲେ, ଯାହାର ନାଁ ହେଉଛି ହମିଙ୍ଗ ବାର୍ଡ଼। କ'ଣ ଭାବୁଛ ପିଲେ, ଏଇ ଚଢ଼େଇର ନାଁରେ ତ କିଛି ଅଜବ ନାହିଁ, ତାହେଲେ ଏଥିରେ ଆଶ୍ଚର୍ଯ୍ୟ ଆମେ କାହିଁକି ହେବା? ହେଲେ ପିଲେ, ଏଇ ଦୁନିଆର ଏକମାତ୍ର ପକ୍ଷୀ ଯିଏକି ପଛକୁ ମଧ୍ୟ ଉଡ଼ିପାରେ। ଆଉ ଏ ପକ୍ଷୀଟି ଏତେ ଛୋଟ ହୋଇଥାଏ ଯେ ଓଜନରେ ଗୋଟିଏ ସାଧାରଣ କଏନ୍ ଠାରୁ ମଧ୍ୟ କମ୍। ଆଉ ସେ ଚଢ଼େଇଟି ଗୋଟିଏ ସେକେଣ୍ଡରେ ପ୍ରାୟ 80 ଥର ଡେଣା ହଲାଇପାରେ। କ'ଣ ପିଲେ, ମଜା ଲାଗିଲା ତ ହମିଙ୍ଗ ବାର୍ଡ ବିଷୟରେ ଜାଣି? ସେଇଭଳି ଆଉ ଗୋଟିଏ ଚଢ଼େଇ ଅଛି ଯାହାର ନାଁ ହେଉଛି ପୋଟୁ ବାର୍ଡ, ଯାହା ଦେଖିବାକୁ କାଠଗଣ୍ଡି ପରି। ଏଇ ପକ୍ଷୀଟି ଗଛ ଉପରେ ବସିଲେ ଚିହ୍ନିବା ବଡ଼ କଷ୍ଟକର ପିଲେ। କାହିଁକି କହିଲ? କାହିଁକି ନା ତାହା ଗଛ ସହିତ ସମ୍ପୂର୍ଣ୍ଣ ମିଶିଯାଏ, ଗୋଟିଏ ଶୁଖିଲା କାଠଗଣ୍ଡି ପରି। ଆଉ ତୁମେମାନେ ଜାଣିପାରୁଥିବ ତାର ସବୁଠାରୁ ଭଲ ଗୁଣ ହେଉଛି ସେ ନିଜକୁ ଏମିତି ଲୁଚାଇ ରଖେ ଯେ ଶତ୍ରୁ ମଧ୍ୟ ଜାଣିପାରେ ନାହିଁ। ତାହେଲେ ପିଲାମାନେ ମନେ ରଖିଲ ତ, ଏଇ ଚଢ଼େଇଟିର ନାଁ ହେଉଛି ପୋଟୁ ବାର୍ଡ଼। ଏବେ ଚାଲ ଜାଣିବା ଆଉ ଗୋଟିଏ ଚଢ଼େଇ ବିଷୟରେ। ସେଇ ଚଢ଼େଇଟିର ନାଁ ହେଉଛି ଲେୟର୍ ବାର୍ଡ଼। ଜାଣିଛ ପିଲେ, ଏଇ ପକ୍ଷୀଟି ଦୁନିଆର ଯେକୌଣସି ଶବ୍ଦକୁ ନକଲ କରିପାରେ। ଆଉ ସବୁଠାରୁ ମଜା କଥା କ'ଣ ଜାଣିଛ ପିଲେ, ଏଇ ଲେୟର୍ ବାର୍ଡ଼ ଅନ୍ୟ ପକ୍ଷୀଙ୍କର ସ୍ୱର ବାହାର କରିବା ସହିତ କାର୍ର ହର୍ନ ଶବ୍ଦ, କ୍ୟାମେରାର କ୍ଲିକ୍ ଶବ୍ଦ, କୁକୁର ଭୁକିବା ଶବ୍ଦ ଆଉ ତା ସହିତ କରତରେ କାଠ କାଟିବା ଶବ୍ଦକୁ ବି ନକଲ କରିପାରେ। କ'ଣ ପିଲେ, ଆଶ୍ଚର୍ଯ୍ୟ ହୋଇଗଲ ନା ଏଇଭଳି ଗୋଟିଏ ଚଢ଼େଇ ବିଷୟରେ ଜାଣି? ତାହେଲେ ପିଲାମାନେ, ଆଜି ତୁମେମାନେ କିଛି ଅଜଣା ରହସ୍ୟ ବିଷୟରେ ଜାଣିପାରିଲ। ହେଲେ ତୁମେମାନେ କେଉଁ ଚଢ଼େଇ, କେଉଁ ଗଛ ବା କେଉଁ ଫୁଲର ନାଁଟି ମନେ ରଖିପାରିଲ ସେ ବିଷୟରେ ତୁମ ରୋଜିତା ଆପାକୁ SMS କିମ୍ବା ଚିଠି ମାଧ୍ୟମରେ ନିଶ୍ଚୟ ଜଣାଇବ। ହେଲେ ଏବେ ସମୟ ସକାଳୁ ଭଜନଟିଏ ଶୁଣିବାର।

ପିଲା ମାନେ ଆଜି ଆସିଯାଇଛି ପୁଣି ଥରେ ତୁମମାନଙ୍କର ପ୍ରିୟ ଦିନ ଛୁଟି ଦିନ। ଆଉ ଏଇ ଛୁଟି ଦିନ ମାନଙ୍କରେ ତୁମମାନଙ୍କୁ ଗପ କବିତା ଶୁଣିବାକୁ ବହୁତ ଭଲ ଲାଗେ। ହଁ ମୁଁ ଜାଣିଛି, ଆଜି ବି ତୁମମାନଙ୍କ ପାଇଁ କିଛି ନୂଆ ଗପ କବିତା ରହିଛି। ତାହେଲେ କ'ଣ କହୁଛ, ଶୁଣିବା ତ? ହେଲେ ସେଥିପାଇଁ ପ୍ରଥମେ ସ୍ୱାଗତ କରିବା ମୋ ଆଶା ଲିଟିଲ ଷ୍ଟାର ଗ୍ରୁପର ସମ୍ପାଦକ ସୁମନ୍ତ ମହାରଣା।

0: Sanco. ସାର୍ ନମସ୍କାର।
1: ନମସ୍କାର।
0: ଇଟିକିଲି ମିଟିକିଲି ପରିସରକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ବହୁତ ବହୁତ ଧନ୍ୟବାଦ।
0: ସାର୍ ପିଲାମାନେ ଚାହିଁ ରହିଥାନ୍ତି ଏଇ ଛୁଟି ଦିନରେ ଗପ ଟିକେ ଶୁଣିବା ପାଇଁ, ତାହେଲେ ଆଜି ପିଲାମାନଙ୍କ ପାଇଁ ଆପଣ କେଉଁ ଗପ ନେଇ ଆସିଛନ୍ତି?
1: ଆଜି ପିଲାଙ୍କ ପାଇଁ ଗୋଟେ ସୁନ୍ଦର ଗପ ଆସିଛି, ଅଜାଙ୍କ ଚିଠି। ଚିଠି ସଭ୍ୟତା ଧୀରେ ଧୀରେ କମିବାକୁ ଲାଗୁଛି, ହଜିବାକୁ ଲାଗୁଛି, ତ ତାରି ଉପରେ ଆଜିର ଗପ ଅଛି। ଗପର ଶୀର୍ଷକ ଅଜାଙ୍କ ଚିଠି। ଏବେ ଚାରିଆଡ଼ ଡହ ଡହ ଖରା, ତେଣୁ ସ୍କୁଲ ବନ୍ଦ। ଘରେ ଆଉ କେତେ ବନ୍ଦୀ ଜୀବନ କାଟିବ ଖୁସି? ଟିଭି ମୋବାଇଲ ଛଡ଼ା ତା ପାଖରେ ଅଛି ଆଉ କ'ଣ ଯେ? ଅନଲାଇନ୍ରେ ପାଠ ଆସୁଛି ଯେ, ତା ପୁଣି ଘଣ୍ଟାକରେ ଶେଷ, ଶ୍ରେଣୀ ତା'ର ମାତ୍ର ପଞ୍ଚମ, ଆଉ କେତେ ବା ପାଠ ଆସିବ? ତା'ର ଏକୁଟିଆ ପଣ ଦୂର କରିବାକୁ ମାଆଙ୍କ ନିକଟରେ ଅଳି କରୁଥାଏ ଖୁସି। ମା, ଏ ଛୁଟିରେ ପୁରୀ ଗଲେ ହୁଅନ୍ତାନି? ଏମିତି ତ ପୁରୀ ଖୁସିର ମାମୁଁ ଘର, ମାମୁଁ ମାଇଁ ତ ବିଦେଶରେ, ଅଜା ଆଈ ପୁରୀରେ ରୁହନ୍ତି। ମା କହୁଥିଲେ, ତୁ ପରା କହୁଥିଲୁ ଏଥର ରଥଯାତ୍ରାକୁ ପୁରୀ ଯିବା ବୋଲି, ତୁ କେଉଁ ଛୋଟବେଳେ ରଥଯାତ୍ରା ଦେଖିଥିଲୁ ଯେ ତୋର ମନେ ନାହିଁ, ତେଣୁ ମୁଁ ଯୋଜନା କରୁଛି ଏଥର ରଥଯାତ୍ରାକୁ ତୋ ବାପାଙ୍କୁ କହି ନିଶ୍ଚୟ ପୁରୀ ଯିବା। ରଥଯାତ୍ରାକୁ ଯିବା ଯେ, ଖରା ଛୁଟିରେ ଟିକେ ବୁଲି ଆସିଲେ କ୍ଷତି କ'ଣ ଯେ? ଅଭିମାନ କଣ୍ଠରେ ଉତ୍ତର ଦେଲା ଖୁସି। ଆଉ ଦିଲ୍ଲୀରୁ ପୁରୀ ଫ୍ଲାଇଟ୍ରେ କେତେ ସମୟ ବା ଲାଗିବ? ମା ଖୁସିର ଶୁଖିଲା ଅଭିମାନେ ମୁହଁକୁ ଚାହିଁଥାନ୍ତି। ହଠାତ୍ କଲିଂ ବେଲ୍ ବାଜିଲା, ଦୁଆର ଖୋଲୁ ଖୋଲୁ ପୋଷ୍ଟମ୍ୟାନ୍ ଚିଠିଟିଏ ଦେଇଗଲା। ମା ପୋଷ୍ଟମ୍ୟାନ୍ ହାତରୁ ଚିଠିଟି ଆଣି ଖୋଲିଲେ, କହିଲେ, ଦେଖ ତୋ ଅଜା ଚିଠି ପଠାଇଛନ୍ତି, ନେ ପଢ଼। ଖୁସି ଦିଲ୍ଲୀରେ ଇଂରାଜ ମିଡ଼ିୟମ୍ ସ୍କୁଲରେ ପଢ଼ିଲେ ମଧ୍ୟ କ'ଣ ହେଲା, ଓଡ଼ିଆ ବି ଖୁବ୍ ଭଲ ପଢ଼ିପାରେ, ସେଥିପାଇଁ ତା ମା ଖୁବ୍ ଯତ୍ନବାନ। ଖୁସି ଚିଠିଟି ଦେଖି ବହୁତ ଖୁସି ହୋଇଗଲେ। ଆଜିକାଲିର ଡିଜିଟାଲ ଯୁଗରେ ହାତଲେଖା ଚିଠିଟି ପାଇ ଖୁସି ବେଶ ଆନନ୍ଦରେ ନାଚି ଉଠିଲା। ଅଜା ତାଙ୍କର ସମସ୍ତ ଭଲମନ୍ଦ କଥା ଲେଖି ଝିଅକୁ ଧରି ପୁରୀ ବୁଲି ଆସିବାକୁ ଚିଠିରେ ଲେଖିଥିଲେ। ଚିଠିଟି ମନ ଖୁସିରେ ପଢ଼ୁଥାଏ ଖୁସି। ଠିକ୍ ସେହି ସମୟରେ ବାପା ଆସି ଅଫିସରୁ ପହଞ୍ଚିଗଲେ। ବାପାଙ୍କୁ ସବୁ କଥା କହିଲା ଖୁସି। ଖୁସିର ବାପା ସାନ୍ତନ ଆଉ ବେଶ ବୁଝିବାର, ସଙ୍ଗେ ସଙ୍ଗେ ତା ପରଦିନ ସକାଳ ପାଇଁ ଫ୍ଲାଇଟ୍ ଟିକେଟ୍ ବୁକ୍ କରିଦିଆଗଲା। ଖୁସିର ଖୁସି କହିଲେ ନ ସରେ, ଅଜା ଘର ପୁରୀ ଯିବ, ପୁରୀରେ ସମୁଦ୍ରକୂଳ ବୁଲିବ, ରଥଖଳାରେ ଶ୍ରୀଜଗନ୍ନାଥଙ୍କ ରଥ ତିଆରି ଦେଖିବ, ସନ୍ଧ୍ୟାରେ ନରେନ୍ଦ୍ର ପୋଖରୀରେ ଚନ୍ଦନ ଚାପ ଦେଖିବ, ଏମିତି କେତେ କ'ଣ। ଅଜା ତାକୁ ଏ ସମସ୍ତ ଜାଗା ବୁଲେଇ ନେବା ପାଇଁ ଚିଠିରେ ଲେଖିଥିଲେ। ସେଦିନ ଖୁସି ଆଖିରେ ଆଉ ନିଦ ନାହିଁ, ଖାଲି ଗୋଟିଏ କଥା ତା ମନକୁ ଆନ୍ଦୋଳିତ କରୁଥାଏ, ଆଜିର ବିଜ୍ଞାନ ଯୁଗରେ ଅଜା ଚିଠି କାହିଁକି ଲେଖିଲେ? ସେ ଯାହା ଲେଖିଲେ ମୋବାଇଲ ତ ସେ କଥା କହିବାକୁ ପାରିଥାନ୍ତେ, ହ୍ୱାଟ୍ସଆପ୍ରେ ମେସେଜ୍ କରିଦେଇଥାନ୍ତେ, ତା ପୁଣି ଏତେ ସହଜରେ ଆଉ ଏତେ ଶୀଘ୍ର ମଧ୍ୟ। ଚିଠି ପୁଣି ପୁରୀରୁ ଆସି ଦିଲ୍ଲୀ ପହଞ୍ଚିବ କେତେ ସମୟ ଲାଗିଥିବ? ନିଶ୍ଚୟ ପୁରୀ ଗଲେ ଅଜାଙ୍କୁ ନିଶ୍ଚୟ ଏହାର ରହସ୍ୟ ପଚାରିବ। ରାତିରେ ଏମିତି ଭାବୁ ଭାବୁ ଖୁସିକୁ ନିଦ ଆସିଗଲା। ସକାଳୁ ନିଦ ଭାଙ୍ଗିବା ବେଳକୁ ବାପା ମା ସମସ୍ତେ ରେଡ଼ି, ତରତର ହୋଇ ଖୁସି ବି ରେଡ଼ି ହୋଇଗଲା। ସେମାନେ ଉଡ଼ାଜାହାଜରେ ବସି ଭୁବନେଶ୍ୱରରେ ପହଞ୍ଚିଲେ, ସେଠାରୁ କାର୍ ଯୋଗେ ଆସିଲେ ପୁରୀ। ଅଜାଙ୍କୁ କିଛି ଜଣାଇ ନଥିଲେ ମଧ୍ୟ ଅଜା ସତେ ଯେମିତି ସବୁ ଜାଣିଲା ପରି ଦାଣ୍ଡ ବାରଣ୍ଡାରେ ତାଙ୍କୁ ଅପେକ୍ଷା କରିଥାନ୍ତି। ଅଜାଙ୍କ ଘର ଦାଣ୍ଡ ବାରଣ୍ଡା ଖୁବ୍ ଉଚ୍ଚା, ବସିଲେ ଅଧ କିଲୋମିଟର ରାସ୍ତା ଦେଖାଯିବ। ଗାଡ଼ିରେ ଓହ୍ଲାଇ ଖୁସି ଅଜାଙ୍କୁ ପ୍ରଣାମ କଲା। ଅଜାଙ୍କ ସହ ଖୁସିର ଖୁବ୍ ପଟେ, କେହି କିଛି କହିବା ପୂର୍ବରୁ ଖୁସି ମୁହଁରୁ ବାହାରି ପଡ଼ିଲା, ହୟୋ ଅଜା, ଏ ଡିଜିଟାଲ ଯୁଗରେ କିଏ କ'ଣ ଚିଠି ଲେଖେ? ତୁମେ ତ ସେଇ କଥା ଫୋନ୍ରେ କି ହ୍ୱାଟ୍ସଆପ୍ରେ କହିଦେଇଥିଲେ ଆମେ କେବେଠାରୁ ଆସିସାରନ୍ତୁଣି। ମା ଖୁସିକୁ ଚୁପ୍ କରିବା ପୂର୍ବରୁ ଅଜା ଖୁସିକୁ କାଖେଇ ଧରି ଦାଣ୍ଡ ଆଡ଼େ ବାହାରିଗଲେ। କହିଲେ, ମା ଲୋ ଚାଲ ଯିବା ବଡ଼ ଦାଣ୍ଡ ଆଡ଼େ ଆଗ ବୁଲି ଆସିବା, ଆଉ ତୋର ସବୁ ଉତ୍ତର ତୁ ସେଇଠୁ ପାଇଯିବୁ। ଆଈ ବଡ଼ ପାଟିରେ କହୁଥାନ୍ତି, ଆରେ ରୁହ, ପିଲାଟା ଏତେ ବାଟରୁ ଆସିଛି, କ'ଣ ଖାଇବ ପିଇବ? ଅଜା ବି ବଡ଼ ପାଟିରେ କହିଲେ, ଆମେ ଅଜା ନାତୁଣୀ ମନ୍ଦିରରେ ଖାଇଦେବୁ, ତୁମେ ତୁମ ଝିଅ ଜ୍ୱାଇଁଙ୍କ କଥା ବୁଝ। ଏଥର ଅଜା ଖୁସିକୁ କନ୍ଧୁଆ କରି ରଥକଳା ଆଡ଼େ ବୁଲିଗଲେ। ଅଜାଙ୍କୁ ବୟସ 75 କି 80 ହେବ, ହେଲେ ଆଜି ଯେମିତି ସେ 20 ବର୍ଷର ଜୁଆନ ଟୋକା। ରଥଖଳାରେ ମହାରଣା ସେବାୟତମାନେ ତିନି ଠାକୁରଙ୍କର ରଥ କାର୍ଯ୍ୟରେ ଲାଗିଥାନ୍ତି। ବଡ଼ ବଡ଼ ଚକ ଅଖ କାର୍ଯ୍ୟ ଚାଲୁଥାଏ, ଲମ୍ବା ଲମ୍ବା କାଠକୁ ପୁଣି କୌଣସି ମେସିନ୍ ସାହାଯ୍ୟରେ କଟା ନଯାଇ ନିହାଣ ହାତୁଡ଼ି ହାତ କରତ ସାହାଯ୍ୟରେ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ଦେଖି ଖୁସି ଖୁବ୍ ଆଶ୍ଚର୍ଯ୍ୟ ହେଲା। ଅଜା କହିଲେ, ତୋତେ ଭୋକ ଲାଗିବନି, ମନ୍ଦିର ଯିବା, ମୃଳା ପ୍ରସାଦ ପାଇ ଆସିବା। ଏଥର ପୁଣି ଖୁସି ଅଜା ଗାନ୍ଧିରେ ବସି ଚାଲିଲା ଶ୍ରୀମନ୍ଦିରକୁ। ସେଠି ବି ସମାନ କଥା, ଆଧୁନିକ ଯୁଗର କଂସା ପିତ୍ତଳ ଆଲୁମିନିୟମ ଷ୍ଟିଲ୍କୁ ଛାଡ଼ି ମୃଳା ପ୍ରସାଦ ରନ୍ଧାଯାଉଛି।

0: ମାଟି କୋଡ଼ିଆରେ, ପୁଣି ପରସା ଯାଉଛି କଦଳୀ ପତ୍ରରେ। ଖୁସି ଅଜାଙ୍କ ସହ ମହାନନ୍ଦରେ ପ୍ରସାଦ ପାଇ ତା ମନର ଅସରନ୍ତି ପ୍ରଶ୍ନକୁ ଅଜାଙ୍କୁ ପଚାରୁଥାଏ। ଅଜା ବି ଗୋଟି ଗୋଟି କରି ସବୁ କଥା ବୁଝାଉ ଦେଉଥାନ୍ତି। ଶ୍ରୀମନ୍ଦିରରୁ ପ୍ରସାଦ ପାଇ ଅଜା ନାତୁଣୀ ପୁଣି ଚାଲିଲେ ନରେନ୍ଦ୍ର ପୋଖରୀ ଆଡ଼େ। ସେତେବେଳକୁ ଚନ୍ଦନଯାତ୍ରା ଚାପ ଖେଳ ପାଇଁ ପ୍ରସ୍ତୁତ ହେଉଥାଏ ଡଙ୍ଗା। ଅଜାଙ୍କର ପୁରୀରେ ଖୁବ୍ ନାଁ ଡାକ ଅଛି। ଅଜା ନାତୁଣୀ ବସି ପଡ଼ିଲେ ଚାପ ଡଙ୍ଗା ଉପରେ। ଅଜା ବୁଝାଉଥାନ୍ତି ଗରମ ଦିନରେ ଗରମରୁ ରକ୍ଷା ପାଇବା ପାଇଁ ଶ୍ରୀଜଗନ୍ନାଥଙ୍କର ଏ ଚନ୍ଦନଯାତ୍ରା। ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ମଦନ ମୋହନ ଏହି ଚାପ ଖେଳରେ ନୌକା ବିହାର କରନ୍ତି। ଖୁସିକୁ ଉଡ଼ାଜାହାଜରେ ବସି ଯେତିକି ଆନନ୍ଦ ଲାଗୁନଥିଲା ତାଠୁ ବେଶ୍ ଆନନ୍ଦ ଲାଗୁଥାଏ ଡଙ୍ଗାରେ ବସି। ସନ୍ଧ୍ୟାରେ ଖୁସି ଅଜାଙ୍କ ସାଙ୍ଗରେ ଘରକୁ ଫେରିଲା। ଅଜା ହସି ହସି ପଚାରିଲେ, ତୋ ଉତ୍ତର ପାଇଗଲୁ ତ ଖୁସି? ଦେଖ, ଆଜିର ଆଧୁନିକ ଯୁଗରେ ମଣିଷ କେତେ ଯାନ ଉଦ୍ଭାବନ କଲେ ମଧ୍ୟ ମହାପ୍ରଭୁ ଯାଉଛନ୍ତି କାଠର ରଥରେ, ପୁଣି କାଠ ତିଆରି ଡଙ୍ଗାରେ, ଖାଉଛନ୍ତି ମାଟିହାଣ୍ଡିର ରନ୍ଧା ମରାପ୍ରସାଦକୁ। ତେଣୁ ଆମର ପୁରୁଣା କଥା ପରମ୍ପରାରେ ଯେଉଁ ଆନନ୍ଦ ଥାଏ, ତା କ'ଣ ଆଧୁନିକ ଚାକଚକ୍ୟରେ ଅଛି? ତା ମାନେ କ'ଣ ଆମେ ଆଧୁନିକତାକୁ ଗ୍ରହଣ କରିବାନି? ପଚାରିଲା ଖୁସି। କିଏ ମନା କଲା? ଆଧୁନିକତା ନଥିଲେ ତୁ କ'ଣ ଏତେ ଶୀଘ୍ର ଦିଲ୍ଲୀରୁ ପୁରୀ ଆସିପାରିଥାନ୍ତୁ? ନା, ଯଦି କିଛି ଜରୁରୀ କଥା ଥାଆନ୍ତା ମୁଁ କ'ଣ ଚିଠି ଲେଖିଥାନ୍ତି? ଖୁସିର ମନ ଅଥର ଖୁସିର ଗଦଗଦ ହୋଇଗଲା। କହିଲା, ଅଜା କେଡ଼େ ସୁନ୍ଦର କଥା କହିଲ ମ, ମୁଁ ବି ମୋ ସାଙ୍ଗମାନଙ୍କୁ ବେଳେବେଳେ ଚିଠିଟିଏ ଲେଖିବି। ଅଜା ହସିଲେ, କହିଲେ, ଆମ ପିଲାବେଳେ ସବୁ କଥାକୁ ଚିଠି ମାଧ୍ୟମରେ ଲେଖି ଆମେ ଜଣାଉଥିଲୁ। ଚିଠିରେ ଯେଉଁ ଆତ୍ମୀୟତା, ତା କ'ଣ ଫୋନ୍ରେ ଅଛି? ଯଦି ଆଜିକାଲି କିଛି ସେମିତି ଜରୁରୀ କଥା ନାହିଁ, ଚିଠି ଲେଖିଲେ କ୍ଷତି କ'ଣ? ଖୁସି ଦେଖୁଥାଏ ଅଜାଙ୍କ ଚିଠି ବାକ୍ସରେ ବିଭିନ୍ନ ରକମର ଚିଠି ସାହିତା ହୋଇ ରହିଛି। ଏଥର ହସି ଦେଇ କହିଲା, ଅଜା ପୁଣି ତୁମେ ରଥଯାତ୍ରାକୁ ଚିଠି ଲେଖିବ, ଆମେ ନିଶ୍ଚୟ ଆସିବୁ। ଖୁସିର କଥା ଶୁଣି ସମସ୍ତେ ହସିବାକୁ ଲାଗିଲେ।
1: ପିଲାମାନେ ଶୁଣିଲ ତ ଗପଟି, ଅଜାଙ୍କ ଚିଠି। ଆଉ ଅଜାଙ୍କ ଚିଠି ପଢ଼ି ଖୁସିର ଖୁସି ବହୁତ ବଢ଼ିଯାଇଥିଲା। ତାହେଲେ ପିଲାମାନେ, କ'ଣ ତୁମେମାନେ ବି ତୁମମାନଙ୍କର ସାଙ୍ଗସାଥିମାନଙ୍କୁ ଚିଠିଟିଏ ଲେଖିବ କି? ଏ ବିଷୟରେ ତୁମ ରୋଜିତା ବାପାକୁ ନିଶ୍ଚୟ ଜଣାଇବ। ହେଲେ ଏବେ ସମୟ ଆସିଯାଇଛି କବିତାଟିଏ ଶୁଣିବାର। ଚାଲ ଜାଣିବା ସାର୍ ତୁମମାନଙ୍କ ପାଇଁ କେଉଁ କେଉଁ କବିତା ନେଇ ଆସିଛନ୍ତି।
0: ପିଲାମାନେ, ଆମେ ସମସ୍ତେ ଆଜି ପରିବେଶକୁ ନଷ୍ଟ କରି ଚାଲିଛେ, ତ ସେଇ ପରିବେଶକୁ ରକ୍ଷା କରିବାକୁ ନେଇ ମୋର ଏକ କବିତା, ସମୁଦ୍ର କହିଲା ନଈକୁ। ଦିନେ ସମୁଦ୍ର କହିଲା ନଈକୁ, ତୁ ଯଦି ଅସନା ପାଣି ଆଣି ଆସୁ ଆଜିଠୁ ମନାମ କୂଳକୁ। ନଈ ରହିଗଲା ମନ ଦୁଃଖରେ, ମନେ କଥା ତାର କାହାକୁ କହିବ, କିଏ ବା ଅଛି ତା ପାଖରେ। କୁନି ମୁନି ଦିନେ ବାଲି ଘର କରି ଖେଳୁଥିଲେ ତାର ପଠାରେ, ମନ ଦୁଃଖ ଦେଖି ପଚାରିଲେ ଦୁହେଁ, ଆଈ ଶୋଇଛ କାହିଁକି ଦୁଃଖରେ? ନଈ ମନ ଦୁଃଖ କରି କହିଲା, ତୁମ ପାଇଁ ଆଜି ଗାଳି ମୁଁ ଶୁଣୁଛି, ମୋର କିବା ଦୋଷ ରହିଲା? ଅସନା କରୁଛ ତୁମେ ତ, ନାଳ ନଳା ପାଣି ଅଳିଆ ପକାଇ ପାଣିକୁ ମୋକଲ ଦୂଷିତ। ମଲା ଜୀବଜନ୍ତୁ ଘର ଅସନାରେ ତୁମେ ଦିନଟିଏ ବି ଛାଡ଼ୁନ, ଘରର ଅଳିଆ କୁଣ୍ଡଟିଏ ଭାବି ମୋତେ ନିଶ୍ୱାସ ମରାଇ ଦେଉନ। ଏହାର ଫଳ ବି ନିଶ୍ଚୟ ଭୋଗିବ, ସେଦିନ ଏ କଥା ଭାବିବ, କେତେ ପ୍ରକାର ରୋଗ ଯେ ଆସିବ, ଖାଲି ଔଷଧ ଖାଇକି ବଞ୍ଚିବ। କୁନି ମୁନି ଦୁହେଁ ମିନତି କଲେ, ନଈ ଆଈ ଆଉ ରାଗନା, ଗାଁଠୁ ସହର ବାରତା ବାଣ୍ଟିବୁ, ପାଣିକୁ କରନା ଅସନା। ଆଶା ଯେ ଆମର ଏତିକି, ଲୋକମାନେ ଆମ ବାରତା ମାନିବେ, ତୁମେ ସମୁଦ୍ରକୁ ଯାଅ ହସିକି, ତୁମେ ସମୁଦ୍ରକୁ ଯାଅ ହସିକି।
1: ଶୁଣିଲ କବିତାଟି ପିଲାମାନେ? ତାହେଲେ ବୁଝିପାରିଥିବ ନିଶ୍ଚୟ ଯେ ଏ ପରିବେଶର ଯତ୍ନ ଆମେ ସଭିଏ ନେବା, ତାହେଲେ ଆମେ ସଭିଏ ବି ସୁଖରେ ରହିବା, ସୁସ୍ଥ ରହିବା। ହଉ, ଏବେ ଆସ ଶୁଣିବା ପରବର୍ତ୍ତୀ କବିତାଟି।
0: ପିଲାମାନଙ୍କ ପାଇଁ ମୋର ଆଉ ଏକ କବିତା ଅତି ଆପଣାର। ବହି ଖାତା ମୋର ଅତି ଆପଣାର, ତା ସାଙ୍ଗେ କଲମ ପୁଣି, ବୁଦ୍ଧିବାଟ ସିଏ ଶିଖାଇଛି ମୋତେ, ଅନ୍ଧାରେ ଆଲୁଅ ବୁଣି। ପିତାମାତା ମୋର ଅତି ଆପଣାର, ତାଙ୍କ ପରି କେହି ନାହିଁ, ସ୍ନେହ ଶରଧାରେ ଗଢ଼ୁଛନ୍ତି ମୋତେ ଲହୁଲୁହ ଗଡ଼ାଇ। ବିଦ୍ୟାଳୟ ମୋର ଅତି ଆପଣାର, ଜ୍ଞାନରେ ଅଟେ ମନ୍ଦିର, ଗୁରୁଜୀ ଗୁରୁମା ଦେବତା ଅଟନ୍ତି, ଦିଅନ୍ତି ଆଶିଷ ଜର। ମାଟି ମା ମୋର ଅତି ଆପଣାର, ତାକଳେ ବଢ଼ିଛି ମୁହିଁ, ତା ସେବାରେ ଦିନେ ହେଳା କରିବିନି,

0: ଶପଥ ଯେ ମୋର ଏହି, ଶପଥ ଯେ ମୋର ଏହି।
1: ତାହେଲେ ପିଲାମାନେ ଏଇ କବିତାଟି ତୁମେ ଶୁଣିଲ, ଏଥିରୁ ଜାଣିପାରୁଥିବ ଯେ ଏଇ ଦୁନିଆରେ ସଭିଏଁ ଆମର ଆପଣାର, ତେଣୁ କାହା ସହିତ ଆମେ ଶତ୍ରୁତା ରଖିବା ନାହିଁ, ପରସ୍ପର ଭିତରେ ଭଲ ପାଇବା ରଖିବା, ଆଉ ଆମ ମାଟି ମାଆକୁ ଆମ ଦେଶକୁ ସବୁବେଳେ ଭଲ ପାଇବା। ଆଚ୍ଛା ହଉ ପିଲାମାନେ, ଆଜି ତ ତୁମେମାନେ ଶୁଣିଲ ନୂଆ ଗପ ଆଉ କିଛି କବିତା, ହେଲେ ଶେଷରେ ସାର୍ ତୁମମାନଙ୍କୁ କିଛି କହିବାକୁ ଚାହୁଁଛନ୍ତି, ତା ବି ତୁମେ ମନ ଦେଇ ଶୁଣ।
0: ପିଲାମାନେ ବର୍ତ୍ତମାନ ତ ଖରା ଛୁଟି ଚାଲିଛି, ତ ଖରା ଛୁଟିରେ ଆମେ କେବଳ ବାହାରେ ନ ବୁଲି ଆମେ କିଛି ନୂଆ ନୂଆ କଥା ଶିଖିବା, ନୂଆ ନୂଆ କଥା ଜାଣିବା। ଆମ ଘରେ ଯେତେ ପ୍ରକାର ପତ୍ରପତ୍ରିକା ଅଛି, ବାପା ମାଆଙ୍କୁ ମଧ୍ୟ କହିବା ନୂଆ ନୂଆ ପତ୍ରପତ୍ରିକା ଆଣିବେ, ତାକୁ ପଢ଼ିବା। ଯେଉଁମାନଙ୍କର ପାଠପଢ଼ା ସହିତ ଚିତ୍ର ଆଙ୍କିବାରେ, ଗପ ଲେଖିବାରେ ଆଗ୍ରହ ରହିଛି, ନିଶ୍ଚିତ ରୂପେ ସେଥିରେ ମନ ଦେବା। ଲେଖାଲେଖିରେ ମନ ଦେଲେ, ଚିତ୍ର ଆଙ୍କିଲେ ବା କୌଣସି ନୂଆ କାମ କଲେ ନିଶ୍ଚିତ ରୂପେ ଆମର ମନ ଖୁସି ରହିବା, ସାଙ୍ଗେ ସାଙ୍ଗେ ପାଠ ବି ମନ ରହିବ। ତେଣୁକରି ପାଠ ସାଙ୍ଗରେ ଆମେ କିଛି ନୂଆ ନୂଆ କାମ କରିବା ପାଇଁକି ଏହି ଖରା ଛୁଟିରେ ନିଶ୍ଚୟ ପ୍ରୟାସ କରିବା।
1: ବହୁତ ସୁନ୍ଦର କଥାଟିଏ ସାର୍ ତୁମମାନଙ୍କୁ କହିଲେ ପିଲେ, ନା କ'ଣ? ତାହେଲେ ଏଇ ଖରା ଛୁଟିରେ ତୁମେମାନେ କ'ଣ କ'ଣ ସବୁ ନୂଆ ଶିଖୁଛ ଆମକୁ ନିଶ୍ଚୟ ଜଣାଇବ। ହେଲେ ବର୍ତ୍ତମାନ ତ ସମୟ ହୋଇଗଲାଣି, ତେଣୁ ସାର୍ଙ୍କ ଠାରୁ ବିଦାୟ ନେବା। ସାର୍ ରହୁଛୁ, ନମସ୍କାର।
0: ନମସ୍କାର।
1: ପିଲାମାନେ ତୁମେମାନେ ଶୁଣିଲ ନୂଆ ଗପ ଓ ନୂଆ କବିତା। ତାହେଲେ ପିଲେ ତୁମେମାନେ ବି ଏଭଳି କିଛି ନୂଆ ଗପ କବିତା ଜାଣିଛ କି? ଯଦି ଜାଣିଛ ସେ ବିଷୟରେ ଆମକୁ ନିଶ୍ଚୟ ଜଣାଇବ। ଆଉ ତା ସହିତ ତୁମକୁ ଆଜି କେଉଁ କବିତାଟି ଭଲ ଲାଗିଛି ସେ ବିଷୟରେ ବି ଜଣାଇବ। ତାହେଲେ ପିଲାମାନେ ତୁମେମାନେ ଶୁଣୁଛ 103.4 FM ମାଧ୍ୟମରେ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ। ଏବେ ଆସ ଶୁଣିବା ସଭିଏ ମିଶି ଗୀତଟିଏ।

ସମୟ ହୋଇଗଲାଣି ତୁମମାନଙ୍କ ଠାରୁ ବିଦାୟ ନେବାକୁ ହେବ। ହେଲେ ତା ପୂର୍ବରୁ ଆଜିର କାର୍ଯ୍ୟକ୍ରମଟି ତୁମମାନଙ୍କୁ କିପରି ଲାଗିଛି ସେ ବିଷୟରେ ନିଜର ମତାମତ ଆମକୁ ଚିଠି, SMS ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଶ୍ଚୟ ଜଣାଇବ। ଆମକୁ ଚିଠି ଲେଖିବାର ଠିକଣାଟି ତୁମେମାନେ ଲେଖି ରଖ। ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼୍ 752001। ଏବେ ଆମର ଫୋନ୍ ନମ୍ବରଟି ବି ଲେଖି ରଖ। ଆମର ଫୋନ୍ ନମ୍ବରଟି ହେଉଛି 9437037892। 9437037892। ପିଲାମାନେ ପ୍ରତ୍ୟେକ ରବିବାର ସକାଳ 7:25 ତୁମେମାନେ ଶୁଣିପାରିବ ତୁମମାନଙ୍କର ପସନ୍ଦ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ। ମୋବାଇଲ ମାଧ୍ୟମରେ ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଶୁଣିବା ପାଇଁ ଡାଉନଲୋଡ୍ କରନ୍ତୁ ନ୍ୟୁଜ୍ ଅନ୍ AIR ଆପ୍। ପିଲାମାନେ ଶେଷରେ ଯିବା ପୂର୍ବରୁ ଏତିକି କହିବି, ତୁମେମାନେ ସଭି ନିଜ ନିଜ ଦୁନିଆର ରାଜକୁମାର ଆଉ ରାଜକୁମାରୀ। ତୁମ ସମସ୍ତଙ୍କର ହସ ଏ ପୃଥିବୀକୁ ଆହୁରି ଉଜ୍ଜଳ କରିଦିଏ। ସେଥିପାଇଁ ସବୁବେଳେ ହସୁଥାଅ, ଖେଳୁଥାଅ ଆଉ ସମସ୍ତଙ୍କୁ ଭଲ ପାଉଥାଅ। ତାହେଲେ ଏବେ ମୋତେ ବିଦାୟ ଦିଅ। ମୁଁ ରହିଲି ତୁମମାନଙ୍କର ରୋଜିତା ଅପା।

ପ୍ରଚାର କଲୁ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ। ଉପସ୍ଥାପନା କରିଥିଲେ ରୋଜିତା ଦାସ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଶହ ଶହ ବର୍ଷର ଗୁଲାମୀ ପରେ ଭାରତୀୟମାନେ ଏକଜୁଟ ହୋଇ ସ୍ୱରାଜ୍ୟ ପାଇଁ ଲଢ଼ିଥିଲେ। ତେବେ 1857 ମସିହା ମେ ମାସ 10 ତାରିଖରେ ହୋଇଥିବା ସିପାହୀ ବିଦ୍ରୋହ ସ୍ୱାଧୀନତା ପାଇଁ ପ୍ରଥମ ସ୍ୱର ଥିଲା। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିପକ୍ଷରେ ଏହା ଏକ ବ୍ୟାପକ ଭାରତୀୟ ବିଦ୍ରୋହ ଥିଲା।

ପ୍ରଥମ ହସ ଫୁଟି ଉଠେ। ମାଆର ତ୍ୟାଗ ହେଉଛି ନିରବ। ସେ ନିଜର ଇଚ୍ଛାକୁ ତ୍ୟାଗ କରି ସନ୍ତାନର ହସରେ ସ୍ୱର୍ଗ ଖୋଜିଥାଏ। ଜଣେ ମାଆର ଜୀବନ ହେଉଛି ଏକ ଅନୁପମ ସାଧନା, ଯାହା ନିଜ ପାଇଁ ନୁହେଁ ଅନ୍ୟମାନଙ୍କ ପାଇଁ ଉତ୍ସର୍ଗୀକୃତ। ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରରେ ମା ମାତୃଜାତି ଓ ମାତୃତ୍ୱର ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ପାଳନ କରାଯାଏ ମାତୃ ଦିବସ। ତେବେ ଆଜି ମେ ମାସ 10 ତାରିଖରେ ଆମେ ଏହି ଦିବସ ପାଳନ କରୁଛେ। ସମସ୍ତଙ୍କୁ ମାତୃ ଦିବସର ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା। ତେବେ ଏଥିସହିତ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଆସନ୍ତାକାଲି ଆଉ ଏକ ନୂତନ ଅଧ୍ୟାୟ ସହିତ ପୁଣି ଥରେ ଆପଣମାନଙ୍କ ସହିତ ଭେଟ ହେବ।

ସୁଖବିନ୍ଦର ସିଂଙ୍କ କଣ୍ଠରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନଦିମ ଶ୍ରବନ। କଥାଚିତ୍ର ଥିଲା ତୁମସେ ଅଚ୍ଛା କନ୍ ହେ। ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ। କଥାଚିତ୍ର ହେଉଛି ଦିଲ ତୋ ପାଗଲ ହେ। ଯୁଗଳ କଣ୍ଠରେ ଏହି ଗୀତଟିକୁ ଗାଇ ଶୁଣାଇଛନ୍ତି ଉଦିତ ନାରାୟଣ ଏବଂ ଲତା ମଙ୍ଗେସ୍କର। ସଙ୍ଗୀତରେ ସଜାଇଛନ୍ତି ଉତ୍ତମ ସିଂ।

ପ୍ରଜର୍କଲୋକ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଜର୍ଗଲୋ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM।

ଶ୍ରୋତାବନ୍ଧୁ ନମସ୍କାର। ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମର ଆଉ ଏକ ନୂଆ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଉପସ୍ଥାପନାରେ ମୁଁ ରାଜଶ୍ରୀ ସାହୁ। ଶ୍ରୋତାବନ୍ଧୁ, ଆଦର୍ଶ ଦମ୍ପତିମାନଙ୍କୁ ନେଇ ଆମର ଏହି କାର୍ଯ୍ୟକ୍ରମ, ଯେଉଁଥିରେ ଆମେ

0: ପ୍ରତ୍ୟେକ ଅଧ୍ୟାୟରେ ଭେଟିଥାଉ କିଛି ଆଦର୍ଶ ଦମ୍ପତିଙ୍କୁ ଏବଂ ତାଙ୍କଠାରୁ ପଚାରି ବୁଝିଥାଉ ସେମାନଙ୍କର ଆଦର୍ଶ ଦାମ୍ପତ୍ୟ ଜୀବନର ବାର୍ତ୍ତା ସମ୍ପର୍କରେ। ଆଜିର କାର୍ଯ୍ୟକ୍ରମରେ ମଧ୍ୟ ଆମ ଗହଣରେ ଅଛନ୍ତି ସେଭଳି ସ୍ୱତନ୍ତ୍ର ଅତିଥି। କେବଳ ଯେ ସ୍ୱାମୀ ସ୍ତ୍ରୀ ଭାବେ ତାଙ୍କର ଦାମ୍ପତ୍ୟ ଜୀବନ ସଫଳ ତାହା କହିଲେ ଅତ୍ୟୁକ୍ତି ହେବ, କାହିଁକି ନା ସେମାନେ ସଫଳ ଦମ୍ପତି ହେବା ସହିତ ସଫଳ ଅଭିଭାବକ ମଧ୍ୟ ହୋଇପାରିଛନ୍ତି। ସେ ହେଉଛନ୍ତି ସର୍ବଭାରତୀୟ ସ୍ତରରେ CBSE ଟପର ହୋଇଥିବା ବା 100% ନମ୍ବର ରଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଥିବା ଟିନା ରଥଙ୍କର ପିତାମାତା। ସେ ହେଉଛନ୍ତି ଶ୍ରୀଯୁକ୍ତ ସମୀର କୁମାର ରଥ ଏବଂ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ରେଣୁ ଦାସ, ଉଭୟ ପେଶାରେ ଯନ୍ତ୍ରୀ। ପିଲାଟିକୁ ବଢ଼ାଇବାରେ ତାଙ୍କର ନିଆରା ଶୈଳୀ ତାଙ୍କ ପିଲାକୁ ଆଜି ସଫଳ କରିପାରିଛି। ତେବେ ଚାଲନ୍ତୁ ତାଙ୍କୁ ଭେଟିବା ଏବଂ ତାଙ୍କଠାରୁ ତାଙ୍କର ଦାମ୍ପତ୍ୟ ଜୀବନର ସୁଖ ଦୁଃଖ ଅନୁଭୂତି ପଚାରି ବୁଝିବା ସହିତ ଜଣେ ଅଭିଭାବକ ଭାବରେ ତାଙ୍କର ଭୂମିକା କ'ଣ ରହିଥିଲା ଏବଂ ସେ କିଭଳି ଭାବରେ ନିଜର ଦାୟିତ୍ୱ ସମ୍ପାଦନ କରୁଥିଲେ ସେ ସମ୍ପର୍କରେ ତାଙ୍କଠାରୁ ସବିଶେଷ ବାର୍ତ୍ତା ଗ୍ରହଣ କରିବା। ତେବେ ଶ୍ରୋତା ବନ୍ଧୁ ଆଉ ବିଳମ୍ବ କରିବାନି, ଚାଲନ୍ତୁ ସେମାନଙ୍କୁ ଭେଟିବା, ସେମାନଙ୍କ ସହିତ କଥା ହୋଇ ତାଙ୍କ ବିଷୟରେ ଅଧିକ କଥା ଜାଣିବା। ମ୍ୟାଡାମ ସାର୍ ନମସ୍କାର, ଆମର ଆକାଶବାଣୀ ପୁରୀ ପରିସରକୁ ଆପଣଙ୍କୁ ସ୍ୱାଗତ।
1: ନମସ୍କାର ମ୍ୟାଡାମ।
2: ନମସ୍କାର।
0: ମାନେ ଆପଣଙ୍କର ଯେମିତି ମୁଁ ପରିଚୟ ଦେଲି, ସାର୍ଙ୍କ ନାଁ ସମୀର କୁମାର ରଥ, ଆପଣଙ୍କ ନାଁ ରେଣୁ ଦାସ, ଉଭୟ ପେଶାରେ IT ଯନ୍ତ୍ରୀ, ଏହା ଆପଣଙ୍କର ପରିଚୟ ଥିଲା। ଏବେ ଏହି ପରିଚୟ ସହିତ ଆଉ ଗୋଟେ ପରିଚୟ ଯୋଡ଼ି ହେଇଯାଇଛି, ଆପଣଙ୍କର ଝିଅ CBSE ଟପର, ଯେଉଁଟାକି ଗୋଟେ ଆଶ୍ଚର୍ଯ୍ୟ କଲା ଭଳିଆ ନମ୍ବର, 100% ନମ୍ବର ରଖିଥିଲେ। ଏବେ ଆପଣ ଟିନା ରଥର ବାପା ମା ଭାବେ ବି ପରିଚୟ, କେଉଁଟା ପରିଚୟଟା ବେଶୀ ଖୁସି ଲାଗୁଛି ଶୁଣିବା ପାଇଁ?
2: ଟିନା ରଥର ବାପା ମା ହିସାବରେ ପରିଚୟଟା ବହୁତ ଖୁସି ଲାଗୁଛି, ସେ ଆମ ଗର୍ବ ଗୌରବ ଆଣିଦେଲା, ସେଇଠି ବହୁତ ଖୁସି ଲାଗୁଛି।
0: ତେବେ ଉଭୟ ପେଶାରେ ଯନ୍ତ୍ରୀ, କେତେ ବର୍ଷର ଦାମ୍ପତ୍ୟ ଜୀବନ, କେତେ ବର୍ଷର ଚାକିରିର ଜୀବନ?
2: ଦାମ୍ପତ୍ୟ ଜୀବନ ଆମର ଏବେ 16 ବର୍ଷ ପୁରୀକି 17 ବର୍ଷ ଚାଲୁଛି, ଚାକିରି ମୋର ଅଲମୋଷ୍ଟ 22 ବର୍ଷ ହେଇଗଲାଣି।
0: ଆଚ୍ଛା,
1: ମୋର ବି ସେ 25 ବର୍ଷ ପରେ ଯାଇକି ଚାକିରି ହେବଣି।
0: ଆଚ୍ଛା ସାର, ଆପଣ ପୁରୀର, ପୁରୀରେ ଆପଣଙ୍କର ଘର, ପୁରୀରେ କୋଉଠି, ଆପଣଙ୍କ ବିଷୟରେ ଟିକେ କୁହନ୍ତୁ କ'ଣ?
1: ମୁଁ ସମୀର କୁମାର, ତ ମୋ ଘରଟା ହେଉଛି ଲୋକନାଥ ମନ୍ଦିର ପାଖରେ। ଏମିତି ତ ଆମେ ପିଲାକୁ ବଢ଼େଇଛୁ, ଯେଉଁଫଳରେ କି ପାଠ ପ୍ରତି ତାର ବହୁତ ଇଣ୍ଟରେଷ୍ଟ ଥିଲା ସେ ପିଲାଟି ଦିନରୁ ଭଲ ପଢ଼ି ଆସେ। ତାର ପ୍ରାୟ ସବୁ ପରୀକ୍ଷାରେ ସେ ପ୍ରାୟ 95-97 ଅଧିକା ରଖି ଆସେ। ଯେତେବେଳେ କି ସେ 10th କ୍ଲାସ୍କୁ ପାଖେଇ ଆସିଲା, ସେହି ସମୟରେ ସେ ପ୍ରାୟ 99 ସହିତ ଟଚ୍ କଲା, 99 ପରେ ବି ସେ ଗଲା, 99% ପରେ ବି ସେ ଗଲା।
0: ତେବେ ସମସ୍ତେ ଚାହାନ୍ତି ଆମ ପିଲା ଆଗକୁ ବଢ଼ୁ, ଆମ ପିଲା ନାଁ ରଖୁ, ଏ ଆଶା ମଧ୍ୟ ଆପଣଙ୍କର ଥିବ ନିଶ୍ଚିନ୍ତ ରୂପେ, ବାପା ମା ଭାବେ ଏଇଟା ତ ସ୍ୱାଭାବିକ ରହିଥାଏ। ତେବେ ଏଥିପାଇଁ ଆପଣଙ୍କର ପ୍ରସ୍ତୁତି କ'ଣ ଥିଲା? ସିଏ ତ ଛୁଆ ଭାବରେ ସିଏ ତାର ଥିଲା, ସେ ପାଠ ପଢ଼ୁଥିଲା, ବାପା ମା ଭାବେ ଆପଣଙ୍କର ଭୂମିକା କ'ଣ ଥିଲା?
2: ଆକ୍ଚୁଆଲି ପିଲାଦିନୁ ହିଁ ମୁଁ ସେମାନଙ୍କୁ ସବୁବେଳେ ଭଗବତ କୃପାରେ ଯାଉ ବୋଲି ସବୁବେଳେ ତାଙ୍କୁ ଗାଇଡ଼ କରେ। ସେବେ ବି ସେମାନେ ସକାଳୁ ଉଠିଲେ ଫାଷ୍ଟରେ ଗାଧେଇବା, ଫାଷ୍ଟରେ ମହାପ୍ରଭୁଙ୍କୁ ଜଗନ୍ନାଥ ଆମ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିବେ, ଭଗବତ ଗୀତା ପଢ଼ିବେ, ସେଇ ଲାଇନ୍ରେ ତାଙ୍କୁ ମୁଁ ସବୁବେଳେ ପ୍ରୋତ୍ସାହନ କରେ। ପାଠ ତ ସମସ୍ତେ ପଢ଼ିବେ, କିନ୍ତୁ ଭଗବତ କୃପା ବି ରହିବା ଦରକାର। ସେଥିରେ ରହିଲେ ଆମେ କିଛି ବି ଆମର ଯଦି ମାଇଣ୍ଡ ଏପଟ ସେପଟ ହେଲା, ମାନେ ଅନ୍ୟ ଦିଗ ଆଡ଼ୁ ଗଲେ, ପୁଣି ଆମେ କଣ୍ଟ୍ରୋଲ କରିପାରିବା ଭଗବତ ଗୀତା ପଢ଼ିଲେ, ଶ୍ଲୋକ ପଢ଼ିକି ତା'ର ଶ୍ଲୋକରେ ମନକୁ। ତ ସେଇ ପିଲାବିନୁ ମଧ୍ୟ ସେମାନେ ବହୁତ ଏବେ ପର୍ଯ୍ୟନ୍ତ ସବୁବେଳେ ଆସିଲେ ସେମାନେ ପଢ଼ନ୍ତି ଭଗବତ ଗୀତା, ସେଇ ଗୋଟେ ତାଙ୍କୁ ଫୋକସ୍ କରାଏ ସେଇ ଭଗବତ ଗୀତା ସବୁବେଳେ ପଢ଼ିବା ପାଇଁ ବୋଲି। ଆଉ ଗୋଟେ ତାଙ୍କର ନିଜର ନିଷ୍ଠା, ନିଜର ପ୍ଲାନିଂ, ସିଏ ଏଇ ପିଲାଦିନ ହିଁ ସବୁବେଳେ ଯେମିତି ସାର୍ କହିଲେ ସିଏ ତାର ପ୍ଲାନିଂ ଥାଏ ସବୁବେଳେ, କେତେବେଳେ କେଉଁଟା କରିବି ପଢ଼ିବି। ଆଜିକାଲିର ଯେଉଁ ଇଣ୍ଟରନେଟ୍ ଯୁଗରେ ମଧ୍ୟ ସେ କେବେ ବି ତାର କିଛି ସୋସିଆଲ ଆକାଉଣ୍ଟ ନାହିଁ, ସେ ସେଥିରେ ଭାସିଯାଏନି, ଗେମିଂ ଫେମିଂ ସେଥିରେ ମଧ୍ୟ ଏତେ ଇଣ୍ଟରେଷ୍ଟ ନାହିଁ। ସେ ସବୁବେଳେ ଇଣ୍ଟରନେଟ୍କୁ ପଜିଟିଭ୍ ୱେରେ କେମିତି ୟୁଜ୍ କରିବ ସେଇଟା ହିଁ ସେ ସବୁବେଳେ ଶିଖେ। ସେ ଆମକୁ ପଚାରେ ମଧ୍ୟ, ମାନେ କେମିତି ମୁଁ ୟୁଜ୍ କରିବି ମା, ଆମେ ସେଇ ହିସାବରେ ତାକୁ ଗାଇଡ଼ କରୁ। ଯେହେତୁ ଆମେ 2 ଜଣ ଯାକ ସଫ୍ଟୱେର୍ ଇଞ୍ଜିନିୟର, ତ ଆମକୁ ବି ଜଣା ଅଛି କେଉଁ ଲାଇନ୍ରେ ଗଲେ କେମିତି ସିଏ ଠିକ୍ ବାଟରେ ଯିବ, ତ ସେଇପ୍ରତି ଆମେ ଧ୍ୟାନ ରଖୁଥିଲୁ।
1: ବଡ଼ କଥାଟା କ'ଣ ହେଇଛି ଏଇଠି, ଯେହେତୁ ଆମେ ପ୍ୟାରେଣ୍ଟ ହିସାବରେ ଲିବରାଲ ପ୍ୟାରେଣ୍ଟ ଜେନେରାଲି କ'ଣ କରନ୍ତି, ପିଲାଟା ଯଦି ପାଠ ନ ପଢ଼େ, ପିଲାଟା ଯଦି ଆଜି ଗୋଟେ ଦିନ ପାଠ ନ ପଢ଼େ ବା କାଲି ଗୋଟେ ଦିନ ପାଠ ନ ପଢ଼େ, ତା ଉପରେ ପ୍ୟାରେଣ୍ଟସ୍ ଟିକେ ଫ୍ରଷ୍ଟ୍ରେଟ୍ ହେଇଯାଆନ୍ତି, ତାକୁ ଟିକେ ଚିଡ଼ନ୍ତି ତା ଉପରେ, ପିଲାଟା କାହିଁକି ପାଠ ପଢ଼ୁନୁ କ'ଣନୁ। ଏଇ ଜିନିଷଟା ପ୍ୟାରେଣ୍ଟିଂରେ ଟିକେ ପ୍ରୋବ୍ଲେମ୍ ଆସେ, ଭବିଷ୍ୟତରେ ପିଲାଟା ରିଜିଡ୍ ହେଇଯାଏ ଆଣ୍ଡ ପ୍ୟାରେଣ୍ଟସ୍ ତା ଉପରେ କଣ୍ଟିନ୍ୟୁ ଏଇ ଯେଉଁ ହେବିଟ୍ ହେଇଯାଏ, ପିଲାଟା ଟିକେ ପଥଭ୍ରଷ୍ଟ ହେଇଯାଏ, ଟିକେ ରିଜିଡ୍ ହେଇଯାଏ, ବାପାଙ୍କ ପ୍ରତି ସେ ଡର ରହେ, ଡର ବଳରେ ସିଏ ଜିନିଷଟା ଖୋଲାଖୋଲି କହି

0: କମ୍ପାନୀ ତା ପ୍ରାଇଭେଟ୍ ଲାଇଫ୍ରେ କ'ଣ ହେଉଛି, ଆଉ ତା'ର ପଢ଼ା ଉପରେ ମଧ୍ୟ ତା ଇମ୍ପାକ୍ଟ ପଡ଼େ। ଯେତେବେଳେ ପଢ଼ିବ ସେସବୁ ଆସେ, ମୋତେ କାଲି ବାପା ଏଇ କଥା କହିଥିଲେ, କାଲି ମୋତେ ମା' ମୋତେ ଏଇ ଏମିତି ଗାଳି ଦେଇଥିଲେ, ତ ଆମେ ସେଇ ଜିନିଷଟାରୁ ଦୂରରେ ରହିଲୁ। ଆମେ କେବେ ବି ତାକୁ କହିବୁନି। ସେ ଗୋଟେ ଦିନ ଦେଖ ବସିଲା ପଢ଼ିଲା ଷ୍ଟୋରି ବୁକ୍ଟେ ପଢ଼ିଲା, ଆମେ ତ କେବେ ବି କହିନୁ ଯେ ତୁ ଷ୍ଟୋରି ବୁକ୍ଟା କାହିଁକି ପଢ଼ୁଛୁ, ସମୟଟା ନଷ୍ଟ କରୁଛୁ, କାହିଁକି ତୁ ବହି ପଢ଼ୁନୁ। ତ ଆମେ ଗୋଟେ ଷ୍ଟେଜ୍ରେ କ'ଣ ହୁଏ କି, ପିଲାବେଳୁ ଯେତେବେଳେ ପ୍ୟାରେଣ୍ଟସ୍ ତାଙ୍କରି ଚିଲଡ୍ରେନ୍ ପ୍ରତି, ତାଙ୍କର ପୁଅ ଝିଅ ପ୍ରତି ଫ୍ରେଣ୍ଡଲି ବିହେଭିଅର୍ରେ ନେଇକି ବଢ଼ାନ୍ତି, ସେ ପିଲାଟା ସବୁବେଳେ ଚାହେଁକି ମୁଁ ଯାହା ବି କରିଦିଏ ସେ କିଛି ଆଉ ସିକ୍ରେଟ୍ ରଖେନି, ସବୁ ଡିସ୍କ୍ଲୋଜ୍ କରିଦିଏ, ଯେହେତୁ ଫ୍ରେଣ୍ଡଲି ଆଟମସ୍ଫିୟର୍ଟା କ୍ରିଏଟ୍ ହେଇଯାଇଛି ଘରେ।
1: ଏଇଠି ଗୋଟେ ସବୁଠାରୁ ବଡ଼ ବାର୍ତ୍ତା ହେଲା, ଆପଣ ଫ୍ରେଣ୍ଡଲି ଥିଲେ,
0: ଆଜ୍ଞା,
1: ତାପରେ ଚାପଟା ନଥିଲା ଯେ ତୁ କରେ, ତାକୁ ଶିକ୍ଷା ଦଉଥିଲେ ଯେ ତତେ କରିବା ଆବଶ୍ୟକ, କିନ୍ତୁ ଚାପ ପକଉ ନଥିଲେ,
0: ନା ଚାପ ନୁହଁ,
1: ସେଇ ଚାପ ବିନା ଚାପ ମୁକ୍ତଟା ହିଁ ଗୋଟେ ଗୋଟେ ତାର ପରଫର୍ମାନ୍ସ ରିଫ୍ଲେକ୍ଟ କରିପାରିଲା।
2: ସେଟେନ୍ ଏଜ୍ ପରେ ଆପଣ ଜାଣନ୍ତି ଟିନେଜ୍ରେ ପିଲାମାନେ ମଧ୍ୟ ପଥଭ୍ରଷ୍ଟ ହେଇଯାଆନ୍ତି, ସେଟେନ୍ ଏଜ୍ ପରେ ଯେମିତି ସାର୍ କହିଲେ ପିଲାମାନେ ଫ୍ରେଣ୍ଡଲି ରଖିବେ, ସବୁବେଳେ ତାଙ୍କୁ ଏତିକି ଏମିତି କହିବେ ଯେ ଏମିତି ଭାବରେ ପାଳନ କରିବେ, ସେମାନେ ଡରିବେନି କେବେ କେଉଁ କଥା କହିବେ ନା, କାଳେ ମୁଁ ଏ କଥାଟା କହିଲେ ମୋତେ ମାମା ପାପା ଗାଳି କରିବେ କି ରାଗିଯିବେ କି ମୋ ଉପରେ, ସେଇ ପ୍ରକାର ଆପଣ ଏନ୍ଭାୟରମେଣ୍ଟ ଆଣିବାକୁ ହିଁ ଚେଷ୍ଟା କରିବେନି, ସବୁବେଳେ ତାଙ୍କ ସହିତ ସାଙ୍ଗ ହିଁ ହେଇକି ରହିବେ। ତ ମୋ ଝିଅ ଯେମିତି ସେ ସବୁବେଳେ ସ୍କୁଲ ଯିବ, ସ୍କୁଲରୁ ଆସିଲା ପରେ ଡେରେ ଏଭ୍ରି ୱାନ୍ ଆୱାର୍ କ'ଣ ହେଲା ସବୁ ମୋତେ ଡିସ୍କ୍ଲୋଜ୍ କରିବ, ଆମେ ଚାରିଜଣ ଯାକ ବସିବୁ, ମୋର ସାନ ଝିଅ ବି ଅଛି, ଚାରିଜଣ ଯାକ ବସିବୁ, ସେ ଦିନ ଯାକ କ'ଣ ହେଲା ସବୁ ଡିସ୍କସନ୍ କରିବୁ। ତ ସେମିତିରେ ତାପରେ ସେ ଯଦି କ'ଣ ବି ଭୁଲ, ପିଲାମାନେ ଭୁଲ ବି ହେଇପାରେ, କିନ୍ତୁ ଭୁଲ ହେଲେ ଆପଣ ତାକୁ ଗାଳି ନ କରିକି ତାକୁ ନ କରିକି ତାକୁ ଦେବେ, ହଁ ଠିକ୍ ଅଛି ଏଇଟା ହେଇଗଲା କିଛି ଚିନ୍ତା ନାହିଁ, କିନ୍ତୁ ଏଇଟା ଏମିତି ଏମିତି ମାମା
0: ରାଇଟ୍ ୱେଟା
2: ସେ ଡରିବନି, ନେକ୍ସଟ ଟାଇମ୍ କ'ଣ ଭୁଲ କଲେ କି କ'ଣ ଖରାପ ରାସ୍ତା ସେ ଯିବାକୁ ଚାହିଁବ, ସେ କ୍ଲିଅରଲି ଆପଣଙ୍କୁ କହିପାରିବ ଯେ ଏଇଟା ମୁଁ ଏମିତି ଯାଉଛି, ଏଇଟା ଠିକ୍ କି ଭୁଲ,
0: ସବୁ ପିଲା
2: ସେଇ ହିସାବରେ ଆପଣ ସେତିକି ପିଲାମାନଙ୍କୁ ନିଜ ନିଜ ନିଜ ଆଡ଼ୁ ସେତିକି ଆସ୍ୟୁରାନ୍ସ ଦେବାର ଅଛି ଯେ ନାଇଁ ମାମା ତୁ କ'ଣ କଲେ ବି ସବୁବେଳେ ତୋ ସାଥିରେ ଆମେ ଅଛୁ, ତୁ କେବେ ଡରିବୁନି,
0: ଯେହେତୁ
2: କେବେ ବି କିଛି ଭୁଲ ରାସ୍ତାକୁ ଯିବନି।
0: ଆଜ୍ଞା, ଯେହେତୁ ପିଲାଙ୍କ ମାଇଣ୍ଡ ମେଚ୍ୟୁର୍ ହେଇନଥାଏ, ଥରେ ଥରେ ସେମାନେ କ'ଣ ହୁଅନ୍ତି କି ଅନମେଚ୍ୟୁର୍ଡ ମାଇଣ୍ଡ ଲାଗି ଏପଟେ ସେପଟେ ହେଇଯାଆନ୍ତି, ଯଦି ସେ ଆସିକି ଠିକ୍ ଟାଇମ୍ରେ ଆମେ ଡିସ୍କ୍ଲୋଜ୍ କରିଦିଅନ୍ତି, ଆମେ ତାକୁ ଯେହେତୁ ଆମେ ଏକ୍ସପିରିଏନ୍ସ ଲୋକ ଦୁନିଆ ଦେଖିକି ଆସୁଛୁ, ତାକୁ ଆମେ ଗାଇଡ଼ କରିଦେବୁ ଏଇଟା ଏମିତି ଜିନିଷ କଲେ ଭଲ, ଏମିତି ଜିନିଷ କଲେ ଖରାପ। ଏଭ୍ରି ନାଇଟ୍ ବିଫୋର୍ ଗୋଇଂ ଟୁ ବେଡ୍, ବେଡ୍କୁ ଯିବା ପୂର୍ବରୁ ଆମେ ବସୁ, ଖେଳୁ, କଥାବାର୍ତ୍ତା ହଉ, ଆପଣଙ୍କର ଲୁଡ଼ୋ ହଉ ବା ତାସ୍ ହଉ, ଆମେ ବସି କଥାବାର୍ତ୍ତା ହଉ, ସେ ଟାଇମ୍ରେ ବହୁତ ହେଲ୍ଦି ଡିସ୍କସନ୍ ହୁଏ, ଦିନରେ ସ୍କୁଲରେ କ'ଣ ହେଲା, କେଉଁ ଟିଚର୍ କ'ଣ କେମିତି ରେସ୍ପଣ୍ଡ କଲେ, କେଉଁ ଟିଚର୍ କେମିତି ପ୍ରକାର, କେଉଁ ଝିଅ କେଉଁ ଷ୍ଟୁଡେଣ୍ଟ କେମିତି କ'ଣ ବିହେଭିଅର୍ କଲା, ଏଇସବୁ ଜିନିଷ ଯାକ କଥା ହଉ, ତୋର ଆପ୍ରୋଚ୍ କ'ଣ ରହିବ, ଯଦି ଏମିତି ସିଚୁଏସନ୍ ଆସେ ତ ଆପ୍ରୋଚ୍ କ'ଣ ରହିବ।
1: ଏଇଟା ଗୋଟେ ହାପି ଫ୍ୟାମିଲିର ଲକ୍ଷଣ ଯେଉଁଟା ଆମେ କହିପାରିବା, ଯେଉଁଟା ବର୍ତ୍ତମାନ ସମୟରେ ହୁଏତ ଦେଖାଯାଉନି, ବହୁତ ଲୋକ ନିଜ ପ୍ୟାରେଣ୍ଟସ୍ ନିଜ କାମରେ ବ୍ୟସ୍ତ ଅଛୁ, ଆଉ ତା ଭିତରେ କିଏ କାହା ସହିତ ମାନେ ସମସ୍ତେ ଜୀବନ ବଞ୍ଚୁଛନ୍ତି, କିନ୍ତୁ କିଏ କାହା ସହିତ ସଂଯୋଗ ନୁହଁ, କାହା ଲାଇଫ୍ରେ କ'ଣ ବିତୁଛି କେହି ଜାଣୁନାହାନ୍ତି।
0: ଆଜ୍ଞା ଶୁଣନ୍ତୁ, ସରି ଫର ମୁଁ ଆପଣଙ୍କୁ ଇଣ୍ଟରପ୍ଟ କଲି, ଦେଖନ୍ତୁ ଆମ ଚାକିରି ଏମିତିକା ଚାକିରି, ଗଭର୍ଣ୍ଣମେଣ୍ଟ ଜବ୍ ଠୁ ଆମ ଜବ୍ଟା ଟିକେ ପେଥିଟିକ୍ ରହେ, କାହିଁକି ଗଭର୍ଣ୍ଣମେଣ୍ଟ ଜବ୍ଟା ଆପଣଙ୍କର 10-5 ଏମିତି ଡ୍ୟୁଟି ଜିନିଷ ଆସିଲେ, ସେଇ ଇଲେକ୍ସନ୍ ଟାଇମ୍ ବା ଯାହା ବି ଆସିଲେ ସେ ଟିକେ ଏକ୍ସଟେଣ୍ଡ ହୁଏ, ସେଇ ଗୋଟେ କଥା, ଏକ୍ସେପ୍ସନାଲି ସେମିତି ଜିନିଷ ହୁଏ, କିନ୍ତୁ ଆମର ରେଗୁଲାର ଇଭେନ୍ ଆମର ସକାଳୁ ଆମେ 10:00 ସିଷ୍ଟମ୍ ଅନ୍ କଲୁ, ରାତି 10-11 ସେଇଥିରେ ବି 10-11 ପର୍ଯ୍ୟନ୍ତ କାମ ଚାଲେ, ସେଇଥିରେ ବି ଆମେ ଶୋଇବା ପୂର୍ବରୁ ଅଧଘଣ୍ଟା ଟାଇମ୍ଟେ ବାହାର କରୁ, ବସୁ, କଥାବାର୍ତ୍ତା ହଉ, ହେଲ୍ଦି ଡିସ୍କସନ୍ ହଉ, ତାପରେ ଆମେ ବେଡ୍କୁ ଯାଉ, ଏଇ ଜିନିଷଟା ଆମର ରେଗୁଲାର।
1: ଯେମିତିକା କୁହାଯାଏ, ହଁ ଏଇଟା ବି ସାଇକୋଲୋଜିଷ୍ଟ ବା ମନସ୍ତତ୍ତ୍ୱବିତ୍ଙ୍କର ମତ ଥାଏ, ତମେ ଜମା ଅଧଘଣ୍ଟା ବି ଯଦି ତମେ ନିଜ ସହିତ ବିତାଉଛ ତାହେଲେ ସେଇଟା ହିଁ ବହୁତ କ୍ୱାଲିଟି ଟାଇମ୍। ଲୋକ ଅଛନ୍ତି 24 ଘଣ୍ଟା ଦିନରାତି 24 ଘଣ୍ଟା ପାଖାପାଖି ରହୁଛନ୍ତି, କିନ୍ତୁ ସେମାନେ ସମୟ ବିତାଉ ନାହାନ୍ତି ନିଜ ସହିତ, ସେଇଟା ଗୋଟେ ବଡ଼ କଥା ଯେଉଁଟାକି ଆପଣଙ୍କର ସଫଳ ପରିବାର, ଖୁସି ପରିବାର ଏବଂ ସଫଳ କାହାଣୀର ନିର୍ଣ୍ଣାୟକ ହୋଇପାରିଛି। ତେବେ ଆପଣ ଯେମିତି କହିଲେ ଯେ ଆପଣଙ୍କର ଦାମ୍ପତ୍ୟ ଜୀବନ 16 ବର୍ଷର ଏବଂ ଉଭୟ ପେସା ମଧ୍ୟ ସମାନ ଉଭୟଙ୍କର, ତେବେ କ'ଣ ଦେଖା ହେଇଥିଲା ସେମିତି ନିଜ ପେସା ଆପଣ ଦୁଇଙ୍କୁ ଯୋଡ଼ି ପାରିଥିଲା ନା
0: ଯେତେବେଳେ ଦୁଇଟା ଯାକ ଫ୍ୟାମିଲି ବସିଲେ ଆଉ ସବୁ ଦେଖିଲେ ଠିକ ଅଛି, ଦି ପେସାରେ ଗୋଟେ, ତାପରେ ଜାତକ ଫାତକ ଆମର ହିନ୍ଦୁ ଧର୍ମରେ ରୀତିନୀତିରେ ଅଛି, ସେ ସବୁ
1: ମ୍ୟାଡାମଙ୍କ ଘର କୋଉଠି, ଆପଣଙ୍କ ଘର ତ ପୁରୀ ଲୋକନାଥ ରୋଡ, ମ୍ୟାଡାମଙ୍କ ଘର କୋଉଠି, ପୁରୀ ବୋହୁ ହେଇକି କେତେ ଗର୍ବ ଅନୁଭବ କରୁଛନ୍ତି?
2: ମୋର ତ ଘର ବରହମପୁର। ତ ସାର୍ କହିଲେ ଆମେ ମ୍ୟାଟ୍ରିମୋନିରୁ ହିଁ ଖୋଜିବେ ବୋଲି, କିନ୍ତୁ ପରେ ମ୍ୟାଟ୍ରିମୋନିରୁ ଜାଣିଲା ପରେ ଜଣାପଡ଼ିଲା ଯେ ସିଏ ମୋର

0: ଭଉଣୀ ଜ୍ୱାଇଁଙ୍କର ସାଙ୍ଗ ପରେ ଜଣାପଡ଼ିଲା, ସେଥିରେ ବାହାଘର ଠିକ ହେଇଗଲା ତାପରେ ଜଣାପଡ଼ିଲା ସେତେବେଳେ। ହଁ, ଆପଣ ଯେହେତୁ କହିଲେ ପୁରୀ ଜଗନ୍ନାଥ, ଆକ୍ଚୁଆଲି ମୋ ପିଲାବେଳୁ ହିଁ ମୁଁ ଜଗନ୍ନାଥଙ୍କର ବହୁତ ବଡ଼ ଭକ୍ତ। ମାନେ ମୋତେ 3 ମାସ ହେଇଥିଲା ମୋ ଘରେ ବାପା ମା' ଧରିକି ଆସିଥିଲେ ମୋତେ, ସେଥିରୁ ଦେଖେଇ ଗଲେ। କିନ୍ତୁ ଯେତେବେଳେ ପରେ ବାହାଘର ଠିକ୍ ହେଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେଲା, ପୁରୀରେ ହିଁ କେମିତି ବାହାଘର ଠିକ୍ ହେଇଗଲା। ତ ସେବୁଠୁ ମୁଁ ତ ବହୁତ ଖୁସି ଆସିକି, ଯେହେତୁ ଆମର ଚାକିରି ସଫ୍ଟୱେର୍ ଇଞ୍ଜିନିୟର, ଆମେ ବାହାରେ ରହୁଥିଲୁ କିନ୍ତୁ ଏବେ ପ୍ରାୟ 6-7 ବର୍ଷ ହେଲା ପୁରୀ କରୋନା ପରଠୁ ପଳେଇ ଆସି ପୁରୀରେ ହିଁ ରହୁଛୁ ଏବେ। ତ ମୁଁ ମେକ୍ ସିଓର କରୁଛି ଯେ ସବୁ ପ୍ରାୟ ପ୍ରତି ୱିକ୍ରେ ଥରେ ଜଗନ୍ନାଥ ପାଖକୁ ଯାଇ ଦର୍ଶନ କରିବାକୁ। ତ ମୁଁ ବହୁତ ବହୁତ ଗର୍ବ ଅନୁଭବ କରୁଛି ପୁରୀର ବୋହୂ ହେଇକିରି।
1: ଆଜ୍ଞା, ତେବେ ଆପଣଙ୍କର କହିଲେ ବରହମପୁର,
0: ବରହମପୁର,
1: ଆଚ୍ଛା ବରହମପୁରରେ ଘର, ପୁରୀର ବୋହୂ, ଏଇଟା ଗୋଟେ ଗର୍ବର କଥା ନିଶ୍ଚିନ୍ତ ରୂପେ। ପୁରୀରେ ସମସ୍ତେ ବାହା ହେବା ପାଇଁ ଚାହାନ୍ତି, ପୁରୀର ଶ୍ରୀକ୍ଷେତ୍ର ବୋହୂ ହେବାର ଆଶା ସମସ୍ତଙ୍କର ଥାଏ। ଯେତେବେଳେ ବାହାଘର ପ୍ରସ୍ତାବ ପଡ଼ିଲା, ଆପଣ ଯେମିତି କହିଲେ ଯେ ଜଗନ୍ନାଥଙ୍କ ଭକ୍ତ ଆପଣ, ଆପଣଙ୍କୁ କେମିତି ଖୁସି ଲାଗିଥିଲା ନା କେମିତି ଆପଣ ଯେମିତି ଚାହୁଁଥିଲେ ପୁରୀର ଜଗନ୍ନାଥଙ୍କର ଭକ୍ତ ଯେହେତୁ ଚାହୁଁଥିବେ, ଯେମିତି ମନେ ମନେ ଭାବିଥିବେ କେବେ ନା କେବେ ଗୋଟେ ପୁରୀରେ ବାହାଘର ହୁଅନ୍ତି ନା, ଏମିତି କିଛି ଭାବିନଥିଲେ?
0: କିଛି ଭାବିନଥିଲି, ଯେହେତୁ ମୁଁ ବି ବେଙ୍ଗଲୋରରେ ହିଁ ରହିକି ଜବ୍ କରୁଥିଲି, ସାର୍ଙ୍କର ମଧ୍ୟ ବେଙ୍ଗଲୋରରେ ହିଁ ଥିଲା। ତ ପୁରୀ ଯେହେତୁ ତାଙ୍କ ଘର ଥିଲେ ମଧ୍ୟ, ଆମେ ତ ଯେହେତୁ ଆମ ଚାକିରି ବେଙ୍ଗଲୋର, ତ କେବେ ମୁଁ ଭାବିନଥିଲି ଯେ ଆସିକି ପୁରୀରେ ପରେ ସେଟେଲେ ହେବି, ମାନେ ଫ୍ୟୁଚର୍ରେ ବୟସ ଅଧିକ ହେଲା ବେଳକୁ ସେତେବେଳେ ଆସିକି ହେବି ବୋଲି ଭାବିଥିଲି। କିନ୍ତୁ ଯେତେବେଳେ ବି ଆମେ ବେଙ୍ଗଲୋରରୁ ଆସୁ, ମୁଁ ବରହମପୁର ଯେବେ ବି ଆସେ ବାହାଘର ପୂର୍ବରୁ, ପ୍ରତି ବର୍ଷ ମୁଁ ଆସେ ପୁରୀ ଦେଖିବାକୁ। ସବୁବେଳେ ଜଗନ୍ନାଥଙ୍କୁ ଆସେ, ଯେବେ ବି ମୋତେ ସମୟ ମିଳେ ମୁଁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସେ। ବାହାଘର ଠିକ୍ ହେଇଗଲା ପରେ ତ ବହୁତ ଖୁସି ଲାଗିଲା, କିନ୍ତୁ ମନେ ହଉଥିଲା ଓ ହେଲେ ମଧ୍ୟ କ'ଣ, ମୁଁ ତ ସେଇ ବେଙ୍ଗଲୋରରେ ହିଁ ରହିବି ନା, ଶାଶୁ ଘରକୁ ଯିବି ତ କେବେ କେମିତି ଯିବି, କିନ୍ତୁ ବେଙ୍ଗଲୋରରେ ଯିବି। କିନ୍ତୁ ଭଗବାନଙ୍କୁ ଏତେ କୃପା ହେଲା ଯେ 10 ବର୍ଷ ପରେ ବାହାଘର ମୋତେ ପୁଣି ଟାଣି ଆଣିଲେ, କହିଲା ତୁ ଏଇଠି ରହ ପୁରୀରେ ମୋ ପାଖରେ। ତ ମୋତେ ବହୁତ ବହୁତ ଖୁସି ହେଲା।
1: ତାପରେ ବାହାଘର ପରେ ଏବେ 2 ଝିଅ, ଏବେ ଗୋଟେ ଖୁସିର ପରିବାର, ଯେମିତି ମନ ପସନ୍ଦର ସାଥୀ, ମନ ପସନ୍ଦର ସ୍ଥାନ, ମନ ପସନ୍ଦର ଚାକିରି ଏବଂ ଭଗବାନଙ୍କ କୃପାରୁ 2 ଝିଅ
2: ଅଛି।
1: ଯେମିତିକି ଆପଣ କହିଲେ ଆପଣ ଉଭୟ ସଫ୍ଟୱେର୍ ଲାଇନ୍ରେ, ସଫ୍ଟୱେର୍ ଲାଇନ୍ରେ ସମୟ ବହୁତ କମ୍ ଥାଏ ମିଳେ, ତାରି ଭିତରେ କେମିତି ଆପଣ ସମୟ କାଢ଼ନ୍ତି? ଗୋଟେ ଅନେକ ଜାଗାରେ ଦେଖାଯାଉଛି ଯେତେବେଳେ ଉଭୟ ସ୍ୱାମୀ ସ୍ତ୍ରୀ ନିଜର କାର୍ଯ୍ୟ ବ୍ୟସ୍ତତାରେ ରହିଯାଉଛନ୍ତି, ତାଙ୍କ ସମ୍ପର୍କରେ କେଉଁଠି ନା କେଉଁଠି ଫାଟ ପଳାଇ ଆସୁଛି ଆପେ ଆପେ। ଅଧିକାଂଶର ମାନେ ଯେଉଁ ବିବାହ ବିଚ୍ଛେଦର ବି କାରଣ ଏହା ଗୋଟେ ମୁଖ୍ୟ କାରଣ ହେଉଛି ଯେ ଉଭୟ ଉଭୟଙ୍କୁ ସମୟ ଦେଇପାରୁନାହାନ୍ତି। ତ ଆପଣ ଯେହେତୁ ଗୋଟେ ଏତେ ସମୟ ଚାକିରି କରୁଛନ୍ତି, ତା ସହିତ ଗୋଟେ ପରିବାର, ତା ଭିତରେ କେମିତି ନିଜ ପାଇଁ ସମୟ କାଢ଼ନ୍ତି, ତା ଭିତରେ କେମିତି ନିଜର ଦାମ୍ପତ୍ୟ ଜୀବନକୁ କେମିତି ଆଗାନ୍ତି?
0: ନିଜ ପାଇଁ ସମୟ ମାନେ ବାହାଘର ପରେ ଆମେ 2 ଜଣ ଯାକ ଆମର ବନ୍ଧୁବାନ୍ଧବଙ୍କ ପ୍ରତି ଟିକେ କଣ୍ଟ୍ରୋଲ କରିଦେଲୁ, 2 ଜଣ ଯାକ ସାଙ୍ଗ ହିସାବରେ ହିଁ ବ୍ୟବହାର କଲୁ। ପ୍ରତି ସଫ୍ଟୱେର୍ ଲାଇନ୍ରେ ଆମର ଶନିବାର ରବିବାର ଛୁଟି ହୁଏ, ତ ସେଇ ଶନିବାର ରବିବାର ଆମେ କେଉଁ ସାଙ୍ଗସାଥି ନାହିଁ କିଛି ନା, ଆମେ ଆମ ଫ୍ୟାମିଲି ଉପରେ ହିଁ ସ୍ପେଣ୍ଡ କରୁ,
2: ଫୋକସ୍ କରୁ, ଖାଲି ଆମ ଫ୍ୟାମିଲି ଉପରେ।
0: ଯୁଆଡ଼େ ଯିବୁ ଆମେ 2 ଜଣ ମିଶିକି, ଏମିତି ନାହିଁ ଯେ ମାର୍କେଟ ଯାଅ, କେଉଁ ପାଖ ନେକ୍ସଟ ସାଇକୁ ଗଲେ ମଧ୍ୟ ଆମେ 2 ଜଣ ମିଶିକି ହିଁ ଯାଉ ସବୁବେଳେ। ମାନେ ମୋର କିଛି କାମ ନଥିଲେ ମଧ୍ୟ ସେଠିକି ମୋତେ ତାଙ୍କେ ଧରିକି ଯାଆନ୍ତି, ମୁଁ ବି ତାଙ୍କର କିଛି କାମ ନଥିଲେ ସେଠି ମୋର ଖାଲି ପ୍ରେଜେଣ୍ଟ ଦରକାର ହେଲେ ବି ମଧ୍ୟ ମୁଁ ତାଙ୍କୁ ଧରିକି ଯାଏ। ଆମେ ମିଶିକି ସବୁବେଳେ 2 ଜଣଙ୍କ ଉପରେ ବହୁତ ଟାଇମ୍ ସ୍ପେଣ୍ଡ କଲୁ, ଆଉ ସାଙ୍ଗସାଥି ବନ୍ଧୁବାନ୍ଧବ ପ୍ରାୟ କମ୍ ହିଁ କରିଦେଲୁ ଆମେ, କଣ୍ଟାକ୍ଟ ବହୁତ କମ୍, ଯେତିକି ଦରକାର ମୋ ବାପା ମା' ସହିତ ସେ ତାଙ୍କ ବାପା ମାଙ୍କ ସହିତ ସେତିକି ହିଁ ଗଲେ, ସେମିତିରେ ଆମେ ଆମର ସମ୍ପର୍କଟାକୁ ମଜବୁତ କରିପାରିଲୁ, ପିଲାମାନଙ୍କୁ ମଧ୍ୟ
2: ଫ୍ୟାମିଲି ମେମ୍ବର ସହିତ କଣ୍ଟାକ୍ଟ ଅଛି, ନୋ ଡାଉଟ୍। ଓକେ, ଖାଲି ଆମେ ଚାହିଁଲୁ କି ଆକ୍ଚୁଆଲି ଏ ଯେଉଁ କଥାଟା କହିଲା, ଆପଣ ଟାଇମ୍ଟା ଯଦି ନିଜ ଭିତରେ ବେଶୀ ଦେବେ ଫ୍ୟାମିଲିର କିଛି ବହୁତ କିଛି ପ୍ରସ୍ପେରିଟି ହେବ, କାହିଁକି ଆପଣ ଦେଖନ୍ତୁ ଇଭେନ୍ ଇଫ୍ ଆମେ ଦୁହେଁ ଆଇଟିରେ ଚାକିରି କରୁ, ଆମେ ବାହାରକୁ ଯାଉ ବା ଯେଉଁଠିକି ଯାଉ, ଆମେ 2 ଜଣ ଯାଉ କେଉଁ, କାହିଁକି ଆମ 2ଟା ବ୍ରେନ୍ କାମ କରେ ଜିନିଷଟାରେ। ସୋ ସେଇଥିଲାଗି ଆମେ ବେଶୀ ଚାହୁଁଥିଲୁ କି ଆମର ସାଙ୍ଗ ସୁଖ ଅପେକ୍ଷା ସାଙ୍ଗଟା ଆଜି ରହିବ ସେ କାଲିକି ଯିବ, ନୋ ଡାଉଟ୍ ସାଙ୍ଗର ପ୍ରେଜେନ୍ସ ବି ଦରକାର, ଫ୍ୟାମିଲିଙ୍କ ପ୍ରେଜେନ୍ସ ବି ଦରକାର। କିନ୍ତୁ ଏଭ୍ରି ଟାଇମ୍ ଯେହେତୁ ଆମେ ଦୁହେଁ ରହୁ ଆଉ ଆମର କ୍ଲୋଜେଷ୍ଟ ଆମର 2ଟା ଝିଅ ରହନ୍ତି, ଆମ ଭିତରେ ବେଶୀ ଟାଇମ୍ ସ୍ପେଣ୍ଡ କରୁ। ଯେତେବେଳେ ଆମକୁ ମିଶିଲା ୟାର ମନେକର କିଛି ରିଲାକ୍ସେସନ୍ ରହିଲା ଦିନ ଭିତରେ, ମୋର କିଛି ରିଲାକ୍ସେସନ୍ ରହିଲା, ନୋ ଡାଉଟ୍ ରିଲାକ୍ସେସନ୍ଟା ଓଭରଲାପ୍ କରିନପାରେ, ତାର ରିଲାକ୍ସେସନ୍ ଟାଇମ୍ ମୋର ରିଲାକ୍ସେସନ୍ ନେଇ ନ ହୋଇପାରେ, କିନ୍ତୁ ଲଞ୍ଚ ଟାଇମ୍ଟା କମନ୍ ଥିଲା। ଲଞ୍ଚ ଟାଇମ୍ରେ ଆମେ ଦୁହେଁ ବସୁ, ପିଲା ସ୍କୁଲ ଯାଆନ୍ତି, ଆମେ ଖାଆପିଆ କରୁ, ରାତିରେ ଡିନର୍ରେ ସବୁ ବସି ଖାଆପିଆ କରୁ, ଫେର୍ ରାତିରେ ଶୋଇବା ପୂର୍ବରୁ ମାନେ କଥାବାର୍ତ୍ତା ହେଇ ଖେଳାଖେଳି କରି ଅଧଘଣ୍ଟା କି 45 ମିନିଟ୍ ବିତେଇ ତାପରେ ଆମେ ବେଡ୍କୁ ଯାଉ। ଏଇଟା ଏଇ ଜିନିଷଟା
0: ଜଷ୍ଟ ଲାଇକ୍ କହିବି ଗୋଟେ କଥା, ମେକ୍ ସିଓର କରିବେ ଏଦର ଲଞ୍ଚ ଅର୍ ଡିନର କେତେବେଳେ ଗୋଟେ ସାଥି ହେଇକି ଖାଇବେ, ଟାଇମ୍ ସ୍ପେଣ୍ଡ କରିବେ ଫ୍ୟାମିଲି ସହିତ
1: କୁହାଯାଏ। ହଁ, ଖାଦ୍ୟ ଟେବୁଲ ଉପରେ ହିଁ ସବୁଠୁ

0: ମନର କଥା ବେଶୀ ଭଲସେ
1: ବାହାରିବ, ନହେଲେ କ'ଣ ଯିଏ ଯାହାର ଆଜିକାଲି ଦୁନିଆରେ ମୋବାଇଲ, ଯିଏ ଯାହାର ଧରିକି ବସିଲେ, କାମ ନଥିଲେ ମଧ୍ୟ ମୋବାଇଲ ଧରିକି ବସିବେ, ଦୁଇଜଣ ପରସ୍ପର କଥା ହେଇପାରିବେନି। ତ ଲଞ୍ଚ ଟାଇମ୍ ଡିନର ଟାଇମ୍ ବସିକି କଥା ହେବେ, ତ ଆପଣ ମନ ଖୋଲି କଥା ବି ହେଇପାରିବେ ସେ ଟାଇମ୍ରେ ହିଁ, ଅନ୍ୟ ତାପରେ ତ ଯିଏ ଯାହାର କାମରେ ବ୍ୟସ୍ତ ରହିଯିବ ଦୁଇଜଣ ଯାକ।
2: ଗୋଟେ କଥା କହିବି ମ୍ୟାଡ଼ାମ, ଆଜିକାଲି ଲୋକ କ'ଣ କରନ୍ତି, ଖାଇବା ସମୟରେ ଯିଏ ଯାହା ପ୍ଲେଟ୍ ନେଇକି ରୁମ୍କୁ ଯାଆନ୍ତି, ହାଇ ଫାଇ ଷ୍ଟାଣ୍ଡାର୍ଡ଼ ଆମେ ଏନ୍ସିଓର କରୁ। ଥରେ ଥରେ ମୋ ସାନ ଝିଅ ଆଇଟମ୍ ନିଏ, ମୁଁ ଯାଇକି ଟିଭି ଦେଖିକି ବସି ଖାଇବି ଡ୍ରଇଂ ରୁମ୍ରେ, ନା ଆସିବୁ ଏଇଠି ଆମେ ବସିକି ଖାଉଛୁ, ଏଇଠି ବସିକି ଖାଇବୁ, ତାପରେ ଯାଇକି ତୁ ଟିଭି ଦେଖିବୁ ଯାହା କରିବୁ। ତ ଖାଇବା ଜିନିଷଟାରେ କୋଲାବରେସନ୍ ହୁଏ, ଭଲ ଅଣ୍ଡରଷ୍ଟାଣ୍ଡିଂ ହୁଏ, ସବୁ କଥା ବାହାରକୁ ଆସେ, ରିଜଲ୍ୟୁସନ୍ ହୁଏ, ସବୁ କଥା ହୁଏ।
0: ଏଇଟା ଗୋଟେ ବଡ଼ ବାର୍ତ୍ତା ନିଶ୍ଚିନ୍ତ ରୂପେ ଗୋଟେ ହାପି ଫ୍ୟାମିଲି ପାଇଁ, ଅନ୍ତତଃ ପକ୍ଷେ କିଛି ସମୟ ଦିନ ଭିତରେ ଯେତେ ବ୍ୟସ୍ତ ଥିଲେ ବି 10 ମିନିଟ୍ ପାଇଁ ହଉ ପଛକେ ଏକାଠି ବସିକି ଖାଦ୍ୟ ଖାଇବା ହଉ ବା ଏକାଠି ବସିକି ମନର କଥାକୁ ଦିଆନିଆ କଲେ ଆପେ ଜୀବନଟା ସୁରୁଖୁରୁରେ ପଳାଏ। ଯାଉ ଯେମିତିକି ଆପଣ କହିଲେ ଯେ ବାହାଘର ପରେ ଆପଣ ଦୁହେଁ ଦୁହିଁଙ୍କ ସହିତ କେମିତି ଅଧିକରୁ ଅଧିକ ସମୟ ବିତେଇବେ, ବାହାନା ଦେଖିବାକୁ ଗଲେ ବହୁତ ଅଛି, କିନ୍ତୁ ସେ ବାହାନା ଭିତରୁ ନିଜ ପାଇଁ ସମୟ କାଢ଼ିବାକୁ ହେବ। ତେବେ ମ୍ୟାଡ଼ାମ୍, ଆମେ ଆପଣ ଦୁହେଁ ଦୁହିଁଙ୍କୁ କେତେ ଜାଣିଛନ୍ତି ସେ ସମ୍ପର୍କରେ କିଛି ପଚାରିବୁ। ଏବେ ସାର୍ କୁହନ୍ତୁ, ମ୍ୟାଡ଼ାମ୍ଙ୍କର ପ୍ରିୟ ରଙ୍ଗଟା କ'ଣ?
2: ତାର ରଙ୍ଗଟା ମ୍ୟାଡ଼ାମ୍, ସେ ଆପଣ କ'ଣ କେମିତି କହିବି, କଲର୍ଟା ବ୍ରାଉନ୍ ରଙ୍ଗଟା, ଡିପ୍ ବ୍ରାଉନ୍ଟା ତାର।
0: ମ୍ୟାଡ଼ାମ୍ଙ୍କ ଏବେ ଠିକ୍ ଉତ୍ତର କି ଭୁଲ ଉତ୍ତର, ସତ କୁହନ୍ତୁ ମ୍ୟାଡ଼ାମ୍, କୁହନ୍ତୁ ଠିକ୍ ଉତ୍ତର କି ଭୁଲ ଉତ୍ତର। ଭୁଲ ଉତ୍ତର ବୋଧେ ମ୍ୟାଡ଼ାମ୍ଙ୍କର ହସ
2: କୁହନ୍ତୁ।
0: ଆଚ୍ଛା, ଏବେ ମ୍ୟାଡ଼ାମ୍ ମ୍ୟାଡ଼ାମ୍ ଆପଣଙ୍କର ପ୍ରିୟ ରଙ୍ଗଟା କ'ଣ କହିଦିଅନ୍ତୁ ଆଗ ପ୍ରଥମେ।
1: ମୋର ଲାଭେଣ୍ଡର।
0: ଲାଭେଣ୍ଡର, ଆଚ୍ଛା ଏବେ ମ୍ୟାଡ଼ାମ୍ କୁହନ୍ତୁ ସାର୍ଙ୍କର ପ୍ରିୟ ରଙ୍ଗ କ'ଣ?
1: ସାର୍ଙ୍କର ପ୍ରିୟ ରଙ୍ଗ କଳା ଆକ୍ଚୁଆଲି।
0: ଆଚ୍ଛା ସାର୍ କୁହନ୍ତୁ ଠିକ୍ ଉତ୍ତର କି ଭୁଲ ଉତ୍ତର।
2: ହଁ, ମୋର ବ୍ଲାକ୍ ଆକ୍ଚୁଆଲି, ସେ ଠିକ୍ କହିଛି, କିନ୍ତୁ ଘରେ ଯେହେତୁ ଆମର ଜାତକ ହିସାବରେ ଘରର
1: କଳା ପିନ୍ଧିବାକୁ ମନା, ମନା କିଣନ୍ତିନି ବେଶୀ, କିନ୍ତୁ କଳା ତାଙ୍କର ପ୍ରିୟ ରଙ୍ଗ।
0: ଆଚ୍ଛା ଆଚ୍ଛା, ତାହେଲେ ମ୍ୟାଡ଼ାମ୍ ସାର୍ଙ୍କୁ ବେଶୀ ଚିହ୍ନିଛନ୍ତି। ଏବେ ସାର୍ କୁହନ୍ତୁ ମ୍ୟାଡ଼ାମ୍ଙ୍କର ପ୍ରିୟ ଖାଦ୍ୟ କ'ଣ, କ'ଣ ଖାଇବାକୁ ଭଲ ଲାଗେ ମ୍ୟାଡ଼ାମ୍ଙ୍କୁ?
2: ସିଏ କ'ଣ କରେ କି ମ୍ୟାଡ଼ାମ୍, ତାର ଖାଇବା ଜିନିଷ ହେଲା, ସେ ଯେଉଁ ଆମ ଓଡ଼ିଆରେ କରନ୍ତିନି, ସେ ବାଇଗଣ ପୋଡ଼ା ଆଉ ଦେଶୀ ଖାଇବା, ସିଏ ଜିନିଷଟା ସେ ଲାଇକ୍ କରେ।
0: ଆଚ୍ଛା ଆଚ୍ଛା, ସାର୍ଙ୍କର କ'ଣ ପ୍ରିୟ ଖାଇବା ମ୍ୟାଡ଼ାମ୍ କୁହନ୍ତୁ ତାହେଲେ। ମ୍ୟାଡ଼ାମ୍ ଠିକ୍ ଉତ୍ତର କହିଲେ ତ ସାର୍?
1: ହଁ ଠିକ୍ କହିଲେ।
0: ଆଚ୍ଛା ତାହେଲେ ଏବେ କୁହନ୍ତୁ, ଆପଣ କୁହନ୍ତୁ ସାର୍ ନିଶ୍ଚିନ୍ତ ଜାଣିଥିବେ, ଆପଣଙ୍କ ଉପରେ ଯେହେତୁ ରୋଷେଇ ଦାୟିତ୍ୱଟା ରହୁଥିବ, ଯେମିତି ଜାଣିଥିବେ ସାର୍ଙ୍କ ପ୍ରିୟ ଖାଦ୍ୟଟା।
1: ଟିକେ ଖାଦ୍ୟ ପ୍ରିୟ ହିଁ, ତାଙ୍କୁ ଯାହା ବି କହିଦେଲେ ସେ ଭଲ ଭଲ ପାଇଯାନ୍ତି, ସେମିତି ସ୍ପେସିଫିକ୍ ନାହିଁ।
0: ଆଚ୍ଛା,
1: ତ ଏଇଟା ବେଶୀ ପସନ୍ଦ ତାଙ୍କୁ, ବେଶୀ ଟିକେ ପକୁଡ଼ି ପକୁଡ଼ି ଛଣା ଛଣି ଟିକେ ବେଶୀ ପସନ୍ଦ ସ୍ନାକ୍ସ ଟାଇମ୍ରେ, ତାଙ୍କ ଖାଦ୍ୟ ପ୍ରିୟ, ଯାହା ବି ଦେଲେ ସେ ଖାଇଦିଅନ୍ତି।
0: ଆଚ୍ଛା ଆଚ୍ଛା, ଏଇଟା ଠିକ୍ ଉତ୍ତର ତ ସାର୍?
2: ଆଜ୍ଞା।
0: ଆଚ୍ଛା, ତେବେ ଏବେ ମାନେ ଆପଣ ଦୁହିଁଙ୍କ ଭିତରେ ସବୁଠାରୁ କ୍ୱାଲିଟି ଟାଇମ୍ ସ୍ପେଣ୍ଡ, ମାନେ କେଉଁଟା ଗୋଟେ ସବୁଠାରୁ ଭଲ ସ୍ମୃତି ଆପଣଙ୍କର, ଆପଣ ଦୁହିଁଙ୍କ ଦାମ୍ପତ୍ୟ ଜୀବନ ଭିତରେ ଏଇ ସ୍ମୃତିଟା ଆପଣଙ୍କର ସବୁଦିନ ପାଇଁ ମନେ ରହିବ?
1: 2 ବର୍ଷ ତଳେ ଆକ୍ଚୁଆଲି ଆମେ ଗୋଟେ କ୍ରୁଜ୍ ଟ୍ରିପ୍ରେ ଯାଇଥିଲୁ।
0: ଆଚ୍ଛା, ଓକେ।
1: ସେଥିରେ ମୋର ସେତେବେଳେ ଆମର 15 ଇୟର୍ସ ମ୍ୟାରେଜ୍ ଆନିଭର୍ସରି ହେଇଥିଲା ଭେରି ରିସେଣ୍ଟ, ତ ସେଇଟା ହିଁ ଏବେ ମନେ ପଡ଼ୁଛି। ତ ସେଇଥିରେ ଆମେ 4 ଜଣ ଯାକ ଆମର ପର୍ସନାଲ୍ ଟାଇମ୍ ବହୁତ ସ୍ପେଣ୍ଡ କରିଥିଲୁ, ତ ସେଇଟା ଗୋଟେ ବହୁତ 4 ଦିନ ପର୍ଯ୍ୟନ୍ତ କ୍ରୁଜ୍ରେ ଯାଇଥିଲୁ ମୁମ୍ବାଇ ଟୁ ଲାକ୍ଷାଦ୍ୱୀପ।
0: ଲାକ୍ଷାଦ୍ୱୀପ, ଓକେ ଓକେ। ସାର୍ ଆପଣଙ୍କର ସବୁଠାରୁ ଭଲ ସ୍ମୃତି କ'ଣ ଆପଣଙ୍କ ଦାମ୍ପତ୍ୟ ଜୀବନରେ?
2: ସିଏ ସବୁ ଡିସିସନ୍ରେ ମୋର ସପୋର୍ଟ ଦିଏ, ମୋର ଟିକେ ଲ୍ୟାଣ୍ଡ କିଣିବା ଆଉ ଏମିତି ଜାଗା ରଖିବା, ଘର ତିଆରି କରିବା, ଏ ଜାଗାରେ ମୋତେ ଭାରି ଇଣ୍ଟରେଷ୍ଟ। ତ ସେ ଜିନିଷ ଜାଗାରେ ଯାହା ହେଲେ ବି ପଇସା ଟିକେ ରହିବା ଦରକାର, ସୋ ସେ କଥାରେ ସେ ସପୋର୍ଟ ଦିଏ, ମୋତେ ବହୁତ ସପୋର୍ଟ ଦିଏ। ଆଉ ସେଇ ଗୋଟେ କଥା, ସେ ଜିନିଷଟା ମୋତେ ତା'ର ଭଲ ଲାଗେ। ଆଉ ଗୋଟେ କଥାଟେ, ଝିଅ ଯେତେବେଳେ ଜନ୍ମ ହେଲା, ମୋର ମାଇଣ୍ଡ ଟିକେ 2 ମିନିଟ୍ ପାଇଁ 2 ମିନିଟ୍ ପାଇଁ ଡଲ୍ ହେଇଯାଇଥିଲା, କିନ୍ତୁ ମୁଁ ତାପରେ ଯେତେବେଳେ ଦେଖିଲି ସେ ସ୍ଲୋରେ ଯେତେବେଳେ ଗ୍ରୋ କଲା, ପିଲାର ଆଟିଚ୍ୟୁଡ଼୍ ବିହେଭିଅର୍ ଦେଖିକି, ତା ସେଇ ଜିନିଷଟା ମୋର ସବୁବେଳେ ମାନେ ମନେ ରହିଯିବ। ପିଲାଟା ଏତେ ସୋବରରେ ବଢ଼ିଲା, ତାକୁ ଆମେ ସେମିତି ବଢ଼େଇଲୁ, ପିଲାଟା ଆଗରୁ ବି ଏତେ ଅଳି ଅଝଟ ସେ ବି ନଥିଲା, ଏମିତି ରହନ୍ତି।
0: ତେବେ ଏବେ ତ ଏହା ତ ରହିଲା ଆପଣଙ୍କର ଦାମ୍ପତ୍ୟ ଜୀବନର ହସ ଖୁସିର କଥା, ତେବେ ଦାମ୍ପତ୍ୟ ଜୀବନ ଅଛି ମାନେ ଝଗଡ଼ା କଳି ମାନ ଅଭିମାନ ଏଗୁଡ଼ା ବି ଥାଏ, ତେବେ ଆପଣଙ୍କ ଭିତରେ ଯେତେବେଳେ ଝଗଡ଼ା ଲାଗେଇବା କଳି ଲାଗିବାଟା ସ୍ୱାଭାବିକ କଥା ହଉଥିବ, ବି ସବୁ ଦାମ୍ପତ୍ୟ ଜୀବନରେ ହୁଏ, କୁହାଯାଏ ଯେଉଁଠି ଝଗଡ଼ା ନଥାଏ ସେଠି ପ୍ରେମ ବି ନଥାଏ, ତ ଝଗଡ଼ା ଲାଗିଲେ କେମିତି କିଏ ବୁଝାଏ ପ୍ରଥମେ ଏବଂ କେମିତି ମନାନ୍ତି?
2: ଇଏ ସଦାବେଳେ ସାଇଲେଣ୍ଟ ହେଇଯାଏ, ମାନେ କଥାବାର୍ତ୍ତା ହେଲେ ଟିକେ ଲିମିଟ, ସେ ଲିମିଟ ଜାଣେ, ଲିମିଟଟା ଦେଖେ, ସେ ଲିମିଟ ହେଇକି ସେ ସାଇଲେଣ୍ଟ ହେଇଯାଏ। ସୋ ମନେବା କଥା ନାହିଁ, ଆମେ ତ ସବୁ, ମୁଁ ଆପଣଙ୍କୁ କହୁଥିଲି ମ୍ୟାଡ଼ାମ, ଆମେ ସବୁ ଫ୍ରେଣ୍ଡ ହିସାବରେ ରହୁ,

0: ଠିକ ଫ୍ରେଣ୍ଡ ଯେମିତି ଆପଣଙ୍କର ଫ୍ରେଣ୍ଡର ଝଗଡ଼ା କଣ୍ଟରେ କିଛି ମହତ୍ଵ ନଥାଏ, ତ ଆମର ସେମିତି କିଛି ସିରିୟସଲି ଟପିକ ଜିନିଷ ଉପରକୁ ଯାଏନି, ଆମର ସବୁ କଣ୍ଟ୍ରୋଲ ଲିମିଟ୍ ଭିତରେ ରହିଯାଏ।
1: ଯେଉଁ ସମୟରେ ଝଗଡ଼ା ହୁଏ, ଆପଣ ଯେମିତି କହିଲେ ଯେ ଦାମ୍ପତ୍ୟ ଦିନ ଝଗଡ଼ା ରହିବ, ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ନଥିଲେ ପ୍ରେମ ନଥାଏ, ତ ଝଗଡ଼ା ହୁଏ, କିନ୍ତୁ ଏଦର ମୁଁ ଦେଖିବି ମୁଁ ସେଇ ଟାଇମ୍ରେ ଶାନ୍ତ ହେଇଯିବି।
2: ଆଚ୍ଛା,
1: ପରେ ସେଇ ସମୟଟା ବିତିଗଲା ପରେ ତା ପରଦିନ ନର୍ମାଲି ରାତିରେ ଶୋଇଲା ବେଳକୁ ମୁଁ କ୍ଲିୟର କରିଦିଏ ଏଇ କଥା ହେଇଥିଲା, ଏମିତି ଏମିତି ଥିଲା, ଏଇଟା ଝଗଡ଼ା ନାହିଁ। ତ ମୁଁ ମେକ୍ ସିଓର କରିଛି ଶୋଇବା ପୂର୍ବରୁ ସବୁ ସର୍ଟ ଆଉଟ୍ ହେଇଯାଏ, ତା ନେକ୍ସଟ ଡେ ନ ଯାଉ।
2: ଆଚ୍ଛା, ସେଇଟା ମାନେ ଝଗଡ଼ା ଲାଗିଲା ବେଳେ ସେଇ ସମୟରେ ଯୁକ୍ତି ତର୍କ ନ କରି ସବୁ ଶାନ୍ତ ହେଲା ପରେ ସେଇ ଜିନିଷଟାକୁ ଯଦି ଆମେ ସମାଧାନ କରିବା, ହୁଏତ ସେଇଟା ମାନେ ଇଜିଲି ସବୁ କିଛି ହେଇପାରିବ।
1: ମୋର ବି କେତେବେଳେ ମଣିଷ ତ କେବେ ଯେତେ ଶାନ୍ତ ରହିଲେ ମଧ୍ୟ ମୁଁ ବି କେତେ ଟେମ୍ପର ମୋର ହାଇପର ହେଇଯାଏ, ମୁଁ ବି ପାଟି କରିଦେ, ସିଏ ବି ଶାନ୍ତ ରହିଯାଆନ୍ତି।
2: ଆଚ୍ଛା,
1: ତ ପରେ ସେମିତି ଆମର ମ୍ୟାନେଜ ଯଦି ବେଳେବେଳେ ଯଦି ଦୁଇ ଜଣ ଯାକ କହିଦେଉ ତ ଆମେ ଗୋଟେ ହଁ ନାଇଁ ଏବେ ଯାଉଛି ହେରି ଅଧିକ, ତ କଣ୍ଟ୍ରୋଲ କରିଦିଅ, ଜଣେ
0: ରହିଯାଉଛନ୍ତି
1: ତ ସେମିତିରେ। ଆଉ ଆଉ ଗୋଟେ କଥା ମେକ୍ ସିଓର କରିବେ, ମାନେ ମୁଁ କହୁଛି ସବୁ ପ୍ୟାରେଣ୍ଟସ୍ ମାନଙ୍କୁ, ପିଲାମାନଙ୍କ ଆଗରେ କେବେ ଝଗଡ଼ା କରିବେନି। ଯେତେ ରାଗ ଥିଲେ ଯେତେ ରାଗ ଆସେ ମୋତେ କଣ୍ଟ୍ରୋଲ କରିଦେ, ପିଲାମାନଙ୍କୁ ବାହାରକୁ ପଠେଇବେ ସ୍କୁଲ ଯାଇସାରନ୍ତୁ ତାପରେ ତମର ଝଗଡ଼ା ଆରମ୍ଭ କର, କିନ୍ତୁ ପିଲାମାନଙ୍କ ଆଗରେ କେବେ ବି ଝଗଡ଼ା କରିବେନି।
2: ଆଚ୍ଛା, ଏଇଟା ଗୋଟେ ବଡ଼ ମେସେଜ,
1: ଏଇଟା ଗୋଟେ ବଡ଼ ମେସେଜ, ପିଲାମାନଙ୍କ ଆଗରେ ଟ୍ରାଏ କରି କେବେ ବି ଝଗଡ଼ା କରିବେନି। ପିଲାମାନଙ୍କ ସବୁବେଳେ ଦେଖିବେ ବାପା ମା ସବୁ ଖୁସିରେ ମୋର ଅଛନ୍ତି,
2: ସେମାନଙ୍କ ମାଇଣ୍ଡରେ
1: ସେଇଟା ଗୋଟେ ଇମ୍ପାକ୍ଟ,
0: ଆଉ ସେମାନେ ସ୍କୁଲରୁ ଆସିଲା ପୂର୍ବରୁ ବା ଟ୍ୟୁସନ ଆସିଲା ପୂର୍ବରୁ ସବୁ ଯେମିତି ନର୍ମାଲ ହେଇଯିବ, ଆଉ ସେମାନଙ୍କୁ ଡାଉଟ ଆସିବାକୁ ଦିଆ ହେବନି ଯେ କାଳେ କ'ଣ ମୋ ବାପା ମା କ'ଣ କଥା ହଉନାହାନ୍ତି, ବାପା ମା କ'ଣ ଅସୁବିଧା ହେଇଛି, କି ସେମାନଙ୍କୁ ମାଇଣ୍ଡରେ ଡାଉଟ ଆସିବନି କି କ'ଣ କେଉଁଠି ଘରଟେ ହେଇଛି ଆଜି ଘରେ ଗୋଟେ ଜିନିଷଟେ।

0: ତେବେ ପରିଶେଷରେ ଆମ କାର୍ଯ୍ୟକ୍ରମ ଶେଷ କରିବାର ସମୟ ପ୍ରାୟତଃ ଉପନୀତ ହେଲାଣି। ତେବେ ପରିଶେଷରେ ଆପଣ ଦାମ୍ପତିମାନଙ୍କୁ କ'ଣ ବାର୍ତ୍ତା ଦେବେ ଦୁଇ ଧାଡ଼ିରେ କିଛି କୁହନ୍ତୁ।
1: ଦେଖନ୍ତୁ, ସମସ୍ତଙ୍କ ଲାଇଫରେ ଉପର ଲାଇଫଟା ଉଚ୍ଚା ନିଚା ରହେ, ଉପରକୁ ଯାଏ, କେତେବେଳେ ତଳକୁ ଖସେ। ଯେତେବେଳେ ତଳକୁ ଖସେ ସଂଯମ ରଖିବେ, ଫ୍ରଷ୍ଟ୍ରେଟ୍ ହେବେନି, ଝଗଡ଼ା କରିବେନି, ଦୁଇ ଜଣ ମିଶିକି ବାଟଟା ବାହାର କରିବେ, ତା'ର

0: ମିଶିକି ବାଟଟା ବାହାର କଲେ ଦୁଇଟା ମୁଣ୍ଡ ସେଇ ଜିନିଷଟା ଲାଗିବ, ଦୁଇଟା ଆଇଡ଼ିଆ ଆସିବ ବା ମଲ୍ଟିପୁଲ୍ ଆଇଡ଼ିଆ ଆସିବ, କିନ୍ତୁ ଦୁଇ ଜଣ ସଦାବେଳେ କାନ୍ଧକୁ କାନ୍ଧ ମିଳିକି ଆଗକୁ ଯିବେ, ସବୁ ପ୍ରୋବ୍ଲେମ୍ର ସର୍ଟ ଆଉଟ୍ ଡେଫିନେଟ୍ଲି ହେଇଯିବ।
1: ଆଜ୍ଞା ମ୍ୟାଡ଼ାମ୍, ଆପଣଙ୍କର ବାର୍ତ୍ତା?
2: ମୋର ବାର୍ତ୍ତା ସମସ୍ତଙ୍କୁ ରହିବ ଯେ ଆପଣ ଯେତିକି ଚାହୁଁଛନ୍ତି ସେତିକି ଖୁସିରେ ହିଁ ରୁହନ୍ତୁ। ଝଗଡ଼ା ଯେତେ ଆସିଲେ ମଧ୍ୟ ମନକୁ ମାଇଣ୍ଡଟା ଚେଞ୍ଜ କରନ୍ତୁ, ଭଗବତ କୃପାଟେ ଯାଆନ୍ତୁ। ଆପଣଙ୍କୁ ସେତିକି ଶୁଣନ୍ତୁ, ରାଗ ଲାଗିବ, ଇଏ ଲାଗିବ, ଯାହା ବି ଆସିଲେ ନିଜକୁ କଣ୍ଟ୍ରୋଲ କରିକି ଭଗବାନଙ୍କ ଆଡ଼ୁ କୃପା ଯାଉ, ସେଥିପାଇଁ ଆପଣ ଝଗଡ଼ା

0: ଝଗଡ଼ା ଯେତେ ଆସିଲେ ମଧ୍ୟ ମନକୁ ମାଇଣ୍ଡଟା ଚେଞ୍ଜ କରନ୍ତୁ, ଭଗବତ କୃପା ଆଡ଼େ ଯାଆନ୍ତୁ, ଆପଣଙ୍କୁ ସେତିକି ଶୁଣନ୍ତୁ ରାଗ ଲାଗିବ, ଇଏ ଲାଗିବ, ଯାହା ବି ଆସିଲେ ନିଜକୁ କଣ୍ଟ୍ରୋଲ କରିକି ଭଗବାନଙ୍କ ଆଡ଼ୁ କୃପା ଯାଉ, ସେଥି ଆପଣ ଝଗଡ଼ାଟା ବଢ଼ିବନି, ତ ଯେଉଁଟା ବି ଖରାପ ଦୁଶ୍ଚିନ୍ତା ଆସୁଛି ମୁଣ୍ଡକୁ ସେଇଟା ବି ଆସିବନି, ତ ଆପଣଙ୍କ ଲାଇଫଟା ଭଲରେ ଚାଲିବ।
1: ଆଚ୍ଛା, ଅଶେଷ ଅଶେଷ ଧନ୍ୟବାଦ ମ୍ୟାଡ଼ାମ ଏତେ ସୁନ୍ଦର ବାର୍ତ୍ତା ପାଇଁ, ଏବଂ ଆପଣ ଦୁହେଁ ଆସିଲେ ଆମ ସହିତ, ଏତେ ଆପଣଙ୍କ ଦାମ୍ପତ୍ୟ ଜୀବନର ମିଠା ଅନୁଭୂତିକୁ ବାଣ୍ଟିଲେ, ଏବଂ ଜଣେ ଅଭିଭାବକର ଭୂମିକା କ'ଣ ରହିବା ଆବଶ୍ୟକ ସେ ସମ୍ପର୍କରେ ଏତେ ସୁନ୍ଦର ଭାବେ ବୁଝାଇଲେ। ଆପଣଙ୍କର ଦାମ୍ପତ୍ୟ ଜୀବନ ଏମିତି ସୁଖମୟ ହେଉ, ଏବଂ ଆପଣଙ୍କର ଏଇ ହସ ଖୁସିର ପରିବାରରେ ଖୁସି ଏମିତି ବଜାୟ ରହୁ, ଏତିକି କାମନା। ଧନ୍ୟବାଦ ସାର୍, ନମସ୍କାର।
0: ଧନ୍ୟବାଦ।
1: ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ଆମ ଅତିଥିଙ୍କ ବାର୍ତ୍ତା ଆପଣମାନଙ୍କୁ ନିଶ୍ଚିନ୍ତ ରୂପେ ପସନ୍ଦ ଆସିଥିବ। ସେମାନେ ଯେ କେବଳ ସଫଳ ଦମ୍ପତି ତାହା ନୁହେଁ, ସେମାନେ ଜଣେ ସଫଳ ଅଭିଭାବକ ଭାବେ ମଧ୍ୟ ସେମାନଙ୍କ ପରିଚୟ ସୃଷ୍ଟି କରିପାରିଛନ୍ତି। କିଭଳି ଭାବେ ଦମ୍ପତିମାନେ ପରସ୍ପରକୁ ସମୟ ଦେବା ଆବଶ୍ୟକ, ଏବଂ ଦାମ୍ପତ୍ୟ ଜୀବନକୁ ସଫଳ କରିବାକୁ ହେଲେ ଉଭୟ ଉଭୟଙ୍କୁ ବୁଝିବା, ଏବଂ ପରିବାର ପ୍ରତି କିଭଳି ଭାବରେ ଉତ୍ସର୍ଗୀକୃତ ରହିବା ଆବଶ୍ୟକ ସେ ସମ୍ପର୍କରେ ସେମାନେ ସୁନ୍ଦର ଭାବେ ବୁଝାଇ ଦେଲେ। ତେବେ ଆଶା କରୁଛି ଆପଣମାନଙ୍କୁ ମଧ୍ୟ ସେମାନଙ୍କ ବାର୍ତ୍ତା ପସନ୍ଦ ଆସିଥିବ। ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣା ଆକାଶବାଣୀ ପୁରୀ ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ PIN 752001। ଆମ ଫୋନ୍ ନମ୍ବର 9437037892। ତେବେ ରହୁଛୁ, ନମସ୍କାର।

ମୁଁ ଭୁଲ କଲେ କ୍ଷମା କରିଥାଏ, ମୋ ଭୁଲ ବାଟରେ ଗଲେ ରାସ୍ତା ଦେଇଥାଏ, ମୋ ଦୁଃଖ ସୁଖରେ ଯିଏ ସାଥିରେ ଥାଏ ସେ ଆଉ କେହି ନୁହେଁ ସେ ମୋ ମା, ସେ ଆଉ କେହି ନୁହେଁ ସେ ମୋ ମା। ମାତୃଦିବସର ଶୁଭକାମନା ସହ ଆରମ୍ଭ କରୁଛୁ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ।

ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଉଲ୍କା କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ସୁରେଶ ୱାଡେକର, ଗୀତ ରଚନା କରିଛନ୍ତି ସଚି ମହାନ୍ତି।

ପରବର୍ତ୍ତୀ କଥାଚିତ୍ର ବିଲ୍ଲୋମଙ୍ଗଳ। ପ୍ରଫୁଲ୍ଲକରଙ୍କ ଗୀତ ରଚନାକୁ କଣ୍ଠରେ ସଜାଇଛନ୍ତି ଶେଖର ଘୋଷ।

0: ଶୁଣୁଥିଲେ ଏଇ ଗୀତଟିକୁ ତପୋଇ କଥାଚିତ୍ରରୁ। କଣ୍ଠରେ ସଜାଇଥିଲେ ଅକ୍ଷୟ ମହାନ୍ତି ଏବଂ ସାଥୀମାନେ।
1: ଏକ ଫଟୋଗ୍ରାଫର ଆଉ ତାର ଅନ୍ତରାତ୍ମାର। ଓ ଲଭଲି, ୱେଲ୍ ଡନ୍। ବିଜନେସ୍ ଲୋନ୍ ଆପ୍ରୁଭ୍ଡ। ଏବେ ହେବ ବଡ ଷ୍ଟୁଡିଓ, ନୂଆ କ୍ୟାମେରା, ନୂଆ ଲାଇଟ୍ସ, ତା ସାଥିରେ ନୂଆ କାର୍ ବି ନେଇନିଅ ସେଇ ଲୋନ୍ରେ। ନା, ଲୋନ୍ ନେଇଥିବା କାମରେ ଲଗାଅ, ଠିକ୍ ସମୟରେ EMI ଭର, କ୍ରେଡିଟ୍ ସ୍କୋର ବଢ଼ାଅ, ପରବର୍ତ୍ତୀ ଲୋନ୍ ସହଜରେ ପାଅ। କାର୍ ନୁହେଁ ତୁମର ଫଟୋ ହିଁ ନେଇଯାଅ। ଆପଣ କିଏ?
2: RBI କହେ,
1: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।

ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ ବର୍ତ୍ତମାନ ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ। ଏହି କ୍ରମରେ ଆପଣମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। କିଛି କ୍ଷଣ ଭିତରେ ଆପଣମାନେ ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ, ବର୍ତ୍ତମାନ ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ମା ହେଉଛି ଧରିତ୍ରୀ ସ୍ୱରୂପା। ଆମେ ଯେମିତି ଧରିତ୍ରୀକୁ ହାଣୁଛେ, ଖେଳୁଛେ, ହଳ କରୁଛେ, ତା ଉପରେ ନାଚକୁଦ ଡିଆଁ ଡିଁ କରିପାରୁଛେ, ସେ ଉଁ କିଛୁ ପଦେ ପାଟି ଫିଟାଏ ନାହିଁ। ସେହିପରି ମା ଅଝଟ ପିଲାର ସବୁ ଅଳି ଅର୍ଦ୍ଦଳିକୁ ସହିଯାଏ। ମାଆର ପଣତକାନୀ ଠାରୁ ଆଉ କିଛି ବଡ଼ ନାହିଁ। ମମତାମୟୀ, କରୁଣାମୟୀ, ଅଭୟ ପ୍ରଦାୟିନୀ, ଦୁଃଖ ବିନାଶିନୀ ମାଆର ପାଦ ପଦ୍ମରେ କୋଟି କୋଟି ପ୍ରଣାମ। ଶ୍ରୋତା ବନ୍ଧୁ, ମଦର୍ସ ଡେ ଏହି ଦିବସର ପାଳନ ଆମେରିକାର ଏନା ଜର୍ଭିସ୍ ନିଜ ମାଆଙ୍କର ସମ୍ମାନରେ ଆରମ୍ଭ କରିଥିଲେ। 1914 ଆମେରିକାର ରାଷ୍ଟ୍ରପତି ବୁଡ୍ରୋ ୱିଲ୍ସ ଆଧିକାରିକ ଭାବରେ ଏହାକୁ ମାନ୍ୟତା ଦେଲେ, ଫଳରେ ଏହା ବିଶ୍ୱର ଅନେକ ଦେଶରେ ଆଜି ପାଳିତ ହେଉଛି। ନିଜ ଦୁଃଖକୁ ଲୁଚାଇ ମୋତେ ହସାଇଛ, ମା ତୁମେ ମୋତେ ଚାଲିବା ଶିଖାଇଛ, ନିଜ ପେଟକୁ କାଟି ମୋତେ ଖୁଆଇଛ, ମା ତୁମେ ପରା ଦେବତାଙ୍କ ପରି ସବୁ କଷ୍ଟ ସହିଛ।

ଶୁଣୁଥିଲେ ଏହି ଗୀତଟିକୁ ଲାଡ଼ଲା କଥାଚିତ୍ରରୁ। କଣ୍ଠରେ ସଜାଇଥିଲେ ଉଦିତ ନାରାୟଣ, ସଙ୍ଗୀତରେ ସଜାଇଥିଲେ ଆନନ୍ଦ ମିଲିନ୍ଦ।

ସ୍ୱାଧୀନତା ବିନା ଜୀବନ, ଆତ୍ମା ବିନା ଶରୀର ପରି, ଏହା ମାନବର ଜନ୍ମଗତ ଅଧିକାର। କିନ୍ତୁ ଭାରତ ବହୁ ବର୍ଷ ଧରି ତାର ସ୍ୱାଧୀନତା ହରାଇଥିଲା। ସ୍ୱାଧୀନତା ପ୍ରାପ୍ତିର ପୂର୍ବ ସମୟ ଥିଲା ଭାରତ ପାଇଁ ଦୁର୍ବିସହ, ଦୁଃଖ ଦୁର୍ଦ୍ଦଶା ଓ ଯନ୍ତ୍ରଣାର ଦିନ। ଶହ ଶହ ବର୍ଷର ପରାଧୀନତା ଓ ଦାସତ୍ୱରୁ ମୁକ୍ତି ପାଇବା ପାଇଁ ଭାରତୀୟମାନେ ପ୍ରଥମ ବିଦ୍ରୋହ କରିଥିଲେ ଆଜିର ଦିନରେ 1857 ମସିହାରେ, ଯାହା ସିପାହୀ ବିଦ୍ରୋହ ନାମରେ ପରିଚିତ। ଏହି ବିଦ୍ରୋହ ମେରଠାରୁ ଆରମ୍ଭ ହୋଇ ଉତ୍ତର ଏବଂ ମଧ୍ୟ ଭାରତକୁ ବିସ୍ତାରିତ ହୋଇଥିଲା। ବିଦ୍ରୋହର ମୁଖ୍ୟ କାରଣଗୁଡ଼ିକରେ ବନ୍ଧୁକରେ ଗାଈ ଓ ଘୁଷୁରୀ ଚର୍ବିର ବ୍ୟବହାରକୁ ନେଇ ସିପାହୀମାନଙ୍କ ମଧ୍ୟରେ ଅସନ୍ତୋଷ, ଡେଲହାଉସିଙ୍କ ଡକ୍ଟ୍ରିନ୍ ଅଫ୍ ଲ୍ୟାପ୍ସ ବା ସ୍ୱତଃ ବିଲୋପ ନୀତି ତଥା ବ୍ରିଟିଶମାନଙ୍କର ଧାର୍ମିକ ଏବଂ ସାମାଜିକ ହସ୍ତକ୍ଷେପ ଆଦି ସାମିଲ ଥିଲା।

0: ରୋଜା କଥାଚିତ୍ରରୁ ଶୁଣୁଥିଲେ ଏହି ଗୀତଟିକୁ ହରିହରନଙ୍କ କଣ୍ଠରେ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏଆର୍ ରେହମାନ।
1: मुंबई में सबसे मशहूर है यार वड़ा पाव।
2: अरे चुटकी क्या बोल रही है यार।

ଶୁଣୁଛନ୍ତି ଏହି ଗୀତଟିକୁ କଣ୍ଠରେ ସଜାଇଛନ୍ତି ବିନୋଦ ରାଠୋର ଏବଂ ସାଥୀ କଳାକାରମାନେ ନାସିରଙ୍କ ଗୀତ ରଚନାରୁ। କଥାଚିତ୍ର ହେଉଛି ଦାଲ ମେ କୁଛ କାଲା ହେ।

ଦରାର କଥାଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତଟିକୁ। ଯୁଗଳ କଣ୍ଠରେ ଗାଇ ଶୁଣାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ ରାହତ ଇନ୍ଦୋରୀଙ୍କ ଗୀତ ରଚନାରୁ।

ଭି କାର୍ଯ୍ୟକ୍ରମ ଆକାଶବାଣୀ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ. ହାଇଦ୍ରାବାଦଠାରେ ଆଜି ଅପରାହ୍ନରେ 9400

0: ତାଙ୍କର ବହୁବିଧ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱଶର୍ମା। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଓ କାତାର ମଧ୍ୟରେ ମିଆମିଠାରେ ହୋଇଛି ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍। ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ଏକ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଆରୋପ କରିଛନ୍ତି। ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂ ସଂସ୍ଥାର 45ତମ ବାର୍ଷିକ ସମାରୋହରେ ଅଂଶଗ୍ରହଣ କରିବା ସହିତ ନବନିର୍ମିତ ଧ୍ୟାନ ମନ୍ଦିରକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି, ସେବା, ଆଧ୍ୟାତ୍ମିକତା ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସାମାଜିକ ସ୍ତରରେ ଅଂଶଗ୍ରହଣ ରାଜନୈତିକ ବ୍ୟବସ୍ଥା ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦି କହିଛନ୍ତି।
1: ବିକଶିତ ଭାରତ କା ନିର୍ମାଣ ଐସେ ଯୁବାଓଁ ସେ ହି ହୋଗା ଜୋ ଯୁବା ମାନସିକ ରୂପ ସେ ଶାନ୍ତ ହୋ ଜୋ ସାମାଜିକ ରୂପ ସେ ଜିମ୍ମେଦାର ହୋ ଔର ଜୋ ସମାଜ କେ ପ୍ରତି ସମ୍ବେଦନଶୀଲ ହୋ। इसलिए स्पिरिचुअल वेलबींग, मेंटल हेल्थ, योग, मेडिटेशन, इस पर काम करने वाली आपकी ये महत्वपूर्ण गतिविधि, इन सब की भूमिका बहुत बहुत अहम है।
0: ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି କର୍ଣ୍ଣାଟକ ଏବଂ ତେଲେଙ୍ଗାନା ଗସ୍ତରେ ଅଛନ୍ତି। ହାଇଦ୍ରାବାଦଠାରେ ଅପରାହ୍ନରେ ଶ୍ରୀ ମୋଦି ପ୍ରାୟ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ତାମିଲଗା ଭେଟ୍ରେ କାଜାଗାମ୍ ଟିଭିକେର ମୁଖ୍ୟ ସି ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେଥିରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କେଜି ଅରୁଣରାଜ, ଆଧବ ଅର୍ଜୁନ, ଏସ୍ ଆନନ୍ଦ, ସେଲ୍ଭି ଏସ୍ କୀର୍ଥାନା ଏବଂ ଡକ୍ଟର ଟିକେ ପ୍ରଭୁ ପ୍ରମୁଖ ଅଛନ୍ତି। ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଏବଂ ତାମିଲ ଚଳଚ୍ଚିତ୍ର ଶିଳ୍ପର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। କଂଗ୍ରେସ, ସିପିଆଇ, ସିପିଆଇଏମ୍, ଭିସିକେ ଏବଂ ଆଇୟୁଏମ୍ଏଲ୍ ସହଯୋଗରେ ଶ୍ରୀ ବିଜୟ 234 ସଦସ୍ୟ ବିଶିଷ୍ଟ ଗୃହରେ 120 ଜଣ ବିଧାୟକଙ୍କ ସମର୍ଥନ ଲାଭ କରିଛନ୍ତି। ଆସନ୍ତା ବୁଧବାର ଦିନ ବିଧାନସଭାରେ ବିଶ୍ୱାସ ଭୋଟ୍ର ସମ୍ମୁଖୀନ ହେବାକୁ ରାଜ୍ୟପାଳ ଶ୍ରୀ ଆର୍ଲେକର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ବିଜୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ତାମିଲନାଡୁ ସରକାରଙ୍କ ସହ କେନ୍ଦ୍ର ସରକାର ମିଳିମିଶି କାର୍ଯ୍ୟ କରିବେ। ତାମିଲନାଡୁର ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଦିଶାନାୟକେ କହିଛନ୍ତି, ତାମିଲନାଡୁ ସହିତ ଶ୍ରୀଲଙ୍କାର ଇତିହାସ, ସଂସ୍କୃତି, ଉଦ୍ୟୋଗ ଏବଂ ପାରସ୍ପରିକ ସମ୍ପର୍କ ବହୁ ପୁରାତନ। ବ୍ୟାପକ ଅର୍ଥନୈତିକ ସଂକଳ୍ପ ଏବଂ ସୁଯୋଗ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ସ୍ଥାୟୀ ସମ୍ପର୍କ ବଜାୟ ରଖିବାରେ ଶ୍ରୀଲଙ୍କା ଭାରତକୁ ସବୁ ପ୍ରକାର ସହଯୋଗ ପ୍ରଦାନ କରିଆସୁଥିବା ଶ୍ରୀ ଦିଶାନାୟକ କହିଛନ୍ତି। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ବିଶେଷକରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶର ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଏବଂ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଆବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂ ସାଇନି ଉପସ୍ଥିତ ଥିଲେ। ନେତା ନିର୍ବାଚିତ ହେବା ପରେ ଡକ୍ଟର ବିଶ୍ୱଶର୍ମା ଲୋକଭବନକୁ ଯାଇ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟିବା ସହ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି। ଆସନ୍ତା ମଙ୍ଗଳବାର ଦିନ ଶପଥ ଗ୍ରହଣ ସମାରୋହ।

0: ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ମିଳିଥିବା ସୂଚନା ଅନୁଯାୟୀ ଖାନପଡ଼ାର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ପଡ଼ିଆରେ ସମାରୋହ ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ଚାଲିଛି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍ ରଙ୍ଗାସ୍ୱାମୀଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ପରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ ନୂଆ ସରକାର ଗଠନ ଲାଗି ରଙ୍ଗାସ୍ୱାମୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ଦିନ ଶ୍ରୀ ରଙ୍ଗାସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତ 9 ତାରିଖ ଦିନ ଅନୁଷ୍ଠିତ ନିର୍ବାଚନରେ ଏଆଇଏନ୍ଆର୍ସି ସମର୍ଥିତ ଏନ୍ଡିଏକୁ ସ୍ୱଷ୍ଟ ବହୁମତ ମିଳିଥିଲା। ଶ୍ରୀ ରଙ୍ଗାସ୍ୱାମୀ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ନାଗାଲାଣ୍ଡରେ ଯାନବାହନଗୁଡ଼ିକର ଷ୍ଟିକର ଏବଂ ସାଇନେଜ୍ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି। ଧର୍ମଭିତ୍ତିକ, ଏନ୍ଜିଓ ସମ୍ପର୍କିତ ଏବଂ ଅନ୍ୟାନ୍ୟ ଅନଧିକୃତ ସ୍ଲୋଗାନ ତଥା ପ୍ରଦର୍ଶନ ଉପରେ ରାଜ୍ୟ ସରକାର ପ୍ରତିବନ୍ଧକ ଲାଗୁ କରିଛନ୍ତି। ମୋଟରଯାନ ଆଇନ ଏବଂ ତତ୍ସଲଗ୍ନ ନିୟମାବଳୀର ବ୍ୟବସ୍ଥା ଅନୁଯାୟୀ ପୂର୍ବ ଅନୁମତି ବିନା ବ୍ୟକ୍ତିଗତ ତଥା ସାର୍ବଜନୀନ ଯାନବାହନଗୁଡ଼ିକରେ ଏଭଳି ପ୍ରଦର୍ଶନ ନ କରିବାକୁ କୁହାଯାଇଛି। ଚଳିତ ବର୍ଷ ଆରମ୍ଭରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ପରାମର୍ଶ ଆଧାରରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ମାସ ଗତ 30 ତାରିଖରେ ଏହି ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ପ୍ରକାଶର 45 ଦିନ ମଧ୍ୟରେ ଘୋଷିତ ସମସ୍ତ ପ୍ରଦର୍ଶନକୁ ଯାନବାହନରୁ ହଟାଇବା ପାଇଁ ଗାଡ଼ି ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲଂଘନକାରୀଙ୍କ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ ସୂଚନା ଦିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଗ୍ରୀଷ୍ମ ଋତୁ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026ର ଆୟୋଜନ କରାଯାଉଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ଏହି ଶିବିର ସପ୍ତାହେ ବ୍ୟାପୀ ଚାଲିବ। ଭାରତର ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ଆତ୍ମପରିଚୟ, ଶବ୍ଦ ଗଠନ ଜ୍ଞାନ, ଦୈନନ୍ଦିନ ଜୀବନରେ ବ୍ୟବହୃତ କଥୋପକଥନ ଏବଂ ସାଂସ୍କୃତିକ ଭାବ ବିନିମୟ ହେଉଛି ଏହି ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଭାରତୀୟ ସାଙ୍କେତିକ ଭାଷାକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ଏହି ପ୍ରୟାସ ଆରମ୍ଭ କରିଥିଲେ। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଏବଂ କାତାର ମଧ୍ୟରେ ମିଆମିଠାରେ ଆଲୋଚନା ହୋଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଓ କାତାର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ ରହମାନ ଅଲ୍ ଥାନିଙ୍କ ମଧ୍ୟରେ ଆମେରିକା ଇରାନ୍ ଯୁଦ୍ଧ ନେଇ ମତ ବିନିମୟ ହୋଇଛି। ବୈଠକରେ ଯୁଦ୍ଧବିରତି ନେଇ ପ୍ରସ୍ତୁତ ଚୁକ୍ତିନାମା ଉପରେ ଚାଲିଥିବା ପ୍ରୟାସ ନେଇ ଆଲୋଚନା ହୋଇଛି। ୱାଶିଂଟନ୍ଠାରେ ଏହା ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସଙ୍କ ସହ ଅଲ୍ ଥାନି ଆଲୋଚନା କରିଥିଲେ। ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ନିମନ୍ତେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଲୁପସ୍ ଦିବସ ପାଳନ କରାଯାଉଛି। ଜଟିଳ ସ୍ୱୟଂକ୍ରିୟ ରୋଗ ପ୍ରତିରୋଧକ ବିହୀନ ଏହି ଅଜଣା ଭୂତାଣୁ ଏବେ ବିଶ୍ୱବ୍ୟାପୀ ବହୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି। ରୋଗର ସ୍ଥାୟୀ ଚିକିତ୍ସା ବ୍ୟବସ୍ଥା ଏପର୍ଯ୍ୟନ୍ତ ବାହାରିପାରିନାହିଁ ଏବଂ ଦୈନନ୍ଦିନ ଜୀବନଶୈଳୀକୁ ଏହା ବିପର୍ଯ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଲୁପସ୍କୁ ଲୋକଲୋଚନକୁ ଆଣିବା। ଅଣଦେଖା କଲେ ଏହାର ଭୟଙ୍କର ପରିଣାମ ପରିଦୃଶ୍ୟ ହେବ। ଏହି ରୋଗର ପ୍ରଭାବରେ ଶରୀରର କୋଷ ଏବଂ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଆକ୍ରାନ୍ତ ହେବା ସହ ଖଞ୍ଜା, ଚର୍ମ, ବୃକକ୍, ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇଥାଏ। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦ୍ୱିତୀୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ। ରାୟପୁରର ଶହୀଦ ବୀରନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ ପାଇଁ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ହାଇଦ୍ରାବାଦଠାରେ ଆଜି ଅପରାହ୍ନରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଟିଭିକେ ମୁଖ୍ୟ ଶ୍ରୀ ଜୋସେଫ୍ ବିଜୟ। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱଶର୍ମା। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଓ କାତାର ମଧ୍ୟରେ ମିଆମିଠାରେ ହୋଇଛି ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Saira Mujtaba with the midday news. The headlines. Prime Minister Narendra Modi calls for collective efforts to build a developed India through environmental responsibility.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାତୃଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ ଏବଂ ଘୂର୍ଣ୍ଣି ବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷ କରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶରେ ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଓ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଅତ୍ୟାବଶ୍ୟକ ରିଲିଫ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକ୍ଟି ଦେଉଳ, ରେଢ଼ାଖୋଲ ଏବଂ ଜୁଜୁମରା ବ୍ଲକର ବିକାଶ ପାଇଁ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପର୍ଯ୍ୟଟନ ଓ ଐତିହ୍ୟର ବିକାଶକୁ ଗୁରୁତ୍ୱ ଦେଇ ନାକ୍ଟି ଦେଉଳ ବ୍ଲକ ଅନ୍ତର୍ଗତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମି ପୂଜନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଐତିହ୍ୟସ୍ଥଳୀର ବିକାଶ ପାଇଁ ପ୍ରାୟ 8 କୋଟି 30 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ସ୍ୱରୂପ ପ୍ରବେଶ ପଥ, ସେତୁ, ଭ୍ୟୁ ପଏଣ୍ଟ ଓ ସୌରଶକ୍ତି ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଓ ବିଶ୍ରାମ ଗୃହ ନିର୍ମାଣ କରାଯିବ। ନାକ୍ଟି ଦେଉଳ ଅଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟରର ନୂତନ ଭବନ ଏବଂ ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ରେଢ଼ାଖୋଲ ବ୍ଲକ ଅଧୀନରେ ଥିବା ରାମପୁର ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ଯାହା ଅଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବ। ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
1: 193 କୋଟି ଟଙ୍କାର ବ୍ୟୟରେ 48 ପ୍ରକଳ୍ପ ଜୁଜୁମରା, ରେଢ଼ାଖୋଲ ତଥା ନାକ୍ଟି ଦେଉଳର ପାଖାପାଖି 18 କୋଟି ଟଙ୍କା ବ୍ୟୟରେ ନାକ୍ଟି ଦେଉଳରେ ଗୋଟିଏ CSC ହବ। ତା ଅନ୍ତର୍ଗତ 6 PSC, 40 ଉର୍ଦ୍ଧ ସବ୍ ସେଣ୍ଟର। ୟାର ଉଦ୍ଦେଶ୍ୟ ନାକ୍ଟି ଦେଉଳର 15,000 ପରିବାରକୁ, ପାଖାପାଖି 65-70 ହଜାର ନାଗରିକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରିବାର ଦାୟିତ୍ୱ ଆଜି ଆମେ ନେବା ପାଇଁ ପ୍ରସ୍ତୁତ ଅଛୁ।
0: ଭାରତରେ ବ୍ରିଟିଶ ଉପନିବେଶବାଦୀ ଶାସନ ବିରୁଦ୍ଧରେ 1857 ଆଜିର ଦିନରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବା ସିପାହୀ ବିଦ୍ରୋହ ଆରମ୍ଭ ହୋଇଥିଲା। ମିରଟରେ ତୃତୀୟ ବଙ୍ଗଳା ଲାଇଟ୍ କାଭାଲିର ସୈନିକମାନେ ଗୋରୁ ଏବଂ ଘୁଷୁରୀ ଚର୍ବିରେ ତିଆରି କ୍ୟାଟ୍ରିଜ୍ ବ୍ୟବହାରକୁ

0: ବ୍ରିଟିଶ ଅଧିକାରୀଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ, କାରଣ ଏହା ସେମାନଙ୍କ ଧାର୍ମିକ ଭାବନାକୁ ଉଲ୍ଲଂଘନ କରୁଥିଲା। ଉତ୍ତର ଏବଂ ମଧ୍ୟ ଭାରତରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଏକ ସ୍ଥାନୀୟ ବିଦ୍ରୋହ କ୍ରମଶଃ ଏକ ବଡ଼ ଆନ୍ଦୋଳନରେ ପରିଣତ ହୋଇଥିଲା ଏବଂ ଭାରତର ସ୍ୱାଧୀନତା ପ୍ରାପ୍ତି ପାଇଁ ପଥ ପ୍ରଶସ୍ତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 1857 ସିପାହୀ ବିଦ୍ରୋହର ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏହାକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କହିଛନ୍ତି। ଏହି ବିଦ୍ରୋହ ଜନସାଧାରଣଙ୍କ ମନରେ ଦେଶପ୍ରେମର ଭାବନାକୁ ପ୍ରଜ୍ୱଳିତ କରିଥିଲା। ବ୍ରିଟିଶ ସରକାରଙ୍କ ଉପନିବେଶବାଦୀ ଶକ୍ତିକୁ ଦୁର୍ବଳ କରିବାରେ ସିପାହୀ ବିଦ୍ରୋହର ଅନେକ ଗୁରୁତ୍ୱ ରହିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତାଙ୍କ ସହିତ 9 ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାଏବ ସିଂ ସୈନୀ ଉପସ୍ଥିତ ଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଗ୍ରୀଷ୍ମ ଋତୁ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026ର ଆୟୋଜନ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ଏହି ଶିବିର ସପ୍ତାହେ ବ୍ୟାପୀ ଚାଲିବ। ଭାରତର ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ଆତ୍ମପରିଚୟ, ଶବ୍ଦ ଗଠନ ଜ୍ଞାନ, ଦୈନନ୍ଦିନ ଜୀବନରେ ବ୍ୟବହୃତ କଥୋପକଥନ ଏବଂ ସାଂସ୍କୃତିକ ଭାବ ବିନିମୟ ହେଉଛି ଏହି ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଭାରତୀୟ ସାଙ୍କେତିକ ଭାଷାକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ଏହି ପ୍ରୟାସ ଆରମ୍ଭ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଦୁନିଆରେ ସବୁଠୁ ସୁନ୍ଦର ଓ ମଧୁର ଶବ୍ଦ ହେଉଛି ମା। ମା ଶବ୍ଦଟି ଛୋଟ ହୋଇପାରେ, କିନ୍ତୁ ଏହାର ଅର୍ଥ ସୀମାହୀନ ଭାବେ ପରିବ୍ୟାପ୍ତ। ତ୍ୟାଗ, ବଳିଦାନ ଓ ତପସ୍ୟାର ପ୍ରତୀକ ମା'ମାନଙ୍କ ସମ୍ମାନାର୍ଥେ ଆଜି ମାତୃଦିବସ ପାଳନ କରାଯାଉଛି। ଆଜି ମା'ମାନଙ୍କୁ ଉତ୍ସର୍ଗ କରି ମାତୃତ୍ୱ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ପୃଥିବୀଠାରୁ ଅଧିକ ସହନଶୀଳ ଏବଂ ଆକାଶଠାରୁ ଅଧିକ ବ୍ୟାପ୍ତ ମା'ଙ୍କୁ ସନ୍ତାନର ପ୍ରଥମ ଗୁରୁ ଓ ମାର୍ଗଦର୍ଶିକା ଭାବେ ବିବେଚନା କରାଯାଏ। ମା'ର ମମତା, ସ୍ନେହ ଓ ତ୍ୟାଗର କୌଣସି ତୁଳନା ନାହିଁ। ଜୀବନର ପ୍ରତ୍ୟେକ କଠିନ ପରିସ୍ଥିତିରେ ମା' ସନ୍ତାନ ପାଇଁ ସବୁଠାରୁ ବଡ଼ ଶକ୍ତି ହୋଇ ଛିଡ଼ା ହୋଇଥାଏ। ମା'ଙ୍କ ସମ୍ମାନ କେବଳ ଗୋଟିଏ ଦିନରେ ସୀମିତ ନ ରହି ପ୍ରତିଦିନ ତାଙ୍କ ପ୍ରତି କୃତଜ୍ଞତା, ସ୍ନେହ ଓ ସମ୍ମାନ ଜଣାଇବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାତୃଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ମାତୃଶକ୍ତିର ସମ୍ମାନ, ସୁରକ୍ଷା ଓ ସଶକ୍ତିକରଣ ସରକାରଙ୍କ ସର୍ବୋଚ୍ଚ ଲକ୍ଷ୍ୟ। ମା' କେବଳ ଏକ ସମ୍ବୋଧନ ନୁହେଁ, ଏହା ଶକ୍ତି, ସଂସ୍କାର ଏବଂ ସମାଜ ଗଠନର ଅକ୍ଷୟ ଆଧାର। ଜନ୍ମଦାତ୍ରୀ ମା' ଏବଂ ଜନ୍ମଭୂମି ଉତ୍କଳ ଜନନୀଙ୍କ ଗୌରବ ରକ୍ଷା ପାଇଁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି, ସ୍ନେହ, ଶକ୍ତି, ତ୍ୟାଗ ଏବଂ ଧୈର୍ଯ୍ୟର ମୂର୍ତ୍ତିମନ୍ତ୍ର ପ୍ରତୀକ ମା' ସମଗ୍ର ମାନବ ଜଗତ ପ୍ରତି ମା'ମାନଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ମା' ହେଉଛି ଶକ୍ତି, ପ୍ରେରଣା ଓ ସଂସ୍କାରର ପ୍ରତୀକ। ସମାଜ ଗଠନରେ ମା'ର ଭୂମିକା ଅନନ୍ୟ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରଣିଆ।
0: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଆଜି ଶେଷ ହେଉଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦନଯାତ୍ରାର ଆଜିର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରଣୀରେ ଠାକୁରଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଗତ ସନ୍ଧ୍ୟାରେ ଭଉଁରୀ ତିଥି ଅବସରରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରଣୀରେ 21 ଘେରା ଜଳକ୍ରୀଡ଼ା କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। 2 ଦିନ ଧରି ଏହି ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରମିତ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ରାୟଗଡ଼ା ଜିଲ୍ଲା ନୂତନ ସଭାଗୃହଠାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି ଓ ଛାତ୍ରାବାସ ପରିଚାଳନା ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଜିଲ୍ଲାର 189 ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସୁପରିନଟେଣ୍ଡେଣ୍ଟ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଗଦେଇ ଶିକ୍ଷାର ଉତ୍କର୍ଷତା ଏବଂ ଛାତ୍ର କଲ୍ୟାଣ ସମ୍ପର୍କିତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପରିସରରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ

ୟୁନିସେଫ୍ର ମିଳିତ ସହଯୋଗରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନ୍ତର୍ଗତ କିଶୋର କିଶୋରୀଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୁଲିସ୍ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ, ସାମାଜିକ ଗଣମାଧ୍ୟମରୁ ଶିକ୍ଷଣୀୟ ଜିନିଷ ଗ୍ରହଣ, ସାଇବର ଅପରାଧ ସମେତ ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକର ଆପୋଷ ସମାଧାନ ଦିଗରେ ପୁଲିସ୍ର ସହଯୋଗ ନେଇ ଆଲୋଚନା ହୋଇଥିଲା। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି 50 କିଲୋମିଟର ରହିବା ନେଇ ଅନୁମାନ କରାଯାଇଛି। ରାଜ୍ୟରେ ଜାରି ରହିଥିବା କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ଉତ୍ତର ଉପକୂଳ ତଥା ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା 2-4 ଡିଗ୍ରୀ ହ୍ରାସ ପାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାତୃଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତା ବନ୍ଧୁ ଶୁଣିବେ ସନ୍ଧ୍ୟା 7:30 କାର୍ଯ୍ୟକ୍ରମ କିଷାନ ବାଣୀ। ଏଥର ପ୍ରସଙ୍ଗ ରହିଛି ଖରିଫ ଫସଲରେ ଘାସ ପରିଚାଳନା ଏବଂ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଆଲୋଚକ ଗାୟତ୍ରୀ ମିଶ୍ର, ସହକାରୀ ପ୍ରାଧ୍ୟାପିକା, କ୍ଷେତ୍ର ବିଜ୍ଞାନ ବିଭାଗ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର। ରାତି 8:00 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଏବଂ କାର୍ଯ୍ୟକ୍ରମ ଶ୍ରୀମାନ ଶ୍ରୀମତୀ ଶୁଣିବେ ରାତି 9:30। ରାତି 10:00 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଏବଂ ରାତି 10:30 ଶୁଣିବେ କେତୋଟି ଶ୍ରୀଜଗନ୍ନାଥ ଭଜନ। ଶ୍ରୋତାବନ୍ଧୁ ଶୁଣିଲେ ଚଳିତ ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ।

ଆଗାମୀକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆଗାମୀକାଲି ପ୍ରାତଃ 6:05 ଶୁଣିବେ ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ଆରାଧନା। ସକାଳ 6:40 ପ୍ରଚାର କରିବୁ ଗୋସ୍ୱାମୀ ତୁଳସୀ ଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସ, ଶୁଣିବେ ବାସ୍ତୁରୀତମ ଭାଗ। ସକାଳ 7:25 ପ୍ରଚାର କରିବୁ କାର୍ଯ୍ୟକ୍ରମ ବାଟିଘାଟେ ଏବଂ ସକାଳ 9:30 ଶୁଣିବେ କାର୍ଯ୍ୟକ୍ରମ ହିଲ୍ଲୋଳ। ସୂଚନା ଏବଂ ମଧୁମୂର୍ଚ୍ଛନାର କାର୍ଯ୍ୟକ୍ରମ ଶୁଣିପାରିବେ ଶ୍ରୀକ୍ଷେତ୍ର ସୁରଭି ଦିନ 10 ସମୟରେ। ଶ୍ରୋତାବନ୍ଧୁ ଶୁଣିଲେ ଆଗାମୀକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

ଶ୍ରୋତାବନ୍ଧୁ, ବର୍ତ୍ତମାନ କହି ରଖୁଛୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପୁରୀ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ମଧ୍ୟମ ଧରଣର ବର୍ଷା ଏବଂ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି। ଏଥିସହିତ ପବନର ବେଗ 30-40 କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ହୋଇପାରେ। ଏଥିନିମନ୍ତେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶ୍ରୋତାବନ୍ଧୁ ଶୁଣିଲେ ପାଣିପାଗର ସୂଚନା। ଶ୍ରୋତାବନ୍ଧୁ, ଅଧିବେଶନରେ ସମୟ ହୋଇଛି ଶୁଣିବା ଏକ ଭକ୍ତି ସଙ୍ଗୀତ। କଣ୍ଠରେ ସାଜିଛନ୍ତି କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ଗୀତ ରଚନା କରିଛନ୍ତି ଗୀତିକାର ବସନ୍ତରାଜ ସାମଲ।

ଶ୍ରୋତାବନ୍ଧୁ ଶୁଣୁଥିଲେ କଣ୍ଠଶିଳ୍ପୀ ରୂପକ କୁମାର ପରିଡ଼ାଙ୍କ କଣ୍ଠରୁ ଏକ ଭକ୍ତି ସଙ୍ଗୀତ। ଗୀତ ରଚନା କରିଥିଲେ ଗୀତିକାର ଗୋକୁଳାନନ୍ଦ ଧଳ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶ୍ରୋତବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଏକ ଦେଶାତ୍ମବୋଧକ ସଙ୍ଗୀତ। କଣ୍ଠରେ ସଜେଇଛନ୍ତି ଶିଳ୍ପୀ କରୁଣାକର ସେଠୀ। ଗୀତ ରଚନା କରିଛନ୍ତି ଗୀତିକାର ବାଞ୍ଛାନିଧି ମହାନ୍ତି।

ଶ୍ରୋତାବନ୍ଧୁ ଶୁଣୁଥିଲେ କଣ୍ଠଶିଳ୍ପୀ ବସନ୍ତଙ୍କ କଣ୍ଠରୁ। ଗୀତ ରଚନା କରିଥିଲେ ଗୀତିକାର ଅବନିରଞ୍ଜନ। ଏଥର ଓଡ଼ିଆ ଆଧୁନିକ ଗୀତଟି ଶୁଣନ୍ତୁ ନିବେଦିତାଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଗୀତିକାର ଦେବୀଦତ୍ତ ମହାନ୍ତି।

ଶ୍ରୋତା ବନ୍ଧୁ, ପରବର୍ତ୍ତୀ ଓଡ଼ିଆ ଆଧୁନିକ ଗୀତଟି ଶୁଣନ୍ତୁ। ଦେବୀ ଦତ୍ତ ମହାନ୍ତିଙ୍କ କଣ୍ଠରୁ ଯୁଗଳ କଣ୍ଠରେ ସାଜିଛନ୍ତି ରୂପାଲୀ ଏବଂ ଅରବିନ୍ଦ।

0: ଶ୍ରୋତବନ୍ଧୁ ଟ୍ୟୁନ୍ କରିଛନ୍ତି 103.4 FM କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଅପା ଦେଖ
2: ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ।
3: RBI
2: କହେ
4: କର ସଠିକ ଆରମ୍ଭ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ ଅବସରରେ ଆସନ୍ତାକାଲି ମନ୍ଦିରର ଧ୍ୱଜପୂଜା ଓ ମହାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁର ଜିଲ୍ଲାରେ 194 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଆସନ୍ତାକାଲି ନରେନ୍ଦ୍ର ମୋଦି ସୋମନାଥ ମନ୍ଦିର ଗସ୍ତରେ ଯାଇ ଧ୍ୱଜପୂଜା ଓ ମହାପୂଜାରେ ଅଂଶଗ୍ରହଣ କରିବେ। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଖୋଲିଥିଲା। ଚଳିତ ବର୍ଷ ଏହାର 75ତମ ବାର୍ଷିକୀ ପାଳନ କରାଯାଉଛି। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ମସିହାରେ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କ 12ଟି ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବରେ ସୋମନାଥ ମନ୍ଦିର ଏକ ପବିତ୍ର ସ୍ଥାନ ଭାବେ ମାନ୍ୟତା ଲାଭ କରିଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରଠାରେ ଆସନ୍ତାକାଲି ପୂର୍ବାହ୍ନ 10 ଘଟିକାରେ ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ଶ୍ରୀ ଶାହା ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ପ୍ରସ୍ତୁତି, ମାନବ ସମ୍ବଳର ନିୟୋଜନ ଏବଂ ବିଭିନ୍ନ ସଂସ୍ଥା ଭିତରେ ସମନ୍ୱୟ ରକ୍ଷା ସହ ବିପର୍ଯ୍ୟୟ ସମୟରେ ଶୂନ୍ୟ ପ୍ରାଣହାନୀ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ଗୋଷ୍ଠୀ ସଚେତନତା, ପର୍ଯ୍ୟାପ୍ତ ମାତ୍ରାରେ ରିଲିଫ୍ ସାମଗ୍ରୀ ମହଜୁଦ ରଖିବା ଉପରେ ଆଲୋଚନା ହୋଇଥିଲା। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂହ ସାଇନି ଉପସ୍ଥିତ ଥିଲେ। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋ ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10ଟାରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦ

ସମ୍ବାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବିଲଣ୍ଡା ବୋଡ଼କ ପଞ୍ଚାୟତରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ପରେ ଅନ୍ଦରାଇଠାରେ ମାର୍କେଟ କମ୍ପ୍ଲେକ୍ସ, କୁବେରା ପଞ୍ଚାୟତଠାରେ କମ୍ୟୁନିଟି କେନ୍ଦ୍ରର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକଟିଦେଉଳ, ରେଢ଼ାକୋଲ ଏବଂ ଜୁଜୁମୁରା ବ୍ଲକର ବିକାଶ ପାଇଁ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପର୍ଯ୍ୟଟନ ଓ ଐତିହ୍ୟର ବିକାଶକୁ ଗୁରୁତ୍ୱ ଦେଇ ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମିପୂଜନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଐତିହ୍ୟସ୍ଥଳୀର ବିକାଶ ପାଇଁ ପ୍ରାୟ 8 କୋଟି 30 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ସ୍ୱରୂପ ପ୍ରବେଶପଥ, ସେତୁ, ଭ୍ୟୁ ପଏଣ୍ଟ ଓ ସୌରଶକ୍ତି ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଓ ବିଶ୍ରାମ ଗୃହ ନିର୍ମାଣ କରାଯିବ। ନାକଟିଦେଉଳ ଅଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟରର ନୂତନ ଭବନ ଏବଂ ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ରେଢ଼ାଖୋଲ ବ୍ଲକ ଅଧୀନରେ ଥିବା ରାମପୁର ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ଯାହା ଅଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବ। ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସମ୍ବଲପୁର ସହରରେ ଆଗାମୀ ଦିନରେ ହେବାକୁ ଥିବା ପବିତ୍ର ଶୀତଳଷଷ୍ଠୀ ଯାତ୍ରା ନେଇ ଆଜି ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ଓ ଶୀତଳଷଷ୍ଠୀ ଯାତ୍ରା ସମନ୍ୱୟ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ। ବିଗତ ଦିନର ଅଭିଜ୍ଞତା ଆଧାରରେ ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରା ପାଳନ ପାଇଁ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ। ଦୁଇ ଦିନ ଧରି ଏହି ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ସହିତ ୱେଭ୍ ଡକ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁନ୍ ମାସ 16 ତାରିଖରୁ ମୁମ୍ବାଇ ଏନ୍ଏଫ୍ଡିସି କମ୍ପ୍ଲେକ୍ସରେ ଆୟୋଜନ କରାଯିବ। ଏହା 18 ତାରିଖ ପର୍ଯ୍ୟନ୍ତ ଚାଲିବ। ୱେଭ୍ ଡକ୍ ବଜାର ସହଯୋଗ, ମାର୍ଗଦର୍ଶନ ଓ ବୈଷୟିକ ସ୍ତରରେ ପରିଚୟ ଦେବାରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତାଙ୍କ ଯାତ୍ରାକୁ ତ୍ୱରାନ୍ୱିତ କରିବ। 2024 ପ୍ରଥମ ସଂସ୍କରଣ ପରେ ଚଳିତ ବର୍ଷ ଦ୍ୱିତୀୟ ସଂସ୍କରଣର ଆୟୋଜନ କରାଯାଉଛି। ଦୃଶ୍ୟ ଶ୍ରାବ୍ୟ ଶିଳ୍ପର ପ୍ରତିଷ୍ଠିତ ବୃତ୍ତିଗତ ଓ ଉଦୀୟମାନ ପ୍ରତିଭାଙ୍କୁ ଏହା ଏକ ମଞ୍ଚ ପ୍ରଦାନ କରିବ। ପ୍ରଯୋଜକ, ବିତରକ, ପ୍ରସାରକ, ପାଣ୍ଠି ପ୍ରଦାନକାରୀ ଏବଂ ପ୍ରଯୁକ୍ତିବିଦ୍ୟା ଅଂଶୀଦାରମାନଙ୍କ ପାଇଁ ଏହି ମଞ୍ଚ ଏକ ଅନନ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରି ଚଳଚ୍ଚିତ୍ର ନିର୍ମାତାଙ୍କୁ ବିଶ୍ୱସ୍ତରରେ ପରିଚିତ କରାଇବ। ୱେଭ୍ ଡକ୍ ବଜାରର ପ୍ରମୁଖ ଅଂଶ ଭାବେ ଭିଆର୍, ପ୍ରଗତି ଲ୍ୟାବ୍, ଏକ୍ସଆର୍ ଏବଂ ଇମର୍ସିଭ୍ ମାର୍କେଟକୁ ସ୍ଥାନିତ କରାଯାଇଛି। ଚଳଚ୍ଚିତ୍ର ନିର୍ମାତା ଏବଂ ଆନିମେସନ୍ ଶିଳ୍ପର ମୁଖ୍ୟ ଅଂଶୀଦାରମାନଙ୍କୁ ଏଥିରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 26 ତାରିଖରେ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଉଛି। ଏଥିରେ ଆକାଶବାଣୀର ବହୁ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିବେ। ଏହି ଅବସରରେ ଗତକାଲି କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂସ୍କୃତି ଭବନରେ ଏକ ସଙ୍ଗୀତ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଆକାଶବାଣୀର ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ହୃଷିକେଶ ପାଣି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଶିକ୍ଷା ସୂଚନା ବିଶେଷକରି କୃଷିକ୍ଷେତ୍ର ତଥା କୃଷକମାନଙ୍କ ଉନ୍ନତିରେ ଆକାଶବାଣୀର ଅନନ୍ୟ ଭୂମିକା ରହିଛି। ଏଥିରେ ରୀତା ପଟ୍ଟନାୟକ ଓ ଅମିତ ଦାସଙ୍କ ସଙ୍ଗୀତ ଓ ବାଦ୍ୟ ପରିବେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହାସହ ରବିନାରାୟଣ ଶତପଥୀ ଓ ଶିଶିର କୁମାର ଶତପଥୀ ଦାସକାଠିଆ ପରିବେଷଣ କରିଥିଲେ।

0: শরীরকে সুস্থ এবং নিরোগ রাখা নিমন্তে এবং রোগ প্রতিরোধক শক্তি বৃদ্ধি করা উদ্দেশ্যে আজ সারা বিশ্বের লুপুস দিবস পালন করা যাচ্ছে। জটিল স্বয়ংক্রিয় রোগ প্রতিরোধক বিহীন এই অজনা ভূতাণু এবে বিশ্বব্যাপী বহু লোক দেখা দিয়েছে। রোগর স্থায়ী চিকিৎসা ব্যবস্থা এপর্যন্ত বাহারি পারি না এবং দৈনন্দিন জীবনশৈলী বিপর্যস্ত করে দেউছি। চলিত বর্ষ এই দিবসর বার্তা রয়েছে লুপুস কু লোকলোচনক আনবা। অনদেখা কলে এর ভয়ঙ্কর পরিণাম পরিদৃশ্য হব। এই রোগর প্রভাবে শরীর কোষ এবং বিভিন্ন অঙ্গ প্রত্যঙ্গ আক্রান্ত হওয়া সহ খঞ্জা চর্ম বৃক হৃৎপিণ্ড এবং ফুসফুস ক্ষতিগ্রস্ত হয়ে থাকে। এ সম্পর্ক ডাক্তার সম্বিত সুবুদ্ধি আকাশবাণী কুহতি
1: ଦେହ ଏଗେନଷ୍ଟ ହିଁ ରିଆକ୍ଟ କରେ, ଯେଉଁଥିରେ କି ଏ ଶରୀରର ସବୁ ଅଙ୍ଗକୁ ଆଫେକ୍ଟ କରେ, ଯେମିତିକି ଆମର ସ୍କିନ୍ ଆଫେକ୍ଟ ହୁଏ, ଯେଉଁଥିରେ କି ଆମର ଏଥିରେ ବଟରଫ୍ଲାଏ ରାସ୍ ହୁଏ, ପୁରା ମୁହଁରେ ରାସ୍ ହବ, ଯେଉଁଟାକି ଆମର ନାକ ସନ୍ଧିକୁ ଛାଡ଼ିକି ପୁରା ବଟରଫ୍ଲାଏର ରାସ୍ ଦେଖାଯିବ। ଏହା ଛଡ଼ା ଆମର ଗଣ୍ଠି ମଧ୍ୟ ଏଥିରେ ଆଫେକ୍ଟ ହୁଏ, ଜଏଣ୍ଟ ପେନ୍ ହୁଏ। ଯେତେ ଜଲ୍ଦି ଆମେ ଏହାକୁ ଡିଟେକ୍ଟ କରିବା ତାକୁ ସେତେ ଜଲ୍ଦି ଆମେ ତାକୁ ଟ୍ରିଟ୍ କରିକି ଇଏ ବହୁତ ଜଲ୍ଦି ରେମିସନ୍ରେ ବି ରହିବ।
0: ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ସୋମନାଥ ଅମୃତ ପର୍ବ ଅବସରରେ ଆସନ୍ତାକାଲି ମନ୍ଦିରର ଧ୍ୱଜପୂଜା ଓ ମହାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁର ଜିଲ୍ଲାରେ 194 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଜଲ୍ଦି
3: ଆଚରଣ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ମା ପାଇଁ ଆଜି ସ୍ୱତନ୍ତ୍ର ଦିନଟିଏ। ଗର୍ଭରେ ସନ୍ତାନକୁ ଧାରଣ କରି ସଂସାରର ଆଲୋକ ଦେଖାଇବା ଏବଂ ସମାଜରେ ପ୍ରତିଷ୍ଠିତ କରି ଛିଡ଼ା କରାଇବା କ୍ଷେତ୍ରରେ ମା'ର ଭୂମିକା ଅବର୍ଣ୍ଣନୀୟ। ସନ୍ତାନକୁ ଖାଲି ସଫଳ କରିବା ନୁହେଁ, ଅନୁଶାସନ ଶିଖାଇବାରେ ମଧ୍ୟ ମା'ର ଯଥେଷ୍ଟ ଭୂମିକା ରହିଛି। କେବଳ ମଣିଷ ମା' ନିଜ ସନ୍ତାନର ଲାଳନ ପାଳନ ପାଇଁ ପରିଶ୍ରମ କରେ ନାହିଁ, ଏମାନେ ପଶୁ ହେଲେ ମଧ୍ୟ ନିଜ ସନ୍ତାନ ପାଇଁ ସ୍ନେହ ଶ୍ରଦ୍ଧା ଓ ଯତ୍ନରେ ଆଦୌ ଅଭାବ କରନ୍ତି ନାହିଁ। ଶାବକକୁ ଅନୁଶାସିତ କରାଇବାରେ ମଧ୍ୟ ପ୍ରାଣୀ ଜଗତର ଏହି ମା'ମାନେ ଖୁବ୍ ସତର୍କ। ପ୍ରାଣୀ ଜଗତର ଏପରି କେତେକ ମା'ଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା। ଗରିଲା ମା' ନିଜ ଶାବକ ପ୍ରତି ମଣିଷ ପରି କୋମଳ ଏବଂ ସମର୍ପିତ ହୋଇଥାଏ। ପ୍ରାୟ 8.5 ମାସର ଗର୍ଭଧାରଣ ପରେ ସେ ଶାବକ ଜନ୍ମ ଦିଏ ଏବଂ ପ୍ରଥମ କିଛି ମାସ ଶାବକକୁ 24 ଘଣ୍ଟା କାଳ ନିଜ କୋଳରେ ଡକି ଖୁବ୍ ସ୍ନେହ ଓ ସୁରକ୍ଷାର ସହ ପାଳନ କରିଥାଏ। ସେମାନେ ଶାବକମାନଙ୍କର ଯତ୍ନ ନେବା ସହିତ ସେମାନଙ୍କୁ ଖାଦ୍ୟ ଖୋଜିବାର ଉପାୟ, ସାମାଜିକ ଅନୁଶାସନ ଏବଂ ଦଳଗତ ଭାବେ ରହିବାର ନିୟମ ବି ଶିଖାଇଥାନ୍ତି। ଗରିଲା ସମାଜରେ ପ୍ରତ୍ୟେକଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି, ତେଣୁ ମା' ଗରିଲା ଶାବକଙ୍କୁ ନିଜ ପାଇଁ ସ୍ଥାନ ପ୍ରସ୍ତୁତ କରିବାର କୌଶଳ ବି ଶିଖାଇଥାଏ। ଅନୁଶାସନ ଶିଖାଇବା ସହିତ ଶାବକକୁ ସବୁବେଳେ ଛାତିରେ ଜାକି ରଖି ଗେହ୍ଲା କରୁଥାଏ ମା'। 3 ମାସର ହେଲା ବେଳକୁ ଶିଶୁ ଗରିଲା ମା' ପିଠିରେ ଚଢ଼ି ବୁଲାବୁଲି କରିବାରେ ଲାଗେ। ଜୀବଜଗତରେ ସୁପର ମମ୍ ବା ଶକ୍ତ ମା' ଭାବେ ପରିଚିତ ହାତୀ ପ୍ରାୟ 22 ମାସ ଧରି ଗର୍ଭଧାରଣ କରିବା ପରେ ଶାବକ ଜନ୍ମ ଦେଇଥାଏ ମା' ହାତୀ। ସଦ୍ୟଜାତ ହାତୀ ଛୁଆର ଓଜନ ପ୍ରାୟ 200 ପାଉଣ୍ଡ ଅର୍ଥାତ୍ 90 କିଲୋଗ୍ରାମ ପାଖାପାଖି ହୋଇଥାଏ। ମାଇ ହାତୀ ଜୀବନସାରା ନିଜ ମା' ସହ ରହୁଥିବା ଦେଖାଯାଇଛି। ମା' ହାତୀ ନିଜର ଅନେକ ସମ୍ପର୍କୀୟଙ୍କୁ ଶାବକର ଯତ୍ନ ନେବା କାମରେ ନିୟୋଜିତ କରିପାରେ, ଫଳରେ ସମସ୍ତେ ଖୁବ୍ ଆରାମରେ ଖାଦ୍ୟ ଖାଇପାରନ୍ତି। ହାତୀ ନିଜ ସନ୍ତାନକୁ ଖୁବ୍ ସ୍ନେହ କରୁଥିଲେ ବି ବେଶ୍ ଅନୁଶାସିତ ହୋଇଥାଏ ମା' ହାତୀ। ଶାବକକୁ ଖାଦ୍ୟ ଏବଂ ପାଣି ଖୋଜିବା, ସମୂହରେ ରହିବା

ଖାଇବାର ନିୟମ ଏବଂ ନିଜର ସୁରକ୍ଷା ଉପାୟ ଶିଖାଇଥାଏ। ହାତୀ ଦଳରେ ମୁଖ୍ୟତଃ ମାଇ ହାତୀମାନେ ରହୁଥିବା ବେଳେ ଏକ ବୟସ୍କ ମାଇ ହାତୀ ଏହାର ନେତୃତ୍ୱ ନିଏ। ଦଳରେ ଥିବା ବୟସ୍କ ମାଇ ହାତୀମାନେ ବି ଛୁଆ ହାତୀମାନଙ୍କୁ ଶିଖାଇବାରେ ସହାୟତା କରିଥାନ୍ତି। ସିଂହୀ ବି ଶାବକମାନଙ୍କୁ ବେଶ୍ ଅନୁଶାସନରେ ରଖିଥାଏ। ସେମାନଙ୍କୁ ସାମାଜିକ ନିୟମ ପାଳନ କରିବା ଏବଂ ଦଳରେ ରହିବା ଶିଖାଏ। ଶିକାର ବେଳେ ମଧ୍ୟ ଶାବକମାନଙ୍କୁ କଡ଼ା ପ୍ରଶିକ୍ଷଣ ଦେବା ସହିତ ସେମାନେ ଶିକାର କରିବା ଶିଖିଯିବା ପର୍ଯ୍ୟନ୍ତ ନିଜ ସାଙ୍ଗରେ ରଖିଥାଏ। ଏପରିକି ଚଞ୍ଚଳ ପିଲାମାନଙ୍କୁ ପଞ୍ଝାରେ ହାଲକା ଚାପୁଡ଼ା ଦେଇ ବାଟକୁ ଆଣେ। ସିଂହୀ ପିଲାମାନଙ୍କୁ ଖୁବ୍ ଯତ୍ନରେ ପାଳନ କରେ ଏବଂ ସେମାନଙ୍କୁ ବଡ଼ କରିବା ଲାଗି ଏକାକୀ ଶିକାର କରି ଖାଦ୍ୟ ଆଣିଥାଏ। ସିଂହୀମାନେ ବି ପରସ୍ପରର ଶାବକଙ୍କ ଲାଳନ ପାଳନ କରିଥାନ୍ତି। ଏହାକୁ କ୍ରେଚ୍ କୁହାଯାଏ। ସିଂହ ଶାବକ ପ୍ରାୟ 2 ବର୍ଷର ହେବା ପର୍ଯ୍ୟନ୍ତ ମା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ରହିଥାନ୍ତି। ଗର୍ଭାବସ୍ଥା ପାଇଁ ପ୍ରସ୍ତୁତ ହେବା ଲାଗି ମାଇ ମେରୁଭାଲୁ 2 ଗୁଣ ଖାଦ୍ୟ ଖାଇ ଓଜନ ବଢ଼ାଏ। ପ୍ରାୟ 400 ପାଉଣ୍ଡ ହେବା ପରେ ତାର ପ୍ରଥମ କାମ ହୁଏ ଶାବକ ଜନ୍ମ ଦେବା ପାଇଁ ଏକ ଗାତ ଖୋଳିବା। ଏଠାରେ ସେ ନିଜ ଗର୍ଭାବସ୍ଥାଠାରୁ ଶାବକ ଜନ୍ମ ହେବାର 2 ମାସ ପର୍ଯ୍ୟନ୍ତ ରହିଥାଏ। ସବୁ କାମ ଶେଷ ହୋଇଯିବା ପରେ ମା ଭାଲୁଟି ପ୍ରାୟ 8 ମାସ କାଳ ଉପବାସ କରେ। ତେବେ ଶାବକକୁ ମେରୁ ଅଞ୍ଚଳର ମାତ୍ରାଧିକ ଥଣ୍ଡା ପରିବେଶରେ ଜୀବିତ ରହିବାର ପୂରା ପ୍ରଶିକ୍ଷଣ ଦେଇଥାଏ ମା ମେରୁଭାଲୁ। ସେମାନଙ୍କୁ ଶିକାର କରିବା, ମାଛ ଧରିବା ଏବଂ ବରଫାବୃତ ପରିବେଶରେ ସୁରକ୍ଷିତ ରହିବାର କୌଶଳ ଶିଖାଏ। ମା ପେଙ୍ଗୁଇନ୍ ଅଣ୍ଡା ଦେବା ପରେ ଖୁବ୍ କ୍ଲାନ୍ତ ଏବଂ ଭୋକିଲା ହୋଇଯାଏ। ଏହାପରେ ସେ ଅଣ୍ଡାଟିକୁ ପିତା ପେଙ୍ଗୁଇନ୍କୁ ଧରାଇ ଖାଦ୍ୟ ଅନ୍ୱେଷଣରେ ବାହାରିଯାଏ। ଏହି ସମୟରେ ପିତା ପେଙ୍ଗୁଇନ୍ ଅଣ୍ଡାଟିକୁ ଖୁବ୍ ସୂକ୍ଷ୍ମ ଭାବେ ଯତ୍ନରେ ରଖେ, କାରଣ ଅଣ୍ଡାର କିଛି କ୍ଷତି ହେବା ମାତ୍ରେ ଶାବକର ମୃତ୍ୟୁ ନିଶ୍ଚିତ। ତେବେ ମା ପେଙ୍ଗୁଇନ୍ ମାସ ମାସ ଧରି କେବଳ ନିଜ ପାଇଁ ଖାଦ୍ୟ ଖୋଜିବାକୁ ଯାଏ ନାହିଁ। ସେ ବରଫରେ ବୁଲି ବୁଲି ଯେଉଁ ମାଛ ଖୋଜିଥାଏ, ଫେରିବା ପରେ ତାହା ନିଜ ସଞ୍ଚୟ ମଣରୁ ବାହାର କରି ଶାବକକୁ ଖୁଆଏ। ପେଙ୍ଗୁଇନ୍ ମା ନିଜ ଶାବକକୁ ଖାଦ୍ୟ, ଉଷ୍ମତା ଏବଂ ସୁରକ୍ଷା ଦେବାରେ ଆଦୌ ହେଳା କରେ ନାହିଁ। ଯେପର୍ଯ୍ୟନ୍ତ ଶାବକ ନିଜେ ଖାଦ୍ୟ ଅନ୍ୱେଷଣ କରିବାକୁ ସକ୍ଷମ ହୋଇନଥାଏ, ସେ ପର୍ଯ୍ୟନ୍ତ ଉଭୟ ମା ଓ ପିତା ପେଙ୍ଗୁଇନ୍ ତାକୁ ଥଣ୍ଡାରୁ ସୁରକ୍ଷିତ ରଖନ୍ତି ଏବଂ ମାଛ ଖୁଆଉଥାନ୍ତି।

0: ଶୁଣିଲେ ଜନଜୀବନ ସମ୍ବାଦ ଉପସ୍ଥାପନା ଲହରିକା ପଟ୍ଟନାୟକ। ଆପଣମାନେ
1: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 FM ମାଧ୍ୟମରେ।

ଶ୍ରୋତା ବନ୍ଧୁ ଶୁଣୁଥିଲେ ଗଡ଼ବଡ଼ କଥାଚିତ୍ରରୁ କଣ୍ଠରେ ସଜେଇଥିଲେ ଶ୍ରୀଚରଣ ଏବଂ ସଂଗ୍ରାମ। ପରବର୍ତ୍ତୀ ଓଡ଼ିଆ କଥାଚିତ୍ର ଗୀତଟି ଶୁଣନ୍ତୁ କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରୁ। ସଙ୍ଗୀତରେ ସଜେଇଛନ୍ତି ନାରାୟଣ ରଥ ଏବଂ ଗୀତ ରଚନା କରିଛନ୍ତି ଗୀତିକାର ଦିଲୀପ ଦାସ। କଥାଚିତ୍ର ରହିଛି ଗୋପରେ ବଢ଼ୁଛି କଳା କହ୍ନେଇ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ କବିତା କ୍ରିଷ୍ଣମୂର୍ତ୍ତିଙ୍କ କଣ୍ଠରୁ ଓଡ଼ିଆ କଥାଚିତ୍ର ଗୀତଟି। ଶୁଣିପାରିବେ ଓଡ଼ିଆରେ ସମ୍ବାଦ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା, ତେଲେଙ୍ଗାନାରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଯୋଗଦେବେ। ଦେଶରେ ଗ୍ରୀଷ୍ମ ପ୍ରବାହ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ 6 ଜଣ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ। ଏବଂ ଆଇପିଏଲ୍ କ୍ରିକେଟର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନାରେ ପ୍ରାୟ 9,400 କୋଟି ଟଙ୍କା ସମ୍ବଳିତ ବହୁବିଧ ଭିତ୍ତିଭୂମି ଏବଂ ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣକୁ ସୁଦୃଢ଼ କରିବା, ଦକ୍ଷତାର ଉନ୍ନତି, ସୁରକ୍ଷା ବୃଦ୍ଧି ଏବଂ ଲୋକଙ୍କ ପାଇଁ ଏକ ଉତ୍ତମ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାର ଲକ୍ଷ୍ୟ ରଖିଛି। ଉନ୍ମୋଚିତ ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୱାରାଙ୍ଗଲରେ ଥିବା ପିଏମ୍ ମିତ୍ର ପାର୍କ, ପ୍ରାୟ 1,700 କୋଟି ଟଙ୍କା ବ୍ୟୟରେ ନିର୍ମିତ ତଥା ଦେଶର ପ୍ରଥମ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ବୟନ ଶିଳ୍ପ ପାର୍କ ରହିଛି। ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ପାଣାଜୀ ଅର୍ଥନୈତିକ କରିଡ଼ରର ଅଂଶ ଭାବେ ଗୁଡ଼େବେଲୁର ଏବଂ ମହବୁବନଗର ମଧ୍ୟରେ ଜାତୀୟ ରାଜପଥ 167ର 4 ଲେନ୍ ଓ ସାଙ୍ଗାରେଡ଼ି ଜିଲ୍ଲାରେ ଜହିରାବାଦ ଶିଳ୍ପାଞ୍ଚଳର ବିକାଶ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ବ୍ୟତୀତ କାଜିପେଟ୍ ବିଜୟୱାଡ଼ା ରେଳ ମଲ୍ଟି ଟ୍ରାକିଂ କରିଡ଼ରର ଅଂଶ ଭାବେ କାଜିପେଟ୍ ରେଳ ଅଣ୍ଡର ରେଳ ବାଇପାସ୍ ଓ ହାଇଦ୍ରାବାଦରେ ଏକ ନୂତନ ଗ୍ରୀନ୍ଫିଲ୍ଡ ପେଟ୍ରୋଲିୟମ୍, ତୈଳ ଓ ଲୁବ୍ରିକେଣ୍ଟ ଟର୍ମିନାଲ ସମେତ ଅନେକ ରେଳ ଓ ଲଜିଷ୍ଟିକ୍ସ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ପଶ୍ଚିମ ଏସିଆ ବିବାଦରୁ ସୃଷ୍ଟ ଶକ୍ତି ସଙ୍କଟକୁ ଭାରତ ପ୍ରଭାବଶାଳୀ ଭାବେ ପରିଚାଳନା କରୁଛି। ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ଶ୍ରୀ ମୋଦି କହିଛନ୍ତି। ଆମଦାନୀ ହୋଇଥିବା ପେଟ୍ରୋଲିୟମ୍ ଉତ୍ପାଦଗୁଡ଼ିକୁ କେବଳ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରାଯିବା ଉଚିତ, ଯାହା ବୈଦେଶିକ ମୁଦ୍ରା ସଞ୍ଚୟ କରିବାରେ ସାହାଯ୍ୟ କରିବ ଓ ଚାଲିଥିବା ବିବାଦର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବ। ଭାରତ ସୌରଶକ୍ତି ଉତ୍ପାଦନରେ ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
2: ଏନର୍ଜି ସିକ୍ୟୁରିଟି କା କ୍ୟା ମହତ୍ତ୍ୱ ହୈ ୟେ ଆଜ୍ ଦୁନିଆ କା ହର ବ୍ୟକ୍ତି ମହସୁସ କର ରହା ହୈ। ଇସଲିଏ ଭାରତ କି ଏନର୍ଜି ସିକ୍ୟୁରିଟି ପର ହମାରୀ କେନ୍ଦ୍ର ସରକାର ଅଭୂତପୂର୍ବ ନିବେଶ କର ରହି। ମଲକାପୁର ମେ ଇଣ୍ଡିଆନ ଓଇଲ କେ ନୟେ ଟର୍ମିନାଲ କା ଉଦ୍ଘାଟନ ଇସି ଦିଶା ମେ ଏକ ବଡ଼ା କଦମ ହୈ। ବିତେ ସାଲୋ ମେ ସୋଲର ପାୱର କେ ମାମଲେ ମେ ଭାରତ ଦୁନିଆ କେ ଟପ ଦେଶୋ ମେ ପହଞ୍ଚ ଗା ହୈ। सीएनजी आधारित व्यवस्था को प्रमोट कर रहे हैं। ऐसे तमाम प्रयासों के कारण भारत इस बहुत बड़े वैश्विक ऊर्जा संकट का सामना कर रहा है। लेकिन अब आज समय की ये भी मांग है, पेट्रोल डीजल गैस ऐसी चीजों का बहुत संयम से इस्तेमाल करें।
1: ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ଏକ ଅତ୍ୟାଧୁନିକ ସୁପର ସ୍ପେଶିଆଲିଟି ସିନ୍ଧୁ ହସ୍ପିଟାଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। 21 ଲକ୍ଷ ବର୍ଗଫୁଟ ଅଞ୍ଚଳରେ ବିସ୍ତାରିତ 18 ମହଲା ବିଶିଷ୍ଟ ଏହି ହସ୍ପିଟାଲରେ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଯୋଗଦେବା ସହ ଆର୍ଟ ଅଫ୍ ଲିଭିଂ ଇଣ୍ଟରନ୍ୟାସନାଲ ସେଣ୍ଟରରେ ନବନିର୍ମିତ ଧ୍ୟାନ ମନ୍ଦିରର ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ସେବା, ଆଧ୍ୟାତ୍ମିକତା ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର ଭୂମିକାକୁ ପ୍ରଶଂସା କରିଥିଲେ। ଆନନ୍ଦ ଉତ୍ସାହର ସହ ଶିବଭୂମି ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମନ୍ଦିରରେ ସୋମନାଥ ଅମୃତ ପର୍ବ 2026

ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଆସନ୍ତାକାଲି ଧ୍ୱଜ ପୂଜା ଏବଂ ମହାପୂଜା ମଧ୍ୟ କରାଯିବ। ସୋମନାଥ ଇତିହାସରେ ପ୍ରଥମ ଥର ପାଇଁ 11 ତୀର୍ଥସ୍ଥଳରୁ ସଂଗୃହୀତ ପବିତ୍ର ଜଳରେ କୁମ୍ଭାଭିଷେକ ସହିତ ପୁନଃ ନିର୍ମିତ ସୋମନାଥ ମନ୍ଦିରର ଶିଖରକୁ ପବିତ୍ର କରାଯିବ। 90 ଉଚ୍ଚତାର କ୍ରେନ୍ ବ୍ୟବହାର କରି ଏକ ବିଶାଳ ଆନୁଷ୍ଠାନିକ କୁମ୍ଭକୁ ମନ୍ଦିର ଶିଖରକୁ ଉଠାଯିବ। ବୈଦିକ ମନ୍ତ୍ର ମଧ୍ୟରେ ପବିତ୍ର ଜଳବିଧି ଅନୁଷ୍ଠିତ ହେବ। ସୋମନାଥ ଅମୃତ ପର୍ବ 2026 ବିଶେଷ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ପ୍ରଭାସ ପାଟଣର ପବିତ୍ର ଭୂମିରେ ରୋମାଞ୍ଚକର ବିମାନ ଉଡ଼ାଣ କଳାକୌଶଳ ପ୍ରଦର୍ଶନ କରାଯିବ। ଆଜି ଏକ ହେଲିକପ୍ଟରରୁ ମନ୍ଦିର ଶିଖର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରସ୍ତୁତିର ମୂଲ୍ୟାଙ୍କନ କରିଛନ୍ତି। ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା, ସମ୍ବଳ ନିୟୋଜନ ଏବଂ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟର ଶ୍ରୀ ଶାହା ସମୀକ୍ଷା କରିଥିଲେ। ବୈଠକରେ ସମ୍ପତ୍ତିର ସର୍ବନିମ୍ନ କ୍ଷତି ଏବଂ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଦେଶବ୍ୟାପୀ ନିଆଯାଇଥିବା ଦୀର୍ଘକାଳୀନ ବନ୍ୟା ପ୍ରଶମନ ପଦକ୍ଷେପର ଅଗ୍ରଗତିର ମଧ୍ୟ ସମୀକ୍ଷା ହୋଇଥିବା ଜଣାପଡ଼ିଛି। ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା, ନଦୀ ପରିଚାଳନା ପଦକ୍ଷେପ, ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀ ମଧ୍ୟ ସମୀକ୍ଷା କରିଛନ୍ତି। ଏହା ବ୍ୟତୀତ ଜୀବନହାନି ରୋକିବା ପାଇଁ ସାମୂହିକ ସଚେତନତା, ସ୍ଥିରତା ନିର୍ମାଣ କାର୍ଯ୍ୟକ୍ରମ ଏବଂ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଓ ଡାକ୍ତରୀ ପ୍ରସ୍ତୁତି ଉପରେ ବୈଠକରେ ଆଲୋଚନା ହୋଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2022 ସେପ୍ଟେମ୍ବର ମାସରେ ନାମିବିଆରୁ ଅଣାଯାଇଥିବା 8 ଚିତାବାଘକୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ି ପ୍ରୋଜେକ୍ଟ ଚିତା ଆରମ୍ଭ କରିଥିଲେ। ଏହି ପର୍ଯ୍ୟାୟକ୍ରମେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଆସନ୍ତାକାଲି କୁନୋ ଜାତୀୟ ଉଦ୍ୟାନରେ 2 ଚିତାବାଘ ଛାଡ଼ିବେ। ପରେ 2023 ଦକ୍ଷିଣ ଆଫ୍ରିକାରୁ 12 ଏବଂ ଚଳିତ ବର୍ଷ ଫେବୃଆରୀ ମାସରେ ବୋତ୍ସୁଆନାରୁ ଆଉ 9 ଚିତାବାଘ ଅଣାଯାଇଥିଲା। 2023 ମାର୍ଚ୍ଚ ମାସରେ ମାଇ ଚିତାବାଘ ଜ୍ୱାଲା ବିଗତ 70 ମଧ୍ୟରେ ଭାରତରେ ପ୍ରଥମ ଚିତାଶାବକଙ୍କୁ ଜନ୍ମ ଦେଇଥିଲା। 2025 ନଭେମ୍ବର ମାସରେ ଭାରତରେ ଜନ୍ମିତ ଚିତା ମୁଖି ମଧ୍ୟ ଶାବକଙ୍କୁ ଜନ୍ମ ଦେଇଥିଲା, ଯାହା ଏହି ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ବର୍ତ୍ତମାନ ସୁଦ୍ଧା ଭାରତରେ 37 ଅଧିକ ଚିତାଶାବକ ଜନ୍ମ ନେବା ସହ କୁନୋ ଜାତୀୟ ଉଦ୍ୟାନରେ ମୋଟ ଚିତା ସଂଖ୍ୟା 57 ବୃଦ୍ଧି ପାଇଛି। ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ତାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। 6 ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିସହ 2 ରାଷ୍ଟ୍ରମନ୍ତ୍ରୀଙ୍କୁ ଉନ୍ନୀତ କରାଯାଇ ସ୍ୱାଧୀନ ଦାୟିତ୍ୱ ଦିଆଯାଇଛି। ଲକ୍ଷ୍ନୌର ଜନଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବତନ ବିଜେପି ରାଜ୍ୟ ସଭାପତି ଭୂପେନ୍ଦ୍ର ଚୌଧୁରୀ ଏବଂ ବିଜେପି ନେତା ମନୋଜ ପାଣ୍ଡେଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ରାଷ୍ଟ୍ରମନ୍ତ୍ରୀ ଅଜିତ ପାଲ ସିଂ ଏବଂ ସୋମେନ୍ଦ୍ର ତୋମାରଙ୍କୁ ପଦୋନ୍ନତି ଦିଆଯାଇ ସ୍ୱାଧୀନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ଏହି ସମ୍ପ୍ରସାରଣ ସହିତ 403 ସଦସ୍ୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ମନ୍ତ୍ରୀ ପରିଷଦ ସଂଖ୍ୟା 60 ବୃଦ୍ଧି ପାଇଛି। ଗୁରୁଗ୍ରାମର ଏକ ସ୍ୱତନ୍ତ୍ର ପିଏମ୍ଏଲ୍ଏ କୋର୍ଟ ପଞ୍ଜାବ ଶିଳ୍ପମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିକୁ 7 ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଇଡି ଗତକାଲି 100 ଉର୍ଦ୍ଧ୍ୱ ଟଙ୍କାର ଦ୍ରବ୍ୟ ଓ ସେବାକର ଜିଏସ୍ଟି କାରବାରରେ ଠକେଇ ସହ ଜଡ଼ିତ ଏକ ମାମଲାରେ ଚଣ୍ଡିଗଡ଼ରୁ ସଞ୍ଜୀବ ଆରୋରାଙ୍କୁ ଗିରଫ କରିଥିଲା। ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲର 73 ସଂସ୍କରଣ ଆଜି ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି। ଦେଶବ୍ୟାପୀ ଆୟୋଜିତ ହେଉଥିବା ସଣ୍ଡେଜ୍ ଅନ୍ ସାଇକେଲ ଏକ ଆନ୍ଦୋଳନରେ ପରିଣତ ହୋଇଛି। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବାହିନୀର କର୍ମଚାରୀମାନେ ନାଗରିକମାନଙ୍କ ସହ ଯୋଗ ଦେଇଥିଲେ। 800 ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସ୍ଥଳସେନା, ନୌସେନା ଏବଂ ବାୟୁସେନାରୁ 20 ଲେଖାଏଁ ପ୍ରତିନିଧି ଯୋଗ ଦେଇଥିଲେ। ଫିଟ୍ ଇଣ୍ଡିଆ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ସିଏଫ୍ଆଇର ସହଯୋଗରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ ଆୟୋଜିତ ହେଉଛି। ମିଜୋରାମର କୋର୍ଥା ଉତ୍ତର ଗ୍ରାମ ପରିଷଦ ସ୍ଥାୟୀ ଗ୍ରାମୀଣ ବିକାଶ ଏବଂ ପରିବେଶ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ ପାଇଁ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର 2026 ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବର୍ଗରେ ଜାତୀୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ପୁରସ୍କାର ପରିମଳ, ପରିବେଶଗତ ସନ୍ତୁଳନ ଏବଂ ସମ୍ପ୍ରଦାୟ କଲ୍ୟାଣରେ ଉତ୍କର୍ଷତାକୁ ସ୍ୱୀକୃତି ପ୍ରଦାନ କରିଥାଏ। ପାକିସ୍ତାନରେ ଖାଇବର ପଖତୁନ୍ଖ୍ୱା ପ୍ରଦେଶର ଏକ ପୁଲିସ ପୋଷ୍ଟରେ

0: ଆତ୍ମଘାତୀ ଆକ୍ରମଣରେ 15 ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସୁରକ୍ଷା କର୍ମୀମାନେ ପୁଲିସ ପୋଷ୍ଟ ନିକଟକୁ ଆସୁଥିବା ଏକ ବିସ୍ଫୋରକ ସାମଗ୍ରୀ ବୋଝେଇ ଗାଡ଼ି ଉପରେ ଗୁଳି ଚାଳନା କରିବା ଫଳରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରାୟପୁରର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜିର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା। ତେଲେଙ୍ଗାନାରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଯୋଗଦେବେ। ଦେଶରେ ଗ୍ରୀଷ୍ମ ପ୍ରଭାବ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ 6 ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକ ଏବଂ ଉପସ୍ଥାପନାରେ ମୁଁ ନୀନା ସାହୁ। ମାଲକାନଗିରି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଜିଲ୍ଲା ପାଇଁ 843 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। 318 କୋଟି ଟଙ୍କାରୁ ଅଧିକ ବ୍ୟୟରେ ସମ୍ପୂର୍ଣ୍ଣ 31 ପ୍ରକଳ୍ପର ଲୋକାର୍ପଣ ସହ 184 କୋଟି ଟଙ୍କାରୁ ଅଧିକ ବ୍ୟୟ ସମ୍ବଳିତ 30 ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝୀ ବିଧାୟକ ନରସିଂହ ମାଡ଼କାମୀ ଏବଂ ଅନ୍ୟାନ୍ୟ ଜନପ୍ରତିନିଧି ଯୋଗଦେଇ ଜିଲ୍ଲାର ବିକାଶଧାରା ଉପରେ ଆଲୋକପାତ କରିଥିଲେ। ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ
3: ଏ ଉପାନ୍ତ ଜିଲ୍ଲାକୁ ଆଗକୁ ବଢ଼େଇବା ପାଇଁ ଆଜିର ସରକାର ସଂକଳ୍ପବଦ୍ଧ। ଏଠିକାର ସବୁଠାରୁ ବଡ଼ କଥା ହେଉଛି DMGCF4ରେ ରାସ୍ତା 170 ରାସ୍ତା ମିଳିଛି, ତା ସଙ୍ଗେ ସେ ଆହୁରି 28 ରାସ୍ତା ଏ ବର୍ଷ ମିଳିବ ଏବଂ 22 ସେତୁ ଯେଉଁଠି କନେକ୍ଟ ହେଇପାରିବ, ତା ସଙ୍ଗେ ସଙ୍ଗେ ଆମେ 2 ମେଗା ପ୍ରକଳ୍ପ 10 ପଞ୍ଚାୟତ ଉପକୃତ ହେଇପାରିବେ। ଜିବିଓରେ ଆମେ ପାଖାପାଖି 6 କୋଟି ଟଙ୍କା ଆମେ ଖର୍ଚ୍ଚ କରିବାର ସୌଭାଗ୍ୟ ପାଇଲୁ, ଯାହାଦ୍ୱାରା କି ଏକ ଏସେଟ୍ ଗାଁ ଏବଂ ପଞ୍ଚାୟତ ସ୍ତରରେ ହେଇପାରିବ। ତାର ସଙ୍ଗେ ସଙ୍ଗେ ପ୍ରଗତି ପଥେ ଯୁବା ମାଲକାନଗିରି ଆଜି ତାହା ଲଞ୍ଚିଂ ହେଲା। ଆଗାମୀ ଦିନରେ ସେମାନେ ସ୍ପୋର୍ଟସ୍ ଇକ୍ୟୁପମେଣ୍ଟ ଜିମ୍ର ଇକ୍ୟୁପମେଣ୍ଟ ସିଟି ନ୍ୟୁଜ ପେପର ଏବଂ ସଂସ୍କୃତି କ୍ଷେତ୍ରରେ ତାଙ୍କର ପାରଦର୍ଶିତା ହେବ, ଯାହାକି ନ୍ୟୁ ଏଜୁକେସନ ପଲିସି ଭିତରେ ଆଉ ଏକ ପାଦ ମାଲକାନଗିରି ଆଗକୁ ଆଗକୁ ବଢି ଚାଲିଛି।
2: ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଗଙ୍ଗାଧର ସୋଢି ଓ ଉପାଧ୍ୟକ୍ଷା ସାବିତ୍ରୀ ପଡ଼ିଆମୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡିଏନ୍କେ ସ୍ଥିତ ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଉଭୟ ଏକ ଶୋଭାଯାତ୍ରାରେ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର ସେମାନଙ୍କୁ ସ୍ୱାଗତ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ଉଭୟ ପ୍ରକାଶ କରିଥିଲେ। ଏହି ଅବସରରେ ବିଧାୟକ ନରସିଂହ ମାଡ଼କାମୀ ଓ ପୂର୍ବତନ ବିଧାୟକ ମୁକୁନ୍ଦ ସୋଢିଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ମାଲକାନଗିରି କଲ୍ୟାଣ ମଣ୍ଡପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ 17 ସାମୂହିକ ବିବାହ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ପ୍ରଥମେ ସର୍ବିନ୍ଦ ରାଜ ସିର୍କେ, ବିଧାୟକ ନରସିଂହ ମାଡ଼କାମୀ ଓ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ୍ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଯୋଜନା ଅଧୀନରେ ପ୍ରତ୍ୟେକ କନ୍ୟାଙ୍କୁ 45,000 ଚେକ୍, ବିବାହ ପଞ୍ଜୀକରଣ ପ୍ରମାଣପତ୍ର ଏବଂ ଏକ ଫଳନ୍ତି ବୃକ୍ଷ ପ୍ରଦାନ କରାଯାଇଥିଲା। ଗରିବ ପରିବାରଙ୍କୁ ସାମାଜିକ ଓ ଆଇନଗତ ସୁରକ୍ଷା ଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ କହିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ୱ

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ ଏବଂ ଆଜିର ଅଧ୍ୟାୟକୁ ଉପସ୍ଥାପନ କରିଛନ୍ତି ସ୍ୱୟଂ ସୁଧା ଦାସ, ରଞ୍ଜନ କୁମାର ମୁଦୁଲି ଏବଂ ପ୍ରକାଶ କୁମାର ରଥ। ଶୁଣନ୍ତୁ କିଷାନ ବାଣୀ।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଜଗନ୍ନା,
1: ହଁ
0: ଏ ରାଜୁଆ କଣ କେଡ଼େ ସୁନ୍ଦର ଗୀତ ବୋଲୁଛି, କଣ ଖବର କଣ? ମୁଁ କିଛି ବୁଝିପାରୁନି ତ।
1: ସେଇ କଥା ପରା, କୋଠ ଘର ଭିତରୁ ମୁଁ ଶୁଣୁଛି ହେଟି ଦୁଆର ବନ୍ଧ ସେପଟେ ରାଜୁଆ କେମିତି ଭକ୍ତି ଭାବ ଭିତରେ ବୁଡି ଯାଇଛି। ମହାପ୍ରଭୁଙ୍କର ଅଶେଷ କରୁଣା ସେ ପାଇଛି ଯାହା କୁହ।
2: ଜଗନ୍ନା ଜୁଆରେ,
1: ହଉ ହଉ ବାପା, ଚାଲିଆ କୋଠ ଘର ଭିତରକୁ।
2: ଇଏ ସୁଦାବା ଜୁଆରେ।
0: ଏ ଜୁହାରେ ବାପ, ଜୁହାରେ। ଆରେ ବାପ ରାଜୁଆ।
2: ଆଜ୍ଞା।
0: ଆଜି କଣ ତୋ ମନଟି ଖୁସି ଅଛି ନା କଣ ଯେ?
2: ହବନି କେମିତି ଜଗନ୍ନା।
1: ହଁ,
2: ଏବେ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ଗଲା।
1: ହଁ,
2: କେତେ ମଉଜ।
1: ଆଉ
2: ଆମର ପୁରୀ କଥା ନା, 12 ମାସରେ 13 ପର୍ବ।
1: ସତ କଥା କହିଛୁ ବାପା, ଇ ଚନ୍ଦନ ଯାତ୍ରା ମହାପ୍ରଭୁଙ୍କର ମାନବୀୟ ଲୀଳା ଥିଲା। ଆଉ ପ୍ରତିବର୍ଷ ତ ଶ୍ରୀକ୍ଷେତ୍ରବାସୀ ଏବଂ ସାରା ବିଶ୍ୱରୁ ଆମର ଭକ୍ତଗଣ ଶ୍ରୀକ୍ଷେତ୍ରକୁ ଛୁଟି ଆସୁଛନ୍ତି। ନରେନ୍ଦ୍ର ପୁଷ୍କରିଣୀରେ ଏଇ ଲୀଳାକୁ ସେମାନେ ଦେଖୁଛନ୍ତି ଆଉ କୃପା ଲାଭ କରୁଛନ୍ତି। ଯେ ବାପା,
2: ଆଜ୍ଞା,
1: ଆମେ ତ ଦିହେଁ ଆଗୁଆ ଆସିଥିଲୁ, ତୋର କାହିଁକି ହେଲା ଡେରି?
2: ଜଗନ୍ନା,
1: ହଁ
2: କଣ କରିବା, ଆମେ ତ ଚାଷୀ ବନ୍ଦିଆ ଲୋକ।
1: ହଁ,
2: ବିଲ ବାଡ଼ିକି ନଗଲେ ନ ହବ।
1: ସତ କଥା,
2: ଇଏ ସକାଳୁ ପଖାଳ ଗଣ୍ଡେ ଖାଇକି ବିଲକୁ ଯାଇଥିଲି।
1: ଆଚ୍ଛା,
2: ବେଗା ବେଗି ପଳେଇ ଯାଇଥିଲି 10:11 ବେଳେ। କାହିଁକି ନା ଇଏ ଯୋଉ ଖରା ହଉଛି, ସାଥିରେ ଛତା ଜୋତା ପାଣି ବୋତଲ ଦହି ପଖାଳ ସବୁ ନେଇକି ଯାଇଥିଲି।
1: ଭଲ କଲୁ ବାପା। ହେଟି ସୁଧା, ଆମର ରାଜୁଆ କେତେ ପାରିବାର ସେ ଜାଣିଛି, ଖରା ସମୟରେ ଆମେ କେମିତି ଚାଷୀ ଭାଇ ଭଉଣୀ

0: ଯେମିତିକି ମେଟ ସଲଫ୍ୟୁରନ୍ ମିଥାଇଲ ପ୍ଲସ୍ କ୍ଲୋରିମ୍ୟୁରନ୍ ମିଥାଇଲ 4 ଗ୍ରାମ ପ୍ରତି ହେକ୍ଟର ପିଛା। ସେମିତି ଆମେ ଯଦି ବୁଣୁଛେ ଧାନକୁ, ଆମେ ବୁଣିକିନା ଚାଷ କରୁଛେ, ତାହେଲେ ଆମେ ବ୍ୟୁଟାକ୍ଲୋର ଗୋଟେ ଘାସମରା ଔଷଧ ତାକୁ ବ୍ୟବହାର କରିପାରିବା 1 ଗ୍ରାମ ରୁ 1.5 କିଗ୍ରା ପ୍ରତି ହେକ୍ଟର ହିସାବରେ ବୁଣିବାର 2 ରୁ 3 ଦିନ ମଧ୍ୟରେ। ସେହିପରି ମଧ୍ୟ ଆମେ ଆଉ ଗୋଟେ ଅଛି, ଘାସ ଉଠିବା ପରେ 20 ରୁ 25 ଦିନ ମଧ୍ୟରେ ଆମେ ବିସ୍ପାଇରିବ୍ୟାକ୍ ସୋଡିୟମ, ଯାହାକି ଆମର ନୋମିନି ଗୋଲ୍ଡ ହିସାବରେ ମୁଖ୍ୟତଃ ବଜାରରେ ମିଳିଥାଏ, ତାହାକୁ ଆମେ 20 ଗ୍ରାମ ହିସାବରେ ହେକ୍ଟର ପିଛା ଯେତେବେଳେ ଘାସ 2 ରୁ 3 ପତ୍ର ଅବସ୍ଥାରେ ଥିବା ତାକୁ ମଧ୍ୟ ବ୍ୟବହାର କରି ଦମନ କରିପାରିବା। ଏସବୁତକ ଆମେ ଧାନ ଫସଲରେ ଆମେ ଏସବୁ ଘାସମରା ଔଷଧକୁ ବ୍ୟବହାର କରି ଭଲ ଅମଳ ପାଇପାରିବା।
1: ଆଚ୍ଛା ମ୍ୟାଡାମ୍, ଆଉ ଗୋଟିଏ କଥା ମୁଁ ମନକୁ ଆସୁଛି ଯେ ଆପଣ କୁହନ୍ତୁ, ଆମେ ଯେତେବେଳେ ଚାଷ କଲେ ବା ଧାନ ବୁଣିଲେ, ଯୋଉ ଆରମ୍ଭରୁ ଆମେ ଘାସକୁ ଆମେ କାହିଁକି ନିୟନ୍ତ୍ରଣ କରିବା?
0: ଆରମ୍ଭରୁ ଆମେ ଘାସ ନିୟନ୍ତ୍ରଣ କରିବା ଦ୍ୱାରା ଏହା ଫସଲକୁ ଭଲ ଅମଳ ଦେଇଥାଏ। ଯେମିତିକି ଘାସ ମୁଖ୍ୟତଃ ଫସଲ ସହିତ ପ୍ରତିଯୋଗିତା କରି ତାଠାରୁ ପାଣି ଖାଦ୍ୟ ସାର ନେଇଯାଇଥାଏ। ମୁଖ୍ୟତଃ ଆମର ଘାସ ଧାନ ଫସଲରେ ପ୍ରାୟ 60 ଦିନ କାଳ ଆମକୁ ଘାସ ମୁକ୍ତ ରଖିବାକୁ ପଡିବ, ନହେଲେ ଏହା ଅମଳ ବହୁତ ପରିମାଣରେ ହ୍ରାସ କରିଥାଏ।
1: ଏଇ ଘାସ ଯେତେବେଳେ ଆମେ ମାରିବା, ଆମେ କଣ ହାତରେ ତାକୁ କରିପାରିବା?
0: 2 ଥର ପ୍ରାୟ ଆମେ ହାତରେ ବାଛିଥାଉ, ଗୋଟେ ହେଲା 20 ରୁ 25 ଦିନ ମଧ୍ୟରେ, ଆଉ ଗୋଟେ ଦ୍ୱିତୀୟ ଥର ଆମେ 40 ରୁ 45 ଦିନ ମଧ୍ୟରେ ବାଛିଥାଉ।
1: ଫସଲର କିଛି ପ୍ରଭାବ ପଡିବ କି ଆମର ଫସଲରେ, ଯୋଉ ଘାସମରା ନିୟନ୍ତ୍ରଣର ଯେତେବେଳେ ଆମେ ଔଷଧ ସିଞ୍ଚନ କରିଥିବା?
0: ନାଇଁ ମ୍ୟାଡାମ, ଆମେ ଯେତେବେଳେ ଘାସମରା ଔଷଧ ସିଞ୍ଚନ କରିବା ସେତେବେଳେ ଆମର ମାଟିର ଆର୍ଦ୍ରତା ରହିବା ଆବଶ୍ୟକ, ଏବଂ ଯେତେବେଳେ ଆମେ ସିଞ୍ଚନ କରୁଛେ ସେତେବେଳେ ଟିକେ ପବନ ବହୁନଥିବ, ନହେଲେ ଆମର ଔଷଧ ଉଡି ଯାଇପାରେ। ଆଉ ଯେତେବେଳେ ବି ଆମେ ଚାଷୀ ଭାଇ ଭଉଣୀ ମାନେ ଘାସମରା ଔଷଧ ବ୍ୟବହାର କରିବେ ସେତେବେଳେ ନିକଟସ୍ଥ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରି ବ୍ୟବହାର କରିବା ଉଚିତ।
1: ସେମାନେ ନିଜକୁ କଣ ସାବଧାନତା ଅବଲମ୍ବନ କରିବେ ଯାହାଦ୍ୱାରା କି ତାଙ୍କ ଉପରେ ଏଇ ଯୋଉ ଔଷଧର ପ୍ରଭାବ କିଛି ପଡିବନି ଆମ ଚାଷୀ ଭାଇମାନଙ୍କ ଉପରେ?
0: ସର୍ବପ୍ରଥମେ ମ୍ୟାଡାମ, ତାର ପରିମାଣ ଠିକ ରଖିବା ଦରକାର, ଯେତିକି ପରିମାଣର କୁହା ହେଇଛି ସେତିକି ପରିମାଣର ୟୁଜ୍ କରିବା ଉଚିତ। ଆଉ ଯେତେବେଳେ ୟୁଜ୍ କରିବେ ସେତେବେଳେ ହାତରେ ଗ୍ଲୋଭ୍ସ ଏଗୁଡା ସବୁ ତକ ପିନ୍ଧିକିନା ବ୍ୟବହାର କରିବା ଉଚିତ।
1: ଆଚ୍ଛା, ତେବେ ଇଏ ତ ଗଲା ଧାନ ଫସଲ କଥା ଆମେ ଆଲୋଚନା କରୁଛେ, ଆଉ ଗୋଟେ ଫସଲ କଥା ଆପଣ କିଛି ସମୟ ପୂର୍ବରୁ କହିଥିଲେ ମକା ଫସଲ କଥା, ତେବେ ଆମେ ମକା ଫସଲରେ କେମିତି ଘାସ ପରିଚାଳନା କରିବା?
0: ମକା ଫସଲରେ ମ୍ୟାଡାମ ପ୍ରଥମ 20 ରୁ 45 ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ବିହନ ବୁଣିବାର 20 ଏବଂ 40 ଦିନରେ 2 ଥର ହାତରେ ଘାସ ବାଛିଦେବା, ଏବଂ 20 ରୁ 25 ଦିନରେ କୋଡ଼ା ଖୋସା କଲେ ମାଟି ହାଲୁକା ହୁଏ, ଯାହାଦ୍ୱାରା କି ଆମର ମକାର ଚେର ଭଲ ବଢିଥାଏ। ସେପରି ରାସାୟନିକ ପଦ୍ଧତିରେ ଯଦି ଆମେ ଦେଖିବା, ଘାସ ଉଠିବା ପୂର୍ବରୁ ବିହନ ବୁଣିବାର 1 ରୁ 3 ଦିନ ମଧ୍ୟରେ ଆଟ୍ରାଜିନ୍ ଏକ ଔଷଧ, ଯାହାକୁ କି ପ୍ରତି ଏକର ପିଛା 800 ଗ୍ରାମରୁ 1 କିଗ୍ରା ହିସାବରେ 200 ଲିଟର ପାଣିରେ ମିଶାଇ ଆମେ ସ୍ପ୍ରେ କରିବା। ସେହିପରି ଆମେ ଯଦି 2-3 ପତ୍ର ଘାସ ଅବସ୍ଥା ଯେତେବେଳେ ଥିବ ବୁଣିବାର ପ୍ରାୟ 20 ରୁ 25 ଦିନ ପରେ, ଟୋପ୍ରାମେଜନ୍ ଯାହାକି 100 ମିଲିଲିଟର ପ୍ରତି ଏକର ହିସାବରେ, ବା ଟେମ୍ବୋଟ୍ରିଅନ୍ 120 ମିଲିଲିଟର ପ୍ରତି ଏକର ହିସାବରେ ସ୍ପ୍ରେ କରିପାରିବା, ଯାହାକି ଭଲ ସରୁ ପତ୍ର ଚଉଡ଼ା ପତ୍ରକୁ ଭଲ କଣ୍ଟ୍ରୋଲ ମଧ୍ୟ କରିଥାଏ।
1: ଆଚ୍ଛା, ଆମର ତ ଖରିଫ ଫସଲରେ, ଖରିଫ ଋତୁରେ ଆମେ ବିଭିନ୍ନ ପ୍ରକାରର ଫସଲ କରୁଥାଏ, ଯେମିତି ଧାନ, ବିରି, ମୁଗ, ପନିପରିବା, ଏମିତି ବିଭିନ୍ନ ପ୍ରକାର ମାନେ ତୈଳ ଜାତୀୟ ଫସଲ ମଧ୍ୟ ଆମେ କରୁଛେ। ସେଗୁଡ଼ିକରେ ଯଦି ଧରନ୍ତୁ ତୈଳବୀଜ ଫସଲ ହେଲା କି ପନିପରିବା ଫସଲ ହେଲା, ସେଥିରେ ଯଦି ଘାସ ଥିବ ଆମେ ତାକୁ କିଭଳି ଭାବରେ ନିୟନ୍ତ୍ରଣ କରିବା?
0: ତୈଳବୀଜ ଫସଲରେ ମ୍ୟାଡାମ, ଚିନାବାଦାମ ଫସଲରେ ଆମେ ଯେହେତୁ ଏଗୁଡାକ ଛୋଟ ଗଛ ହୋଇଥାଏ, ଉଚ୍ଚତାରେ ବେଶୀ ବଢି ନଥାଏ, ସେଥିପାଇଁ ଘାସ କଣ କରେ ନା ଜଲ୍ଦି ଜଲ୍ଦି ବଢିକି ଗଛକୁ ଆଚ୍ଛାଦିତ କରିଦେଇଥାଏ। ଗଛକୁ ଯେତେବେଳେ ଛାଇ ଦିଏ, ଚିନାବାଦାମ ଫସଲକୁ ଯେତେବେଳେ ଘାସ ଛାଇ ଦେଇଥାଏ ସେତେବେଳେ ଏହା ଭଲ ବଢି ପାରିନଥାଏ। ଏଇଥିପାଇଁ ପ୍ରଥମ 3-6 ସପ୍ତାହ ମଧ୍ୟରେ ଘାସ ସଫା କରିବା ଅତ୍ୟନ୍ତ ଜରୁରୀ। ଭୌତିକ ପଦ୍ଧତିରେ ଆମେ ବିହନ ବୁଣିବାର 20 ଏବଂ 40 ଦିନରେ ହାତରେ ଘାସ ବାଛିଦେବା। ଏଠାରେ ମଧ୍ୟ ଆଉ ଗୋଟେ କଥା ମନେ ରଖିବା, ଯେମିତିକି ଚିନାବାଦାମ ଫସଲରେ ପେଗିଂ ଏକ ବହୁତ ମୁଖ୍ୟ ପ୍ରକ୍ରିୟା ଅଟେ ଗଛର, ତେଣୁ ସେହି ସମୟ ମଧ୍ୟରେ ଆମେ କୌଣସି ପ୍ରକାର କୋଡ଼ା ଖସା କରିବା ନାହିଁ, ନହେଲେ ଏହା ଚିନାବାଦାମ ଫସଲକୁ ପେଗିଂ ଅବସ୍ଥାକୁ ବାଧାପ୍ରାପ୍ତ କରିବ। ସେଭଳିଆ ରାସାୟନିକ ପଦ୍ଧତିରେ ଆମେ ପେଣ୍ଡିମିଥାଲିନ 1 ଲିଟର ପ୍ରତି ଏକର ହିସାବରେ 1-2 ଦିନ ମଧ୍ୟରେ ପ୍ରୟୋଗ କରିପାରିବା। ପରବର୍ତ୍ତୀ ପ୍ରୟୋଗ ବୁଣିବାର 20-30 ଦିନ ମଧ୍ୟରେ ଇମାଜା ଥାପିତ 40 ମିଲିଲିଟର মিলিলিটর প্রতি একর বা কুইজালোফ অফ ইথাইল 400 মিলিলিটর প্রতি একর সিঞ্চন করা দ্বারা এহা ভাল কন্ট্রোল দেই থাকে আমার সব ঘাসক।
1: আচ্ছা, আহ গোটিয়ে ফসল আমার হচ্ছে কন না, আমার সমস্ত বেশি

0: ପସନ୍ଦ କରୁଛନ୍ତି, ଯୋଉ ମାଣ୍ଡିଆ ହେଲା, ଜଅ ହେଲା, ବାଜରା ହେଲା, ଏମିତି ବିଭିନ୍ନ ପ୍ରକାର ଆମର ଯୋଉ ଚାଷ କରାଯାଉଛି। ତେଣୁ ସେଇ ଚାଷରେ ଯୋଉ ମାଣ୍ଡିଆ ଚାଷ ଯଦି ଆମେ କରିବା, ତାହେଲେ ମାଣ୍ଡିଆ ଫସଲରେ କିଭଳି ଭାବରେ ଆମେ ଘାସ ପରିଚାଳନା କରିବା?
1: ମାଣ୍ଡିଆ ଆଜିକାଲି ବହୁତ ଆମେ ଚାଷ କଲେଣି, ଆଉ ଖରିଫ ଋତୁରେ ମଧ୍ୟ ବହୁତ ମାଣ୍ଡିଆ ଚାଷ କରାଯାଉଅଛି। ତ ମାଣ୍ଡିଆ ଚାଷରେ ପ୍ରାୟ ଆମର 20-60 ଦିନ ସମୟ ମାଣ୍ଡିଆ ବୁଣିବାର ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ। ପ୍ରାୟ ଏହି ସମୟରେ ଘାସ ଫସଲ ସହିତ ପ୍ରତିଯୋଗିତା କରି ବହୁତ ଅମଳ ହ୍ରାସ କରିଥାଏ। ଧାଡ଼ି ବୁଣା ଫସଲରେ 2 ଥର କୋଡ଼ା ଖୋସା କରି ବୁଣିବାର 20-25 ଦିନ ପରେ ଏବଂ ଦ୍ୱିତୀୟ ଥର 40-45 ଦିନ ପରେ ହାତରେ ଘାସ ବାଛିଦେବା। ଏହା ମୁଁ ଭୌତିକ ପଦ୍ଧତିରେ କହିଲି। ଯଦି ଆମେ ଧାଡ଼ି ବୁଣା ଫସଲ କରୁଛେ, ତା ଦେହରେ ଆମେ ହ୍ୱିଲ୍ ହୋ ବ୍ୟବହାର କରିପାରିବା, ଏକ ଯନ୍ତ୍ର ଯାହାକୁ କି ଆମେ ଧାଡ଼ି ମଝିରେ ବ୍ୟବହାର କରି ଘାସକୁ ମାଟିରେ ମିଶାଇ ପାରିବା। ଏହାଦ୍ୱାରା ମଧ୍ୟ ଆମର ମାଟିଟା ହାଲୁକା ହୋଇଥାଏ ଓ ଗଛର ଚେର ବୃଦ୍ଧିରେ ଏହା ସହାୟକ କରେ। ସେହିପରି ରାସାୟନିକ ପଦ୍ଧତିରେ ବୁଣିବାର ତୁରନ୍ତ ପରେ ଆମେ ପେଣ୍ଡିମିଥାଲିନ 750 ଗ୍ରାମ ପ୍ରତି ହେକ୍ଟର ପିଛା ବା ଅକ୍ଜି ଫ୍ଲୋରୋଫେନ 0.5 କେଜି କିଗ୍ରା ପ୍ରତି ହେକ୍ଟର ପିଛା ସ୍ପ୍ରେ କରିପାରିବା। ସେହିପରି ବୁଣିବାର 20-25 ଦିନ ପରେ ଯଦି ଆମେ ଚଉଡ଼ା ପତ୍ର ଘାସ ବେଶୀ ପାଉଥିବା ଜମିରେ ତେବେ 2,4-D ମଧ୍ୟ ପ୍ରୟୋଗ କରିପାରିବା।
0: ଆଚ୍ଛା, ତେବେ ଆହୁରି ଗୋଟେ କଥା ମ୍ୟାଡାମ ଏଇଠି ମୁଁ ମଧ୍ୟ ପଚାରିବା ପାଇଁ ଚାହିଁବି ଯେ ଏଇ ଯୋଉ ଖରିଫ ଫସଲରେ ଏଇ ଯୋଉ ଘାସ ସବୁ ହେଇଥାଏ ସେଥିରେ କଣ ସବୁ ବିଭିନ୍ନ ପ୍ରକାର କୀଟ ପତଙ୍ଗ ମାନେ ବିଭିନ୍ନ ପ୍ରକାର କୀଟ ସବୁ ଲାଗିଥାଏ କି?
1: ଆଜ୍ଞା ମ୍ୟାଡାମ, ଯୋଉ ଘାସ ହୋଇଥାଏ ସିଏ ମୋଷ୍ଟଲି ସବୁତକ କୀଟ ପତଙ୍ଗ ମାନଙ୍କୁ ନିଜ ଖାଇବାକୁ ଦେଇକିନା ତାକୁ ବଢେଇଥାଏ ନିଜ ଗଛରେ। ତେଣୁ ସେଗୁଡିକ ପରବର୍ତ୍ତୀ ସମୟରେ ଯାଇକିନା ଆମ ଫସଲକୁ କ୍ଷତି କରିଥାନ୍ତି। ତେଣୁ ଘାସକୁ ମାରିବା ଦ୍ୱାରା ଆମେ କୀଟ ପତଙ୍ଗ ରୋଗ ପୋକ ଦାୟରୁ ମଧ୍ୟ ଆମ ଫସଲକୁ ରକ୍ଷା କରିପାରିବା, କାରଣ ଏହି ଘାସ ଗୁଡିକ ଆମର ରୋଗ ପୋକ ପାଇଁ ଏକ ମାନେ ମୁଁ କହିବି କି ଗୋଟେ ଭଲ ଘର ଭଳିଆ ତା ପାଇଁ ତାକୁ ଦେଇଥାଏ ବଢିବାର ସୁଯୋଗ।
0: ଆଚ୍ଛା, ତେବେ ଏହା ବ୍ୟତୀତ ଆମେ କଣ କଣ ସବୁ ଅନ୍ୟ ଦିଗ ଉପରେ ଆଲୋଚନା କରିବା ବା କଣ କଣ ସବୁ ଦିଗ ଉପରେ ଆମେ ଗୁରୁତ୍ୱ ଦବା ଯାହାଦ୍ୱାରା କି ଏ ଘାସ ପରିଚାଳନା ଠାରୁ ଆମେ ଦୂରରେ ରହିବା ଆଉ ଆମର ଖରିଫ ଫସଲ ମଧ୍ୟ ଭଲରେ ହେଇପାରିବ?
1: ମ୍ୟାଡାମ, ଖରିଫ ଫସଲ ଆମେ ଯେମିତିକି ଜୁନ୍ରୁ ଜୁଲାଇ ମାସରୁ ଆରମ୍ଭ କରୁଛେ, ମୁଁ ସେୟା ପ୍ରଥମରୁ କହିଲି। ତେଣୁ ଚାଷ ଆରମ୍ଭ କରିବା ପୂର୍ବରୁ ଆମେ ଜମି ପ୍ରସ୍ତୁତି ଭଲ ରୂପେ କରିବା ଦ୍ୱାରା ଘାସକୁ ଆମେ ହ୍ରାସ କରିପାରିବା, ଘାସ ସଂଖ୍ୟାକୁ ହ୍ରାସ କରିପାରିବା। ଯେପରିକି ଗଭୀର ଚାଷ, ଗଭୀର ଚାଷ ମୁଖ୍ୟତଃ ଖରା ଦିନରେ ଜମିକୁ ଗଭୀର ଭାବରେ ଚାଷ କଲେ ଘାସର ଚେର ଓ ମଞ୍ଜି ସେଗୁଡା ସବୁତକ ମାଟି ଉପରକୁ ପଳେଇ ଆସିଥାଏ। ଏହାଦ୍ୱାରା କଣ ହୁଏ, ଖରାକୁ ଡାଇରେକ୍ଟ ସେ ଏକ୍ସପୋଜ୍ ହେଇକିନା ଏଗୁଡା ସବୁ ଶୁଖିକି ନଷ୍ଟ ହୋଇଯାଇଥାଏ। ସେହିପରି ଆମେ ସମୟ ଅନୁସାରେ ନିଶ୍ଚିତ ରୂପେ ଆମ ଫସଲକୁ ବୁଣାବୁଣି କରିବା, ଯେପରିକି ଫସଲ ଠିକ୍ ସମୟରେ ବୁଣିଲେ ଘାସ ଅପେକ୍ଷା ଫସଲର ଜଲ୍ଦି ବଢ଼ିଥାଏ ଏବଂ ଘାସକୁ ଏହା ଚାପି ଦିଏ। ସେହିପରି ଏତଦ୍ ବ୍ୟତୀତ ଆମେ ଫସଲକୁ ଧାଡ଼ିରେ ବୁଣିବା ଦ୍ୱାରା ଘାସ ବାଛିବା ଏବଂ ଯାନ୍ତ୍ରିକ ଉପାୟରେ ଦମନ କରିବା ମଧ୍ୟ ସହଜ ହୋଇଥାଏ।
0: ଯାହା ହଉ ମ୍ୟାଡାମ, ଆପଣ ତ ସୁନ୍ଦର ଭାବରେ ଆଲୋଚନା କଲେ ଯେ ଖରିଫ ଫସଲରେ ଆମେ ଘାସ ପରିଚାଳନା କିଭଳି ଭାବରେ କରିପାରିବା। ତେବେ ଶେଷରେ ଆପଣ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ କଣ କହିବେ, ସେମାନେ କଣ ସତର୍କତା ଅବଲମ୍ବନ କରିବେ ଯାହାଦ୍ୱାରା କି ସେମାନେ ଖରିଫ ଫସଲରେ ଘାସ ପରିଚାଳନା ଠିକ୍ ଭାବରେ କରିପାରିବେ?
1: ଚାଷୀ ଭାଇ ଭଉଣୀ ମାନେ ଆମର ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ଅଥବା ଆମର ଓଡ଼ିଶା ଓ କୃଷି ବୈଷୟିକ ବିଶ୍ୱବିଦ୍ୟାଳୟରେ ଯେତେବେଳେ ବି ଚାଷ ଆରମ୍ଭ କରୁଛନ୍ତି ଟିକେ ପରାମର୍ଶ କରିନେବେ, ଆଉ ମୌସୁମୀ କେତେବେଳେ ଆସୁଛି କଣ ହଉଛି ତା ଉପରେ ପ୍ରପର ମାନେ ଜ୍ଞାନ ରଖିବେ। ଏତଦ୍ ବ୍ୟତୀତ ମୁଁ ଏହା କହିବାକୁ ଚାହୁଁଛି, ଆମ ଚାଷୀ ଭାଇମାନଙ୍କ ପାଇଁ ସରକାରଙ୍କ ତରଫରୁ ନିହାତି ରୂପେ ଏଇ ଘାସ ପରିଚାଳନା ସମ୍ପର୍କିତ କିପରି ଭାବେ ସମନ୍ୱିତ ପରିଚାଳନା ଆମେ କରିପାରିବା ଘାସକୁ, ତାର ତାଲିମ ବ୍ୟବସ୍ଥାର ନିହାତି ରୂପେ ସରକାରଙ୍କ ତରଫରୁ କରିବା ଉଚିତ।
0: ତେବେ ମ୍ୟାଡାମ ଆମେ ତ ଆଲୋଚନାକୁ ଜାରି ରଖିବା, ତେବେ ଆମେ ଏଇଠି ଆମ ଶ୍ରୋତା ବନ୍ଧୁ ମାନଙ୍କୁ କହି ରଖିବା, ସେମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀରୁ 103.4 FM ରେ ଆମର କିଷାନବାଣୀ କାର୍ଯ୍ୟକ୍ରମ ଶୁଣିବେ ଏବଂ ତା ସହିତ ଆମକୁ ମତାମତ ମଧ୍ୟ ନିଶ୍ଚିତ ଭାବରେ ଦେବେ। ଏଇ ଯୋଉ ଖରିଫ ଋତୁରେ ଆମେ ଯେତେବେଳେ ଘାସ ପରିଚାଳନା କରିବା, ମାଟି ପରୀକ୍ଷା କରିବାଟା କଣ ନିହାତି ଜରୁରୀ କି?
1: ଘାସ ପରିଚାଳନା ପୂର୍ବରୁ ମାଟି ପରୀକ୍ଷା ନିହାତି ଆବଶ୍ୟକ। ଆମେ ସେଥିରୁ ଜାଣିପାରିବା ମାଟିରେ କେତେ ନାଇଟ୍ରୋଜେନ ଅଛି, କେତେ ଫସ୍ଫରସ ଅଛି, କେତେ ପୋଟାସିୟମ ଅଛି, ସେଇ ଅନୁସାରେ ମଧ୍ୟ ଆମେ ଆମର ନ୍ୟୁଟ୍ରିଏଣ୍ଟ ମ୍ୟାନେଜମେଣ୍ଟ ଭଲ ରୂପେ କରିପାରିବା, ମାନେ ମାଟିର କେତେ ଖାଦ୍ୟସାର କେତେ ଅଛି, ଘାସ କେତେ ନଉଛି, ଆଉ ଆମ ଫସଲ କେତେ ପାଇପାରିବ।
0: ଯାହା ମ୍ୟାଡାମ, ଆପଣ ଆମ କୋଠରକୁ ଆସିଲେ ଆଉ ଏ ସମ୍ପର୍କରେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଅବଗତ କରାଇଲେ, ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ, ନମସ୍କାର।
2: ହେଇଟି ଯବାନା, କେତେ ସୁନ୍ଦର କଥା ସବୁ ଆମେ ଶୁଣିବାକୁ ପାଇଲେ।
3: ନିଶ୍ଚିତ ଭାବରେ ଏଇ ଯୋଉ ଖରିଫ ଫସଲରେ ଘାସ ପରିଚାଳନା ଜାଣିଗଲେ ଯେ କେମିତି ଭାବରେ ଆମେ ପରିଚାଳନା କଲେ ଆମର ଖରିଫ ଫସଲରୁ ଘାସ

0: ବିଲୋପ କରିପାରିବା। ଘାସ ତ ହେଉଛି ସବୁ ଫସଲର ଶତ୍ରୁ, ତେଣୁ ଆମର ଚାଷୀ ଭାଇ ଭଉଣୀମାନେ ଯେମିତି ଆମର ବିଶେଷଜ୍ଞ ମହୋଦୟ ବାଟ ବତେଇଲେ ଯଦି ସେଇ ପଦ୍ଧତିକୁ ଅବଲମ୍ବନ କରନ୍ତି ତାହେଲେ ଘାସ ସମସ୍ୟା ଆଉ କିଛି ରହିବ ନାହିଁ।
1: ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଦେଇ ଏବେ ନବା କଣ ଗୋଟିଏ ସରକାରଙ୍କ ବିଜ୍ଞାପନ।
2: ହଉ।

0: ଚାଷ କରାଉଛି। ନିମାପଡ଼ାଠୁ ଆରମ୍ଭ କରି ପିପିଲି ବ୍ଲକରେ ଅଛନ୍ତି କିଛି, ଉତ୍ତରା ବ୍ଲକରେ କିଛି ଅଛନ୍ତି। ମୁଁ ଆଜ୍ଞା ଧାନ ଏବେ 600ରୁ 700 ଏକର କରିଛି ବିନା ପିଡ଼ିଆରେ, 1000-2000 ଏକର କଭର କରିବି ବୋଲି ବର୍ତ୍ତମାନ ତାଙ୍କୁ ପ୍ରୋତ୍ସାହନ ଦେଇଛି।
1: ଆପଣ ଆମ କୋଠ ଘରକୁ ଆସିଲେ, ଆପଣଙ୍କ ଚାଷ ସମ୍ପର୍କରେ କହିଲେ, ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ, ନମସ୍କାର।
2: ହେଇଟି ସୁଧା ବା, ଇଏ ଭାରି ବଢିଆ ଲାଗିଲା ଆମର ଏ କାର୍ଯ୍ୟକ୍ରମ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ। ଆଉ ଇଏ ଭାଇଙ୍କର ଅନୁଭୂତି ଆମର ଯୋଉ ଭାଇ ଭଉଣୀ ମାନେ ଶୁଣୁଛନ୍ତି ଆଉ ଏଇ ଚାଷ କରିବାକୁ ମନ ବଳଉଛନ୍ତି, ଆ ତାହେଲେ ସେମାନେ ତ ବହୁତ ପ୍ରେରଣା ପାଇଥିବେ ଆଉ, ନା କଣ ଜଗନ୍ନା?
3: ନିଶ୍ଚିତ ଭାବରେ ଭାଇଙ୍କର ଅନୁଭୂତି, ତା ଦେହରୁ ବହୁତ କିଛି ଶିଖିବାକୁ ପାଇଥିବେ ଆମର ଅନ୍ୟ ଚାଷୀ ଭାଇ ଭଉଣୀ ମାନେ।
1: ତେବେ ଆମେ ଭାଇଙ୍କୁ ମଧ୍ୟ ଆମ କୋଠ ଘର ତରଫରୁ ଧନ୍ୟବାଦ ଦେଇଦେବା।
2: ହଉ,
1: ତେବେ ଧନ୍ୟବାଦ ତ ଦେଲେ, ହେଲେ ଜଗନ୍ନା ଏ ରାଜୁଆ ଘଣ୍ଟାକୁ ଟିକେ ନିଘା ଦଉଛ ଟି?
3: ସମୟ ହେଇଗଲା ଘରକୁ ଫେରିବା,
2: ଯିବା ଏଥର ଘରୁ ସମସ୍ତେ ଉଠିବା କାଳେ।
1: ଫେରିବା ପୂର୍ବରୁ ଆମେ ପୁଣି ଥରେ ଆପଣମାନଙ୍କୁ କହି ରଖୁଛୁ ଯେ ଆପଣମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ଯୋଗେ। ତେବେ ଶ୍ରୋତା ବନ୍ଧୁ, ଆପଣମାନେ ଆମକୁ ନିଶ୍ଚିତ ଭାବରେ ମତାମତ ପଠେଇବେ। ଆମର ଠିକଣା ହେଉଛି କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ ହେଉଛି 752001। ତେବେ ଆଜିର କୋଠକରୁ ଆମକୁ ବିଦାୟ ଦିଅନ୍ତୁ। ମୁଁ ସୁଧା ବାପା,
2: ମୁଁ ରାଜୁଆ,
3: ଆଉ ମୁଁ ଜଗନ୍ନା।
2: ନମସ୍କାର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର।
1: ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ କିଷାନବାଣୀ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ ଏବଂ ଉପସ୍ଥାପନା କରିଥିଲେ ସ୍ୱୟଂ ସୁଧା ଦାସ, ରଞ୍ଜନ କୁମାର ମୁଦୁଲି ଏବଂ ପ୍ରକାଶ କୁମାର ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 FM ମାଧ୍ୟମରେ।
2: ୱାଓ, ବାପାଙ୍କୁ ସରପ୍ରାଇଜ୍ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
3: ରହିଯା ବୁଦ୍ଧୁ।
2: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ। ସ୍କାମର୍ସ ପର୍ସନାଲ ଡିଟେଲ୍ସର ଭୁଲ ୟୁଜ୍ କରିପାରନ୍ତି। ଓ,
3: ତୁ ବୁଝିଗଲୁ ନା? ରିଲାକ୍ସ।
2: କିନ୍ତୁ କାର୍ ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ। RBI କହେ ସ୍ମାର୍ଟ ବନ, କୁଲ ରୁହ।
3: ଜେଜେ, ଏଇଟା କୋଉ ପ୍ଲାଣ୍ଟ?
4: ଟାଞ୍ଜେରିନ, ବହୁତ ମିଠା, ଭାଙ୍ଗିବନି ହେଲା। ଫ୍ରି ଫରେନ୍ ଟ୍ରିପ୍, କ୍ଲିକ୍ ଅନ୍ ଦ ଲିଙ୍କ୍, ଏବେ କରୁଛି।
3: ଜେଜେ ରୁହ, ଲିଙ୍କରେ କ୍ଲିକ୍ କର ନାହିଁ।
4: କାହିଁକି?
3: ଏଇଟା SMS ସ୍କାମ, କ୍ଲିକ୍ କରିବ ତ ତୁମର ବ୍ୟାଙ୍କ ଡିଟେଲ୍ସ ହେବ ଚୋରି।
4: ଓହ, ଥ୍ୟାଙ୍କ୍ସ ଗପୁ, ବଞ୍ଚେଇ ଦେଲୁ। ଏଇ ନେ ତୋର ବୁଦ୍ଧିମତାର ଫଳ।
2: RBI କହେ ସ୍ମାର୍ଟ ବନ, କୁଲ ରୁହ।
1: ଶ୍ରୋତାବନ୍ଧୁ, ଏବେ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ତେବେ ଶୁଣନ୍ତୁ କଭି ଖୁସି କଭି ଗମ୍ କଥାଚିତ୍ରରୁ। ସମବେତ କଣ୍ଠରେ ସଜିଛନ୍ତି ଅଲକା ୟାଗ୍ନିକ, ସୁନିଧି ଚୌହାନ, ଉଦିତ ନାରାୟଣ ଏବଂ ସୁଦେଶ ଭୋସଲେ। ଗୀତଟିକୁ ରଚନା କରିଛନ୍ତି ଗୀତିକାର ସମୀର ଏବଂ ସଙ୍ଗୀତରେ ସଜିଛନ୍ତି ଆଦେଶ ଶ୍ରୀବାସ୍ତବ।

ଶ୍ରୋତାବନ୍ଧୁ ଶୁଣୁଥିଲେ ମିଲେଙ୍ଗେ ମିଲେଙ୍ଗେ କଥାଚିତ୍ରରୁ ସୋନୁ ନିଗମ ଏବଂ ଅଲକା ୟାଗ୍ନିକଙ୍କ କଣ୍ଠରେ। ପରବର୍ତ୍ତୀ କଥାଚିତ୍ର ଗୀତଟି ଶୁଣନ୍ତୁ ଲକ୍ କଥାଚିତ୍ରରୁ। କଣ୍ଠଶିଳ୍ପୀ ରହିଛନ୍ତି ସଲିମ ମର୍ଚାଣ୍ଟ।

ବନ୍ଧୁ ଶୁଣୁଥିଲେ ଶେଷ ହିନ୍ଦୀ କଥା ଚିତ୍ର ଗୀତଟି କୟାମତରୁ। ଯୁଗଳ କଣ୍ଠରେ ସଜେଇଥିଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ଦର୍ପଣ ଶୁଣିପାରିବେ, ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

0: ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସୋମନାଥ ମନ୍ଦିର ଗସ୍ତରେ ଯିବେ। ପବିତ୍ର ସୋମନାଥ ମନ୍ଦିର ଏହାର ଆଧୁନିକ ଯାତ୍ରାର 75 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି, ଯାହା ଏକ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକତା ଓ ସ୍ଥାୟୀ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇଛି। ସୋମନାଥ ଅମୃତ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗଦାନ ସହିତ ସୋମନାଥ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ତାଙ୍କ ନେତୃତ୍ୱରେ ମନ୍ଦିରଟି ଏକ ସ୍ୱର୍ଣ୍ଣିମ ଯୁଗରେ ପ୍ରବେଶ କରିଛି। ଧାର୍ମିକ ମହତ୍ୱ ସହିତ ସୋମନାଥ ପରିବେଶ ସୁରକ୍ଷାରେ ମଧ୍ୟ ଏକ ଅଗ୍ରଣୀ ପଦକ୍ଷେପ ନେଇଛି ଏବଂ ଭାରତର ପ୍ରଥମ ନେଟ୍ ଜିରୋ ମନ୍ଦିର ହେବାକୁ ଲକ୍ଷ୍ୟ ରଖିଛି।
1: କଲ୍ ସୋମନାଥ ମନ୍ଦିର କେ ପୁନର୍ନିର୍ମାଣ କେ 75 ବର୍ଷୋ କା ଉତ୍ସବ ମନାୟା ଜାଏଗା। ଆତ୍ମନିର୍ଭର ଭାରତ କେ ଲିଏ, ବିକଶିତ ଭାରତ କେ ଲିଏ ଐସେ ଐତିହାସିକ ଅବସର ହମେଁ ନଈ ଉର୍ଜା ସେ ଭରତେ ହୈ।
0: ମିଶନ ଲାଇଫ୍ ପରିକଳ୍ପନା ଅନୁସାରେ ମନ୍ଦିରର ପୁଷ୍ପ ଅବଶିଷ୍ଟକୁ କମ୍ପୋଷ୍ଟରେ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟକୁ ପେଭର ବ୍ଲକରେ ପରିଣତ କରି ସ୍ଥାୟିତ୍ୱରେ ନୂତନ ମାନଦଣ୍ଡ ସୃଷ୍ଟି କରୁଛି। ଏହା ସହିତ ଆଧୁନିକ ଶୋଧନ ପ୍ରଣାଳୀ, ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ଓ ମିୟାୱାକି ଜଙ୍ଗଲ ମାଧ୍ୟମରେ ଟ୍ରଷ୍ଟ ଶୀଘ୍ର ନେଟ୍ ଜିରୋ କାର୍ବନ ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଡିଜିଟାଲ୍ ପ୍ରୟାସ ମାଧ୍ୟମରେ ବିଶ୍ୱବ୍ୟାପୀ ଶ୍ରଦ୍ଧାଳୁମାନେ ଏବେ ଅନ୍ଲାଇନ୍ରେ ପୂଜା ବୁକିଂ କରିବା ସହ ପ୍ରସାଦ ପାଇପାରୁଛନ୍ତି, ଯାହା ପ୍ରାଚୀନ ପରମ୍ପରାକୁ ଆଧୁନିକ ପ୍ରଯୁକ୍ତି ସହିତ ସଫଳ ଭାବରେ।

ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନ୍ ଓ ଅନ୍ତର୍ଜାତୀୟ ବିମାନବନ୍ଦର ସହିତ ଉନ୍ନତ ଯାତାୟାତ ବ୍ୟବସ୍ଥାର ସହଯୋଗରେ ପ୍ରତିବର୍ଷ 97 ଲକ୍ଷରୁ ଅଧିକ ଭକ୍ତ ସୋମନାଥ ମନ୍ଦିର ଦର୍ଶନ କରୁଛନ୍ତି। ଆରବ ସାଗରର ତଟରେ ଗୁଜରାଟର ପ୍ରଭାସପଟ୍ଟଣରେ ଅବସ୍ଥିତ ସୋମନାଥ ମନ୍ଦିର କେବଳ ଏକ ଧାର୍ମିକ ପୀଠ ନୁହେଁ, ଏହା ଭାରତର ଶାଶ୍ୱତ ସଂସ୍କୃତି, ଅତୁଟ ଆସ୍ଥା ଓ ପୁନରୁତ୍ଥାନର ଅମର ପ୍ରତୀକ। ଅନେକ ଆକ୍ରମଣ, ବିନାଶ ଓ ପୁନଃନିର୍ମାଣର ଇତିହାସକୁ ନେଇ ସୋମନାଥ ଆଜି ମଧ୍ୟ ଭକ୍ତି, ସାହସ ଓ ଜାତୀୟ ଗର୍ବର ଜ୍ୱଳନ୍ତ ଦୀପଶିଖା ହୋଇ ରହିଛି।

ପୁରାଣ ଅନୁସାରେ ସୋମନାଥ ହେଉଛି ଭଗବାନ ଶିବଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ପ୍ରଥମ। ପୁରାଣ ଅନୁଯାୟୀ ଚନ୍ଦ୍ରଦେବ ବା ସୋମ ଦକ୍ଷ ପ୍ରଜାପତିଙ୍କ ଶାପରେ ତାଙ୍କର କାନ୍ତି ହରାଇଥିଲେ। ମୁକ୍ତି ପାଇବା ପାଇଁ ସେ ପ୍ରଭାସ କ୍ଷେତ୍ରରେ ଭଗବାନ ଶିବଙ୍କ କଠୋର ତପସ୍ୟା କରିଥିଲେ। ଭଗବାନ ଶିବ ତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ତାଙ୍କୁ ଶାପମୁକ୍ତ କରିଥିଲେ।

0: ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 103.4 FM କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ।
1: ଜେଜେ ଏଇଟା କୋଉ ପ୍ଲାଣ୍ଟ?
2: ଟାଞ୍ଜେରିନ, ବହୁତ ମିଠା, ଭାଙ୍ଗିବନି ହେଲା। ଫ୍ରି ଫରେନ୍ ଟ୍ରିପ୍ କ୍ଲିକ୍ ଅନ୍ ଦ ଲିଙ୍କ୍ ଏବେ କରୁଛି।
1: ଜେଜେ ରୁହ।

0: ଶ୍ରୋତାବନ୍ଧୁ ନମସ୍କାର। ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମର ଆଉ ଏକ ନୂଆ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଉପସ୍ଥାପନାରେ ମୁଁ ରାଜଶ୍ରୀ ସାହୁ। ଶ୍ରୋତାବନ୍ଧୁ, ଆଦର୍ଶ ଦମ୍ପତିମାନଙ୍କୁ ନେଇ ଆମର ଏହି କାର୍ଯ୍ୟକ୍ରମ, ଯେଉଁଥିରେ ଆମେ ପ୍ରତ୍ୟେକ ଅଧ୍ୟାୟରେ ଭେଟିଥାଉ କିଛି ଆଦର୍ଶ ଦମ୍ପତିଙ୍କୁ ଏବଂ ତାଙ୍କଠାରୁ ପଚାରି ବୁଝିଥାଉ ସେମାନଙ୍କର ଆଦର୍ଶ ଦାମ୍ପତ୍ୟ ଜୀବନର ବାର୍ତ୍ତା ସମ୍ପର୍କରେ। ଆଜିର କାର୍ଯ୍ୟକ୍ରମରେ ମଧ୍ୟ ଆମ ଗହଣରେ ଅଛନ୍ତି ସେଭଳି ସ୍ୱତନ୍ତ୍ର ଅତିଥି। କେବଳ ଯେ ସ୍ୱାମୀ ସ୍ତ୍ରୀ ଭାବେ ତାଙ୍କର ଦାମ୍ପତ୍ୟ ଜୀବନ ସଫଳ ତାହା କହିଲେ ଅତ୍ୟୁକ୍ତି ହେବ, କାହିଁକି ନା ସେମାନେ ସଫଳ ଦମ୍ପତି ହେବା ସହିତ ସଫଳ ଅଭିଭାବକ ମଧ୍ୟ ହୋଇପାରିଛନ୍ତି। ସେ ହେଉଛନ୍ତି ସର୍ବଭାରତୀୟ ସ୍ତରରେ CBSE ଟପର ହୋଇଥିବା ବା 100% ନମ୍ବର ରଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଥିବା ଟିନା ରଥଙ୍କର ପିତାମାତା। ସେ ହେଉଛନ୍ତି ଶ୍ରୀଯୁକ୍ତ ସମୀର କୁମାର ରଥ ଏବଂ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ରେଣୁ ଦାସ, ଉଭୟ ପେଶାରେ ଯନ୍ତ୍ରୀ। ପିଲାଟିକୁ ବଢ଼ାଇବାରେ ତାଙ୍କର ନିଆରା ଶୈଳୀ ତାଙ୍କ ପିଲାକୁ ଆଜି ସଫଳ କରିପାରିଛି। ତେବେ ଚାଲନ୍ତୁ ତାଙ୍କୁ ଭେଟିବା ଏବଂ ତାଙ୍କଠାରୁ ତାଙ୍କର ଦାମ୍ପତ୍ୟ ଜୀବନର ସୁଖଦୁଃଖ ଅନୁଭୂତି ପଚାରି ବୁଝିବା ସହିତ ଜଣେ ଅଭିଭାବକ ଭାବରେ ତାଙ୍କର ଭୂମିକା କ'ଣ ରହିଥିଲା ଏବଂ ସେ କିଭଳି ଭାବରେ ନିଜର ଦାୟିତ୍ୱ ସମ୍ପାଦନ କରୁଥିଲେ ସେ ସମ୍ପର୍କରେ ତାଙ୍କଠାରୁ ସବିଶେଷ ବାର୍ତ୍ତା ଗ୍ରହଣ କରିବା। ତେବେ ଶ୍ରୋତାବନ୍ଧୁ, ଆଉ ବିଳମ୍ବ କରିବାନି, ଚାଲନ୍ତୁ ସେମାନଙ୍କୁ ଭେଟିବା, ସେମାନଙ୍କ ସହିତ କଥା ହୋଇ ତାଙ୍କ ବିଷୟରେ ଅଧିକ କଥା ଜାଣିବା। ମ୍ୟାଡାମ୍, ସାର୍, ନମସ୍କାର। ଆମର ଆକାଶବାଣୀ ପୁରୀ ପରିସରକୁ ଆପଣଙ୍କୁ ସ୍ୱାଗତ।
1: ନମସ୍କାର ମ୍ୟାଡାମ୍।
2: ନମସ୍କାର।
0: ମାନେ ଆପଣଙ୍କର ଯେମିତି ମୁଁ ପରିଚୟ ଦେଲି, ସାର୍ଙ୍କ ନାଁ ସମୀର କୁମାର ରଥ, ଆପଣଙ୍କ ନାଁ ରେଣୁ ଦାସ, ଉଭୟ ପେଶାରେ IT ଯନ୍ତ୍ରୀ, ଏହା ଆପଣଙ୍କର ପରିଚୟ ଥିଲା। ଏବେ ଏହି ପରିଚୟ ସହିତ ଆଉ ଗୋଟେ ପରିଚୟ ଯୋଡ଼ି ହେଇଯାଇଛି, ଆପଣଙ୍କର ଝିଅ CBSE ଟପର, ଯେଉଁଟାକି ଗୋଟେ ଆଶ୍ଚର୍ଯ୍ୟ କଲା ଭଳିଆ ନମ୍ବର, 100% ନମ୍ବର ରଖିଥିଲେ। ଏବେ ଆପଣ ଟିନା ରଥର ବାପା ମା ଭାବେ ବି ପରିଚୟ, କେଉଁଟା ପରିଚୟଟା ବେଶୀ ଖୁସି ଲାଗୁଛି ଶୁଣିବା ପାଇଁ?
2: ତିନା ରଥର ବାପା ମା ହିସାବରେ ପରିଚୟଟା ବହୁତ ଖୁସି ଲାଗୁଛି, ଆମ ଗର୍ବ ଗୌରବ ଆଣିଦେଲା, ସେଇଠି ବହୁତ ଖୁସି ଲାଗୁଛି।
0: ତେବେ ଉଭୟ ପେଶାରେ ଯନ୍ତ୍ରୀ, କେତେ ବର୍ଷର ଦାମ୍ପତ୍ୟ ଜୀବନ, କେତେ ବର୍ଷର ଚାକିରିର ଜୀବନ?
2: ଦାମ୍ପତ୍ୟ ଜୀବନ ଆମର ଏବେ 16 ପୁରୀକି 17 ଚାଲୁଛି, ଚାକିରି ମୋର ଅଲମୋଷ୍ଟ 22 ହେଇଗଲାଣି।
0: ଆଚ୍ଛା,
1: ମୋର ବି ସେ 25 ପରେ ଯାଇ ଚାକିରି ହେବଣି।
0: ଆଚ୍ଛା ସାର୍, ଆପଣ ପୁରୀର, ପୁରୀରେ ଆପଣଙ୍କର ଘର, ପୁରୀରେ କେଉଁଠି, ଆପଣଙ୍କ ବିଷୟରେ ଟିକେ କୁହନ୍ତୁ କ'ଣ?
1: ମୁଁ ସମୀର କୁମାର, ତ ମୋ ଘରଟା ହେଉଛି ଲୋକନାଥ ମନ୍ଦିର ପାଖରେ। ଏମିତି ତ ଆମେ ପିଲାକୁ ବଢ଼େଇଛୁ, ଯେଉଁଫଳରେ କି ପାଠ ପ୍ରତି ତାର ବହୁତ ଇଣ୍ଟରେଷ୍ଟ ଥିଲା ସେ ପିଲାଟି ଦିନରୁ ଭଲ ପଢ଼ି ଆସେ, ତାର ପ୍ରାୟ ସବୁ ପରୀକ୍ଷାରେ ସେ ପ୍ରାୟ 95-97 ଅଧିକା ରଖି ଆସେ। ଯେତେବେଳେ କି ସେ 10th କ୍ଲାସ୍କୁ ପାଖେଇ ଆସିଲା, ସେହି ସମୟରେ ସେ ପ୍ରାୟ 99 ସହିତ ଟଚ୍ କଲା, 99 ପରେ ବି ସେ ଗଲା, 99% ପରେ ବି ସେ ଗଲା।
0: ତେବେ ସମସ୍ତେ ଚାହାନ୍ତି ଆମ ପିଲା ଆଗକୁ ବଢ଼ୁ, ଆମ ପିଲା ନାଁ ରଖୁ, ଏସ ମଧ୍ୟ ଆପଣଙ୍କର ଥିବ ନିଶ୍ଚିନ୍ତ ରୂପେ, ବାପା ମା ଭାବେ ଏଇଟା ତ ସ୍ୱାଭାବିକ ରହିଥାଏ। ତେବେ ଏଥିପାଇଁ ଆପଣଙ୍କର ପ୍ରସ୍ତୁତି କ'ଣ ଥିଲା? ସିଏ ତ ଛୁଆ ଭାବରେ ସିଏ ତାର ଥିଲା, ସେ ପାଠ ପଢ଼ୁଥିଲା, ବାପା ମା ଭାବେ ଆପଣଙ୍କର ଭୂମିକା କ'ଣ ଥିଲା?
2: ଆକ୍ଚୁଆଲି ପିଲାଦିନୁ ହିଁ ମୁଁ ସେମାନଙ୍କୁ ସବୁବେଳେ ଭଗବତ କୃପାରେ ଯାଉ ବୋଲି ସବୁବେଳେ ଆମକୁ ଗାଇଡ଼ କରେ। ସେମାନେ ସେବେ ବି ସେମାନେ ସକାଳୁ ଉଠିଲେ ଫାଷ୍ଟରେ ଗାଧୋଇବା, ଫାଷ୍ଟରେ ମହାପ୍ରଭୁଙ୍କୁ ଜଗନ୍ନାଥ, ଆମ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିବେ, ଭଗବତ ଗୀତା ପଢ଼ିବେ, ସେଇ ଲାଇନ୍ରେ ତାଙ୍କୁ ମୁଁ ସବୁବେଳେ ପ୍ରୋତ୍ସାହନ କରେ। ପାଠ ତ ସମସ୍ତେ ପଢ଼ିବେ, କିନ୍ତୁ ଭଗବତ କୃପା ବି ରହିବା ଦରକାର। ସେଥିରେ ରହିଲେ ଆମେ କିଛି ବି ଆମର ଯଦି ମାଇଣ୍ଡ ଏପଟ ସେପଟ ହେଲା, ମାନେ ଅନ୍ୟ ଦିଗ ଆଡ଼ୁ ଗଲେ ପୁଣି

0: ତମେ କଣ୍ଟ୍ରୋଲ କରିପାରିବା ଭଗବତ ଗୀତା ପଢ଼ିଲେ ଶ୍ଳୋକ ପଢ଼ିକି ତାର ଶ୍ଳୋକରେ ମନକୁ, ତ ସେଇ ପିଲାମାନେ ମଧ୍ୟ ସେମାନେ ବହୁତ ଏବେ ପର୍ଯ୍ୟନ୍ତ ସବୁବେଳେ ଆସିଲେ ସେମାନେ ପଢ଼ନ୍ତି ଭଗବତ ଗୀତା, ସେଇ ଗୋଟେ ତାଙ୍କୁ ମୁଁ ତାଙ୍କୁ ଫୋକସ୍ କରାଏ ସେ ଭଗବତ ଗୀତା ସବୁବେଳେ ପଢ଼ିବା ପାଇଁ ବୋଲି। ଆଉ ଗୋଟେ ତାଙ୍କର ନିଜର ନିଷ୍ଠା, ନିଜର ପ୍ଲାନିଂ, ସିଏ ପିଲାଦିନ ହିଁ ସବୁବେଳେ ଯେମିତି ସାର୍ କହିଲେ ସିଏ ତାର ପ୍ଲାନିଂ ଥାଏ ସବୁବେଳେ, କେତେବେଳେ କେଉଁଟା କରିବି ପଢ଼ିବି। ଆଜିକାଲିର ଯେଉଁ ଇଣ୍ଟରନେଟ୍ ଯୁଗରେ ମଧ୍ୟ ସେ କେବେ ବି ତାର କିଛି ସୋସିଆଲ ଆକାଉଣ୍ଟ ନାହିଁ, ସେ ସେଥିରେ ଭାସିଯାଏନି, ଗେମିଂ ଫେମିଂ ସେଥିରେ ମୋ ତାର ଏତେ ଏତେ ଇଣ୍ଟରେଷ୍ଟ ନାହିଁ। ସେ ସବୁବେଳେ ଇଣ୍ଟରନେଟ୍କୁ ପଜିଟିଭ୍ ୱେରେ କେମିତି ୟୁଜ୍ କରିବ ସେଇଟା ହିଁ ସେ ସବୁବେଳେ ଶିଖେ। ସେ ଆମକୁ ପଚାରେ ମଧ୍ୟ ମାନେ କେମିତି ମୁଁ ୟୁଜ୍ କରିବି ମା, ଆମେ ସେଇ ହିସାବରେ ତାକୁ ଗାଇଡ୍ କରୁ। ଯେହେତୁ ଆମେ ଦୁଇ ଜଣ ଯାକ ସଫ୍ଟୱେର୍ ଇଞ୍ଜିନିୟର, ତ ଆମକୁ ବି ଜଣା ଅଛି କେଉଁ ଲାଇନ୍ରେ ଗଲେ କେମିତି ସିଏ ଠିକ୍ ଠିକ୍ ବାଟରେ ଯିବ, ତ ସେଇପ୍ରତି ଆମେ ଧ୍ୟାନ ରଖୁଥିଲୁ।
1: ବଡ଼ କଥାଟା କ'ଣ ହେଇଛି ଏଇଠି, ଯେହେତୁ ଆମେ ପ୍ୟାରେଣ୍ଟ ହିସାବରେ ଲିବରାଲ ପ୍ୟାରେଣ୍ଟ ଜେନେରାଲି କ'ଣ କରନ୍ତି, ପିଲାଟା ଯଦି ପାଠ ନ ପଢ଼େ, ପିଲାଟା ଯଦି ଆଜି ଗୋଟେ ଦିନ ପାଠ ନ ପଢ଼େ ବା କାଲି ଗୋଟେ ଦିନ ପାଠ ନ ପଢ଼େ, ତା ଉପରେ ପ୍ୟାରେଣ୍ଟସ୍ ଟିକେ ଫ୍ରଷ୍ଟ୍ରେଟ୍ ହେଇଯାଆନ୍ତି, ତାକୁ ଟିକେ ଛିଡ଼ନ୍ତି ତା ଉପରେ, ପିଲାଟା କାହିଁକି ପାଠ ପଢ଼ୁନୁ କ'ଣନୁ, ଏଇ ଜିନିଷଟା ପ୍ୟାରେଣ୍ଟିଂରେ ଟିକେ ପ୍ରୋବ୍ଲେମ୍ ଆସେ। ଭବିଷ୍ୟତରେ ପିଲାଟା ରିଜିଡ୍ ହେଇଯାଏ ଆଣ୍ଡ ପ୍ୟାରେଣ୍ଟସ୍ ତା ଉପରେ କଣ୍ଟିନ୍ୟୁ ଏଇ ଯେଉଁ ହେବିଟ୍ ହେଇଯାଏ, ପିଲାଟା ଟିକେ ପଥଭ୍ରଷ୍ଟ ହେଇଯାଏ, ଟିକେ ରିଜିଡ୍ ହେଇଯାଏ, ବାପାମାଙ୍କ ପ୍ରତି ସେ ଡର ରହେ, ଡର ବଳରେ ସିଏ ଜିନିଷଟା ଖୋଲା ଖୋଲାଖୋଲି କହିପାରୁନି ତା ପ୍ରାଇଭେଟ୍ ଲାଇଫ୍ରେ କ'ଣ ହେଉଛି, ଆଉ ତା'ର ପଢ଼ା ଉପରେ ମଧ୍ୟ ତା ଇମ୍ପାକ୍ଟ ପଡ଼େ। ଯେତେବେଳେ ପଢ଼ିବ ସେସବୁ ଆସେ, ମୋତେ କାଲି ବାପା ଏଇ କଥା କହିଥିଲେ, କାଲି ମୋତେ ମା' ମୋତେ ଏଇ ଏମିତି ଗାଳି ଦେଇଥିଲେ, ତ ଆମେ ସେଇ ଜିନିଷଟାରୁ ଦୂରରେ ରହିଲୁ, ଆମେ କେବେ ବି ତାକୁ କହିବୁନି। ସେ ଗୋଟେ ଦିନ ଦେଖ ବସିଲା ପଢ଼ିଲା ଷ୍ଟୋରି ବୁକ୍ଟେ ପଢ଼ିଲା, ଆମେ ତ କେବେ ବି କହିନୁ ଯେ ତୁ ଷ୍ଟୋରି ବୁକ୍ଟା କାହିଁକି ପଢୁଛୁ, ସମୟଟା ନଷ୍ଟ କରୁଛୁ, କାହିଁକି ତୁ ବହି ପଢ଼ୁନୁ। ତ ଆମ ଗୋଟେ ଷ୍ଟେଜ୍ରେ କ'ଣ ହୁଏ କି, ପିଲାବେଳୁ ଯେତେବେଳେ ପ୍ୟାରେଣ୍ଟସ୍ ତାଙ୍କରି ଚିଲଡ୍ରେନ୍ ପ୍ରତି, ତାଙ୍କର ପୁଅ ଝିଅ ପ୍ରତି ଫ୍ରେଣ୍ଡଲି ବିହେଭିଅର୍ରେ ନେଇକି ବଢ଼ାନ୍ତି, ସେ ପିଲାଟା ସବୁବେଳେ ଚାହେଁକି ମୁଁ ଯାହା ବି କରିଦିଏ ସେ କିଛି ଆଉ ସିକ୍ରେଟ୍ ରଖେନି, ସବୁ ଡିସ୍କ୍ଲୋଜ୍ କରିଦିଏ, ଯେହେତୁ ଫ୍ରେଣ୍ଡଲି ଆଟମସ୍ଫିୟରଟା କ୍ରିଏଟ୍ ହେଇଯାଇଛି ଘରେ।
2: ଏଇଠି ଗୋଟେ ସବୁଠାରୁ ବଡ଼ ବାର୍ତ୍ତା ହେଲା, ଆପଣ ଫ୍ରେଣ୍ଡଲି ଥିଲେ,
1: ଆଜ୍ଞା,
2: ତାପରେ ଚାପଟା ନଥିଲା ଯେ ତୁ କରେ, ତାକୁ ଶିକ୍ଷା ଦଉଥିଲେ ଯେ ତତେ କରିବା ଆବଶ୍ୟକ, କିନ୍ତୁ ଚାପ ପକଉ ନଥିଲେ,
1: ନା ଚାପ ନୁହଁ,
2: ସେଇ ଚାପ ବିନା ଚାପ ମୁକ୍ତଟା ହିଁ ଗୋଟେ ଗୋଟେ ତାର ପରଫର୍ମାନ୍ସର ରିଫ୍ଲେକ୍ଟ କରିପାରିଲା।
0: ସେଟେନ୍ ଏଜ୍ ପରେ ଆପଣ ଜାଣନ୍ତି ଟିନେଜ୍ରେ ପିଲାମାନେ ପଥଭ୍ରଷ୍ଟ ହେଇଯାଆନ୍ତି, ସେଟେନ୍ ଏଜ୍ ପରେ ଯେମିତି ସାର୍ କହିଲେ ପିଲାମାନେ ଫ୍ରେଣ୍ଡଲି ରଖିବେ ସବୁବେଳେ, ତାଙ୍କୁ ଏତିକି ଏମିତି କହିବେ ଯେ ଏମିତି ଭାବରେ ପାଳନ କରିବେ, ସେମାନେ ଡରିବେନି କେବେ କେଉଁ କଥା କହିବେ ନା, କାଳେ ମୁଁ ଏ କଥାଟା କହିଲେ ମୋତେ ମାମା ପାପା ଗାଳି କରିବେ କି ରାଗିଯିବେ କି ମୋ ଉପରେ, ସେଇ ପ୍ରକାର ଆପଣ ଏନ୍ଭାୟରମେଣ୍ଟ ଆଣିବାକୁ ହିଁ ଚେଷ୍ଟା କରିବେନି, ସବୁବେଳେ ତାଙ୍କ ସହିତ ସାଙ୍ଗ ହିଁ ହେଇକି ରହିବେ। ତ ମୋ ଝିଅ ଯେମିତି ସେ ସବୁବେଳେ ସ୍କୁଲ ଯିବ, ସ୍କୁଲରୁ ଆସିଲା ପରେ ଡେରେ ଏଭ୍ରି ୱାନ୍ ଆୱାର୍ କ'ଣ ହେଲା ସବୁ ମୋତେ ଡିସ୍କ୍ଲୋଜ୍ କରିବ, ଆମେ ଚାରିଜଣ ଯାକ ବସିବୁ, ମୋର ସାନ ଝିଅ ବି ଅଛି, ଚାରିଜଣ ଯାକ ବସିବୁ, ସେ ଦିନ ଯାକ କ'ଣ ହେଲା ସବୁ ଡିସ୍କସନ୍ କରିବୁ। ତ ସେମିତିରେ ତାପରେ ସେ ଯଦି କ'ଣ ବି ଭୁଲ, ପିଲାମାନେ ଭୁଲ ବି ହେଇପାରେ, କିନ୍ତୁ ଭୁଲ ହେଲେ ଆପଣ ତାକୁ ଗାଳି ନ କରିକି ତାକୁ ନ କରିକି ତାକୁ ଦେବେ, ହଁ ଠିକ୍ ଅଛି ଏଇଟା ହେଇଗଲା କିଛି ଚିନ୍ତା ନାହିଁ, କିନ୍ତୁ ଏଇଟା ଏମିତି ଏମିତି ମାମା
1: ରାଇଟ୍ ୱେ ଏଇଟା
0: କ'ଣ, ଏଇଟା କ'ଣ ଏମିତି,
1: କୋଉ ହିସାବରେ
0: ସେ ଡରିବନି ନେକ୍ସଟ ଟାଇମ୍ କ'ଣ ଭୁଲ କଲେ କି କ'ଣ ଖରାପ ରାସ୍ତା ଯିବ ଚାହିଁବ, ସେ କ୍ଲିଅରଲି ଆପଣଙ୍କୁ କହିପାରିବ ଯେ ଏଇଟା ଏଇଟା ମୁଁ ଏମିତି ଯାଉଛି, ଏଇଟା ଠିକ୍ କି ଭୁଲ।
1: ସବୁ ସବୁ ପିଲା
0: ସେଇ ହିସାବରେ ଆପଣ ସେତିକି ପିଲାମାନଙ୍କୁ ନିଜ ନିଜ ନିଜ ଆଡ଼ୁ ସେତିକି ଆସ୍ୟୁରାନ୍ସ ଦେବାର ଅଛି ଯେ ନାଇଁ ମାମା ତୁ କ'ଣ କଲେ ବି ସବୁବେଳେ ତୋ ସାଥିରେ ଆମେ ଅଛୁ, ତୁ କେବେ ଡରିବୁନି,
1: ଯେହେତୁ
0: କେବେ ବି କିଛି ଭୁଲ ରାସ୍ତାକୁ ଯିବନି।
1: ଆଜ୍ଞା, ଯେହେତୁ ପିଲାଙ୍କ ମାଇଣ୍ଡ ମେଚ୍ୟୁର ହେଇନଥାଏ, ଥରେ ଥରେ ସେମାନେ କ'ଣ ହୁଅନ୍ତି କି ଅନମେଚ୍ୟୁର୍ଡ ମାଇଣ୍ଡ ଲାଗି ଏପଟେ ସେପଟେ ହେଇଯାଆନ୍ତି, ଯଦି ସେ ଆସିକି ଠିକ୍ ଟାଇମ୍ରେ ଆମେ ଡିସ୍କ୍ଲୋଜ୍ କରିଦିଅନ୍ତି, ଆମେ ତାକୁ ଯେହେତୁ ଆମେ ଏକ୍ସପିରିଏନ୍ସ ଲୋକ ଦୁନିଆ ଦେଖିକି ଆସୁଛୁ, ତାକୁ ଆମେ ଗାଇଡ୍ କରିଦେବୁ ଏଇଟା ଏମିତି ଜିନିଷ କଲେ ଭଲ, ଏମିତି ଜିନିଷ କଲେ ଖରାପ। ଏଭ୍ରି ନାଇଟ୍ ବିଫୋର୍ ଗୋଇଂ ଟୁ ବେଡ୍, ବେଡ୍କୁ ଯିବା ପୂର୍ବରୁ ଆମେ ବସୁ, ଖେଳୁ, କଥାବାର୍ତ୍ତା ହଉ, ଆପଣଙ୍କର ଲୁଡ଼ୋ ହଉ ବା ତାସ ହଉ, ଆମେ ବସି କଥାବାର୍ତ୍ତା ହଉ, ସେ ଟାଇମ୍ରେ ବହୁତ ହେଲ୍ଦି ଡିସ୍କସନ୍ ହୁଏ, ଦିନରେ ସ୍କୁଲରେ କ'ଣ ହେଲା, କେଉଁ ଟିଚର୍ କ'ଣ କେମିତି ରେସ୍ପଣ୍ଡ କଲେ, କେଉଁ ଟିଚର୍ କେମିତି ପ୍ରକାର, କେଉଁ ଝିଅ କେଉଁ ଷ୍ଟୁଡେଣ୍ଟ କେମିତି କ'ଣ ବିହେଭିଅର୍ କଲା, ଏଇସବୁ ଜିନିଷ ଯାକ କଥା ହଉ, ତୋର ଆପ୍ରୋଚ୍ କ'ଣ ରହିବ, ଯଦି ଏମିତି ସିଚୁଏସନ୍ ଆସେ ତ ଆପ୍ରୋଚ୍ କ'ଣ ରହିବ।
2: ଏଇଟା ଗୋଟେ ହାପି ଫ୍ୟାମିଲିର ଲକ୍ଷଣ ଯେଉଁଟା ଆମେ କହିପାରିବା, ଯେଉଁଟା ବର୍ତ୍ତମାନ ସମୟରେ ହୁଏତ ଦେଖାଯାଉନି, ବହୁତ ଲୋକ ନିଜ ପ୍ୟାରେଣ୍ଟସ୍ ନିଜ କାମରେ ବ୍ୟସ୍ତ ଅଛୁ, ଆଉ ତା ଭିତରେ କିଏ କାହା ସହିତ ମାନେ ସମସ୍ତେ ଜୀବନ ବଞ୍ଚୁଛନ୍ତି, କିନ୍ତୁ କିଏ କାହା ସହିତ ସଂଯୋଗ ନୁହଁ, କାହା ଲାଇଫ୍ରେ କ'ଣ ବିତୁଛି କେହି ଜାଣୁନାହାନ୍ତି।
1: ଆଜ୍ଞା ଶୁଣନ୍ତୁ, ସରି ଫର ମୁଁ ଆପଣଙ୍କୁ ଇଣ୍ଟରପ୍ଟ କଲି, ଦେଖନ୍ତୁ ଆମ ଚାକିରି ଏମିତିକା ଚାକିରି, ଗଭର୍ଣ୍ଣମେଣ୍ଟ ଜବ୍ ଠୁ ଆମ ଜବ୍ଟା ଟିକେ ପେଥିଟିକ୍ ରହେ, କାହିଁକି ଗଭର୍ଣ୍ଣମେଣ୍ଟ ଜବ୍ଟା ଆପଣଙ୍କର 10 ରୁ 5 ଏମିତି ଡ୍ୟୁଟି ଜିନିଷ ଆସିଲେ ସେଇ ଇଲେକ୍ସନ୍ ଟାଇମ୍ ବା ଯାହା ବି ଆସିଲେ ସେ ଟିକେ ଏକ୍ସଟେଣ୍ଡ ହୁଏ, ସେଇ ଗୋଟେ କଥା, ଏକ୍ସେପ୍ସନାଲି ସେମିତି ଜିନିଷ ହୁଏ, କିନ୍ତୁ ଆମର ରେଗୁଲାର ଇଭେନ୍ ଆମର ସକାଳୁ ଆମେ 10ଟାକୁ ସିଷ୍ଟମ୍ ଅନ୍ କଲୁ, ରାତି 10 11 ସେଇଥିରେ ବି

0: 10-11 ପର୍ଯ୍ୟନ୍ତ କାମ ଚାଲେ, ସେଇଥିରେ ବି ଆମେ ଶୋଇବା ପୂର୍ବରୁ ଅଧଘଣ୍ଟା ଟାଇମ୍ଟେ ବାହାର କରୁ, ବସୁ, କଥାବାର୍ତ୍ତା ହଉ, ହେଲ୍ଦି ଡିସ୍କସନ୍ ହଉ, ତାପରେ ଆମେ ବେଡ୍କୁ ଯାଉ। ଏଇ ଜିନିଷଟା ଆମର ରେଗୁଲାର
1: ଯେମିତିକା କୁହାଯାଏ, ହଁ ଏଇଟା ବି ସାଇକୋଲୋଜିଷ୍ଟ ବା ମନସ୍ତତ୍ତ୍ୱବିତ୍ଙ୍କର ମତ ଥାଏ, ତମେ ଜମା ଅଧଘଣ୍ଟା ବି ଯଦି ତମେ ନିଜ ସହିତ ବିତାଉଛ ତାହେଲେ ସେଇଟା ହିଁ ବହୁତ କ୍ୱାଲିଟି ଟାଇମ୍। ଲୋକ ଅଛନ୍ତି 24 ଘଣ୍ଟା, ଦିନରାତି 24 ଘଣ୍ଟା ପାଖାପାଖି ରହୁଛନ୍ତି, କିନ୍ତୁ ସେମାନେ ସମୟ ବିତାଉ ନାହାନ୍ତି ନିଜ ସହିତ। ସେଇଟା ଗୋଟେ ବଡ଼ କଥା ଯେଉଁଟାକି ଆପଣଙ୍କର ସଫଳ ପରିବାର, ଖୁସି ପରିବାର ଏବଂ ସଫଳ କାହାଣୀର ନିର୍ଣ୍ଣାୟକ ହୋଇପାରିଛି। ତେବେ ଆପଣ ଯେମିତି କହିଲେ ଯେ ଆପଣଙ୍କର ଦାମ୍ପତ୍ୟ ଜୀବନ 16 ବର୍ଷର ଏବଂ ଉଭୟ ପେଶା ମଧ୍ୟ ସମାନ ଉଭୟଙ୍କର, ତେବେ କ'ଣ ଦେଖା ହେଇଥିଲା ସେମିତି ନିଜ ପେଶା ଆପଣ ଦୁଇଙ୍କୁ ଯୋଡ଼ି ପାରିଥିଲା ନା
0: ଯେତେବେଳେ ଦୁଇଟା ଯାକ ଫ୍ୟାମିଲି ବସିଲେ ଆଉ ସବୁ ଦେଖିଲେ ଠିକ ଅଛି, ଦୁଇ ଜଣ ପେଶାରେ ଗୋଟେ, ତାପରେ ଜାତକ ଫାତକ ଆମର ହିନ୍ଦୁ ଧର୍ମରେ ରୀତିନୀତିରେ ଅଛି, ସେ ସବୁ
2: ପରେ ମେଟ୍ରିମୋନିରୁ ଜାଣିଲା ପରେ ଜଣା ପଡିଲା ଯେ ସିଏ ମୋର ଭଉଣୀ ଜୋଇଙ୍କର ସାଙ୍ଗ, ପରେ ଜଣା ପଡିଲା ଯେତେବେଳେ ବାହାଘର ଠିକ ହେଇଗଲା ତାପରେ ଜଣା ପଡିଲା ସେତେବେଳେ। ହଁ, ଆପଣ ଯେହେତୁ କହିଲେ ପୁରୀ ଜଗନ୍ନାଥ, ଏକ୍ଚୁଲି ମୋ ପିଲାବେଳୁ ହିଁ ମୁଁ ଜଗନ୍ନାଥଙ୍କର ବହୁତ ବଡ଼ ଭକ୍ତ, ମାନେ ମୋତେ 3 ମାସ ହେଇଥିଲା ମୋ ଘରେ ବାପା ମା ଧରିକି ଆସିଥିଲେ ମୋତେ, ସେଥିରୁ ଦେଖିକି ଗଲେ, କିନ୍ତୁ ଯେତେବେଳେ ପରେ ବାହାଘର ଠିକ୍ ହେଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେଲା ଯେ ପୁରୀରେ ହିଁ କେମିତି ବାହାଘର ଠିକ୍ ହେଇଗଲା। ତ ସେବୁଠୁ ମୁଁ ତ ବହୁତ ଖୁସି ଆସିକି, ଯେହେତୁ ଆମର ଚାକିରି ସଫ୍ଟୱେର୍ ଇଞ୍ଜିନିୟର, ଆମେ ବାହାରେ ରହୁଥିଲୁ କିନ୍ତୁ ଏବେ ପ୍ରାୟ 6-7 ବର୍ଷ ହେଲା ପୁରୀ କରୋନା ପରଠୁ ପଳେଇ ଆସି ପୁରୀରେ ହିଁ ରହୁଛୁ ଏବେ। ତ ମୁଁ ମେକ୍ ସିଓର କରୁଛି ଯେ ସବୁ ପ୍ରାୟ ପ୍ରତି ୱିକ୍ରେ ଥରେ ଜଗନ୍ନାଥ ପାଖକୁ ଯାଇ ଦର୍ଶନ କରିବାକୁ, ତ ମୁଁ ବହୁତ ବହୁତ ଗର୍ବ ଅନୁଭବ କରୁଛି ପୁରୀର ବୋହୁ ହେଇକିରି।
1: ଆଜ୍ଞା, ତେବେ ଆପଣଙ୍କର କହିଲେ ବରହମପୁର। ଆଚ୍ଛା, ବରହମପୁରରେ ଘର, ପୁରୀର ବୋହୁ, ଏଇଟା ଗୋଟେ ଗର୍ବର କଥା ନିଶ୍ଚିନ୍ତ ରୂପେ। ପୁରୀରେ ସମସ୍ତେ ବାହା ହେବା ପାଇଁ ଚାହାନ୍ତି, ପୁରୀର ଶ୍ରୀକ୍ଷେତ୍ର ବୋହୁ ହେବାର ଆଶା ସମସ୍ତଙ୍କର ଥାଏ। ଯେତେବେଳେ ବାହାଘର ପ୍ରସ୍ତାବ ପଡ଼ିଲା, ଆପଣ ଯେମିତି କହିଲେ ଯେ ଜଗନ୍ନାଥଙ୍କ ଭକ୍ତ ଆପଣ, ଆପଣଙ୍କୁ କେମିତି ଖୁସି ଲାଗିଥିଲା ନା କେମିତି ଆପଣ ଯେମିତି ଚାହୁଁଥିଲେ ପୁରୀର ଜଗନ୍ନାଥଙ୍କର ଭକ୍ତ ଯେହେତୁ ଚାହୁଁଥିବେ, ଯେମିତି ମନେ ମନେ ଭାବିଥିବେ କେବେ ନା କେବେ ଗୋଟେ ପୁରୀରେ ବାହାଘର ହୁଅନ୍ତି ନା, ଏମିତି କିଛି ଭାବିନଥିଲେ?
2: କିଛି ଭାବିନଥିଲି, ଯେହେତୁ ମୁଁ ବି ବେଙ୍ଗଲୋରରେ ହିଁ ରହିକି ଜବ୍ କରୁଥିଲି, ସାର୍ଙ୍କର ମଧ୍ୟ ବେଙ୍ଗଲୋରରେ ହିଁ ଥିଲା, ତ ପୁରୀ ଯେହେତୁ ତାଙ୍କ ଘର ଥିଲେ ମଧ୍ୟ ଆମେ ତ ଯେହେତୁ ଆମ ଚାକିରି ବେଙ୍ଗଲୋର, ତ କେବେ ମୁଁ ଭାବିନଥିଲି ଯେ ଆସିକି ପୁରୀରେ ପରେ ସେଟିଲେ ହେବି, ମାନେ ଫ୍ୟୁଚର୍ରେ ବୟସ ଅଧିକ ହେଲା ବେଳକୁ ସେତେବେଳେ ଆସିକି ହେବି ବୋଲି ଭାବିଥିଲି। କିନ୍ତୁ ଯେତେବେଳେ ବି ଆମେ ବେଙ୍ଗଲୋରରୁ ଆସୁ, ମୁଁ ବରହମପୁର ଯେବେ ବି ଆସେ ବାହାଘର ପୂର୍ବରୁ, ପ୍ରତି ବର୍ଷ ମୁଁ ଆସେ ପୁରୀ ଦେଖିବାକୁ, ସବୁବେଳେ ଜଗନ୍ନାଥଙ୍କୁ ଆସେ, ଯେବେ ବି ମୋତେ ସମୟ ମିଳେ ମୁଁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସେ। ବାହାଘର ଠିକ୍ ହେଇଗଲା ପରେ ତ ବହୁତ ଖୁସି ଲାଗିଲା, କିନ୍ତୁ ମନେ ହେଉଥିଲେ ଓ ହେଲେ ମଧ୍ୟ କ'ଣ, ମୁଁ ତ ସେଇ ବେଙ୍ଗଲୋରରେ ହିଁ ରହିବି ନା, ଶାଶୁ ଘରକୁ ଯିବି ତ କେବେ କେମିତି ଯିବି, କିନ୍ତୁ ବେଙ୍ଗଲୋରରେ ଯିବି, କିନ୍ତୁ ଭଗବାନଙ୍କୁ ଏତେ କୃପା ହେଲା ଯେ 10 ବର୍ଷ ପରେ ବାହାଘର ମୋତେ ପୁଣି ଟାଣି ଆଣିଲେ, କହିଲା ତୁ ଏଇଠି ରହ ପୁରୀରେ ମୋ ପାଖରେ, ତ ମୋତେ ବହୁତ ବହୁତ ଖୁସି ହେଲା।
1: ତାପରେ ବାହାଘର ପରେ ଏବେ 2 ଝିଅ, ଏବେ ଗୋଟେ ଖୁସିର ପରିବାର, ଯେମିତି ମନ ପସନ୍ଦର ସାଥୀ, ମନ ପସନ୍ଦର ସ୍ଥାନ, ମନ ପସନ୍ଦର ଚାକିରି ଏବଂ ଭଗବାନଙ୍କ କୃପାରୁ 2 ଝିଅ
0: ଅଛି।
1: ଯେମିତିକି ଆପଣ କହିଲେ ଆପଣ ଉଭୟ ସଫ୍ଟୱେର୍ ଲାଇନ୍ରେ, ସଫ୍ଟୱେର୍ ଲାଇନ୍ରେ ସମୟ ବହୁତ କମ୍ ଥାଏ ମିଳେ, ତାରି ଭିତରେ କେମିତି ଆପଣ ସମୟ କାଢ଼ନ୍ତି? ଗୋଟେ ଅନେକ ଜାଗାରେ ଦେଖାଯାଉଛି ଯେତେବେଳେ ଉଭୟ ସ୍ୱାମୀ ସ୍ତ୍ରୀ ନିଜର କାର୍ଯ୍ୟ ବ୍ୟସ୍ତତାରେ ରହିଯାଉଛନ୍ତି, ତାଙ୍କ ସମ୍ପର୍କରେ କେଉଁଠି ନା କେଉଁଠି ଫାଟ ପଳାଇ ଆସୁଛି ଆପେ ଆପେ। ଅଧିକାଂଶର ମାନେ ଯେଉଁ ବିବାହ ବିଚ୍ଛେଦର ବି କାରଣ ଏହା ଗୋଟେ ମୁଖ୍ୟ କାରଣ ହେଉଛି ଯେ ଉଭୟ ଉଭୟଙ୍କୁ ସମୟ ଦେଇପାରୁନାହାନ୍ତି। ତ ଆପଣ ଯେହେତୁ ଗୋଟେ ଏତେ ସମୟ ଚାକିରି କରୁଛନ୍ତି, ତା ସହିତ ଗୋଟେ ପରିବାର, ତା ଭିତରେ କେମିତି ନିଜ ପାଇଁ ସମୟ କାଢ଼ନ୍ତି, ତା ଭିତରେ କେମିତି ନିଜର ଦାମ୍ପତ୍ୟ ଜୀବନକୁ କେମିତି ଆଗାନ୍ତି?
2: ନିଜ ପାଇଁ ସମୟ ମାନେ ବାହାଘର ପରେ ଆମେ 2 ଯାକ ଆମର ବନ୍ଧୁବାନ୍ଧବଙ୍କ ପ୍ରତି ଟିକେ କଣ୍ଟ୍ରୋଲ କରିଦେଲୁ, 2 ଯାକ ସାଙ୍ଗ ହିସାବରେ ହିଁ ବ୍ୟବହାର କଲୁ। ପ୍ରତି ସଫ୍ଟୱେର୍ ଲାଇନ୍ରେ ଆମର ଶନିବାର ରବିବାର ଛୁଟି ହୁଏ, ତ ସେଇ ଶନିବାର ରବିବାର ଆମେ କେଉଁ ସାଙ୍ଗସାଥି ନାହିଁ କିଛି ନା, ଆମେ ଆମ ଫ୍ୟାମିଲି ଉପରେ ହିଁ ସ୍ପେଣ୍ଡ କରୁ,
0: ଫୋକସ୍ କରୁ,
2: ଯୁଆଡ଼େ ଯିବୁ ଆମେ 2 ମିଶିକି, ଏମିତି ନାହିଁ ଯେ ମାର୍କେଟ ଯାଅ, କେଉଁ ପାଖ ନେକ୍ସଟ ସାଇକୁ ଗଲେ ମଧ୍ୟ ଆମେ 2 ମିଶିକି ହିଁ ଯାଉ ସବୁବେଳେ, ମାନେ ମୋର କିଛି କାମ ନଥିଲେ ମଧ୍ୟ ସେଠିକି ମୋତେ ତାଙ୍କେ ଧରିକି ଯାଆନ୍ତି, ମୁଁ ବି ତାଙ୍କର କିଛି କାମ ନଥିଲେ ସେଠି ମୋର ଖାଲି ପ୍ରେଜେଣ୍ଟ ଦରକାର ହେଲେ ବି ମଧ୍ୟ ମୁଁ ତାଙ୍କୁ ଧରିକି ଯାଏ, ଆମେ ମିଶିକି ସବୁବେଳେ 2 ଉପରେ ବହୁତ ଟାଇମ୍ ସ୍ପେଣ୍ଡ କଲୁ। ଆଉ ସାଙ୍ଗସାଥି ବନ୍ଧୁବାନ୍ଧବ ପ୍ରାୟ କମ୍ ହିଁ କରିଦେଲୁ ଆମେ, କଣ୍ଟାକ୍ଟ ବହୁତ କମ୍, ଯେତିକି ଦରକାର ମୋ ବାପା ମାଆ ସହିତ ସେ ତାଙ୍କ ବାପା ମାଆଙ୍କ ସହିତ, ସେତିକି ହିଁ ଗଲା। ସେମିତିରେ ଆମେ ଆମର ସମ୍ପର୍କଟାକୁ

0: ମଜବୁତ କରିପାରିଲୁ ପିଲାମାନଙ୍କୁ ମଧ୍ୟ କରିକି ସ୍ପେଣ୍ଡ କରିପାରୁ
1: ଫ୍ୟାମିଲି ଫ୍ୟାମିଲି ଫ୍ୟାମିଲି ମେମ୍ବର ସହିତ କଣ୍ଟାକ୍ଟ ଅଛି, ନୋ ଡାଉଟ୍। ଓକେ, ଖାଲି ଆମେ ଚାହିଁଲୁ କି ଆକ୍ଚୁଆଲି ଏ ଯେଉଁ କଥାଟା କହିଲା, ଆପଣ ଟାଇମଟା ଯଦି ନିଜ ଭିତରେ ବେଶୀ ଦେବେ ଫ୍ୟାମିଲିର କିଛି ବହୁତ କିଛି ପ୍ରସ୍ପେରିଟି ହେବ। କାହିଁକି ଆପଣ ଦେଖନ୍ତୁ, ଇଭେନ୍ ଇଫ୍ ଆମେ ଦୁହେଁ ଆଇଟିରେ ଚାକିରି କରୁ, ଆମେ ବାହାରକୁ ଯାଉ ବା ଯେଉଁଠିକି ଯାଉ, ଆମେ ଦୁଇ ଜଣ ଯାଉ କେଉଁ, କାହିଁକି ଆମ ଦୁଇଟା ବ୍ରେନ୍ କାମ କରେ ଜିନିଷଟାରେ। ସୋ ସେଇଥିଲାଗି ଆମେ ବେଶୀ ଚାହୁଁଥିଲୁ କି ଆମର ସାଙ୍ଗ ସୁଖ ଅପେକ୍ଷା ସାଙ୍ଗଟା ଆଜି ରହିବ ସେ କାଲିକି ଯିବ। ନୋ ଡାଉଟ୍ ସାଙ୍ଗର ପ୍ରେଜେନ୍ସ ବି ଦରକାର, ଫ୍ୟାମିଲି ଫ୍ୟାମିଲି ଫ୍ୟାମିଲିଙ୍କ ପ୍ରେଜେନ୍ସ ବି ଦରକାର, କିନ୍ତୁ ଏଭ୍ରି ଟାଇମ୍ ଯେହେତୁ ଆମେ ଦୁହେଁ ରହୁ ଆଉ ଆମର କ୍ଲୋଜେଷ୍ଟ ଆମର ଦୁଇଟା ଝିଅ ରହନ୍ତି, ଆମ ଭିତରେ ବେଶୀ ଟାଇମ୍ ସ୍ପେଣ୍ଡ କରୁ। ଯେତେବେଳେ ଆମକୁ ମିଶିଲା ଇଏ ୟାର ମନେକର କିଛି ରିଲାକ୍ସେସନ୍ ରହିଲା ଦିନ ଭିତରେ, ମୋର କିଛି ରିଲାକ୍ସେସନ୍ ରହିଲା, ନୋ ଡାଉଟ୍ ରିଲାକ୍ସେସନ୍ଟା ଓଭରଲାପ୍ କରିନପାରେ, ତାର ରିଲାକ୍ସେସ ଟାଇମ୍ ମୋର ରିଲାକ୍ସେସନ୍ ନେଇ ନ ହୋଇପାରେ, କିନ୍ତୁ ଲଞ୍ଚ ଟାଇମ୍ଟା କମନ୍ ଥିଲା। ଲଞ୍ଚ ଟାଇମ୍ରେ ଆମେ ଦୁହେଁ ବସୁ, ପିଲା ସ୍କୁଲ ଯାଆନ୍ତି, ଆମେ ଖା ପିଆ କରୁ, ରାତିରେ ଡିନର୍ରେ ସବୁ ବସି ଖା ପିଆ କରୁ, ଫେର୍ ରାତିରେ ଶୋଇବା ପୂର୍ବରୁ ମାନେ କଥାବାର୍ତ୍ତା ହେଇ ଖେଳାଖେଳି କରି ଅଧଘଣ୍ଟା କି 45 ମିନିଟ୍ ବିତେଇ ତାପରେ ଆମେ ବେଡ୍କୁ ଯାଉ। ଏଇଟା ଏଇ ଜିନିଷଟା ଆମେ
0: ଜଷ୍ଟ ଲାଇକ କହିବି ଗୋଟେ କଥା, ମେକ୍ ସିଓର କରିବେ ଏଦର ଲଞ୍ଚ ଅର୍ ଡିନର କେତେବେଳେ ଗୋଟେ ସାଥି ହେଇକି ଖାଇବେ, ଟାଇମ୍ ସ୍ପେଣ୍ଡ କରିବେ ଫ୍ୟାମିଲି ସହିତ
2: କୁହାଯାଏ। ହଁ, ଖାଦ୍ୟ ଟେବୁଲ ଉପରେ ହିଁ ସବୁଠାରୁ ମନର କଥା ବେଶୀ ଭଲସେ
0: ବାହାରିବ, ନହେଲେ କ'ଣ ଯିଏ ଯାର ଆଜିକାଲି ଦୁନିଆରେ ମୋବାଇଲ ଯିଏ ଯାର ଧରିକି ବସିଲେ, କାମ ନଥିଲେ ମଧ୍ୟ ମୋବାଇଲ ଧରିକି ବସିବେ, ଦୁଇଜଣ ଯଦି ପରସ୍ପର କଥା ହେଇପାରିବେନି, ତ ଲଞ୍ଚ ଟାଇମ୍ ଡିନର ଟାଇମ୍ ବସିକି କଥା ହେବେ ତ ଆପଣ ମନ ଖୋଲି କଥା ବି ହେଇପାରିବେ ସେ ଟାଇମ୍ଟା ହିଁ, ଅନ୍ୟ ତାପରେ ତ ଯିଏ ଯାର କାମରେ ବ୍ୟସ୍ତ ରହିଯିବ ଦୁଇଜଣ ଯାକ।
1: ଗୋଟେ କଥା କହିବି ମ୍ୟାଡ଼ାମ, ଆଜିକାଲି ଲୋକ କ'ଣ କରନ୍ତି, ଖାଇବା ସମୟରେ ଯିଏ ଯାହା ପ୍ଲେଟ୍ ନେଇକି ରୁମ୍କୁ ଯାଆନ୍ତି, ହାଇ ଫାଇ ଷ୍ଟାଣ୍ଡାର୍ଡ଼ ଆମେ ଏନ୍ସିଓର କରୁ। ଥରେ ଥରେ ମୋ ସାନ ଝିଅ ଆଟେମ୍ପ୍ଟ ନିଏ, ମୁଁ ଯାଇକି ଟିଭି ଦେଖିକି ବସି ଖାଇବି ଡ୍ରଇଂ ରୁମ୍ରେ, କ'ଣ ନା ତୁ ଆସିବୁ ଏଇଠି ଆମେ ବସିକି ଖାଉଛୁ, ଏଇଠି ବସିକି ଖାଇବୁ, ତାପରେ ଯାଇକି ତୁ ଟିଭି ଦେଖିବୁ ଯାହା କରିବୁ। ତ ଖାଇବା ଜିନିଷଟାରେ କୋଲାବରେସନ୍ ହୁଏ, ଭଲ ଅଣ୍ଡରଷ୍ଟାଣ୍ଡିଂ ହୁଏ, ସବୁ କଥା ବାହାରକୁ ଆସେ, ରିଜଲ୍ୟୁସନ୍ ହୁଏ, ସବୁ କଥା ହୁଏ।
2: ଏଇଟା ଗୋଟେ ବଡ଼ ବାର୍ତ୍ତା ନିଶ୍ଚିନ୍ତ ରୂପେ ଗୋଟେ ହାପି ଫ୍ୟାମିଲି ପାଇଁ, ଅନ୍ତତଃ ପକ୍ଷେ କିଛି ସମୟ ଦିନ ଭିତରେ ଯେତେ ବ୍ୟସ୍ତ ଥିଲେ ବି 10 ମିନିଟ୍ ପାଇଁ ହଉ ପଛକେ ଏକାଠି ବସିକି ଖାଦ୍ୟ ଖାଇବା ହଉ ବା ଏକାଠି ବସିକି ମନର କଥାକୁ ଦିଆନିଆ କଲେ ଆପେ ଜୀବନଟା ସୁରୁଖୁରୁରେ ପଳାଏ। ଯାଉ ଯେମିତିକି ଆପଣ କହିଲେ ଯେ ବାହାଘର ପରେ ଆପଣ ଦୁହେଁ ଦୁହିଁଙ୍କ ସହିତ କେମିତି ଅଧିକରୁ ଅଧିକ ସମୟ ବିତେଇବେ, ବାହାନା ଦେଖିବାକୁ ଗଲେ ବହୁତ ଅଛି, କିନ୍ତୁ ସେ ବାହାନା ଭିତରୁ ନିଜ ପାଇଁ ସମୟ କାଢ଼ିବାକୁ ହେବ। ତେବେ ମ୍ୟାଡ଼ାମ୍, ଆମେ ଆପଣ ଦୁହେଁ ଦୁହିଁଙ୍କୁ କେତେ ଜାଣିଛନ୍ତି ସେ ସମ୍ପର୍କରେ କିଛି ପଚାରିବୁ। ଏବେ ସାର୍ କୁହନ୍ତୁ ମ୍ୟାଡ଼ାମ୍ଙ୍କର ପ୍ରିୟ ରଙ୍ଗଟା କ'ଣ?
1: ତାର ରଙ୍ଗଟା ମ୍ୟାଡ଼ାମ୍, ସେ ଆପଣ କ'ଣ କେମିତି କହିବି, କଲର୍ଟା ବ୍ରାଉନ୍ ରଙ୍ଗଟା, ଡିପ୍ ବ୍ରାଉନ୍ଟା ତାର।
2: ମ୍ୟାଡ଼ାମ୍ କହିବେ ଠିକ୍ ଉତ୍ତର କି ଭୁଲ ଉତ୍ତର, ସତ କୁହନ୍ତୁ ମ୍ୟାଡ଼ାମ୍, କୁହନ୍ତୁ ଠିକ୍ ଉତ୍ତର କି ଭୁଲ ଉତ୍ତର, ଭୁଲ ଉତ୍ତର ବୋଧେ ମ୍ୟାଡ଼ାମ୍ଙ୍କର ହସ କୁହନ୍ତୁ। ଆଚ୍ଛା, ଏବେ ମ୍ୟାଡ଼ାମ୍ ମ୍ୟାଡ଼ାମ୍ ଆପଣଙ୍କର ପ୍ରିୟ ରଙ୍ଗଟା କ'ଣ କହିଦିଅନ୍ତୁ ଆଗ ପ୍ରଥମେ?
0: ମୋର ଲାଭେଣ୍ଡର।
2: ଲାଭେଣ୍ଡର, ଆଚ୍ଛା ଏବେ ମ୍ୟାଡ଼ାମ୍ କୁହନ୍ତୁ ସାର୍ଙ୍କର ପ୍ରିୟ ରଙ୍ଗ କ'ଣ?
0: ସାର୍ଙ୍କର ପ୍ରିୟ ରଙ୍ଗ କଳା ଆକ୍ଚୁଆଲି।
2: ଆଚ୍ଛା ସାର୍ କୁହନ୍ତୁ ଠିକ୍ ଉତ୍ତର କି ଭୁଲ ଉତ୍ତର।
1: ହଁ, ମୋର ବ୍ଲାକ୍ ଆକ୍ଚୁଆଲି, ସେ ଠିକ୍ କହିଛି, କିନ୍ତୁ ଘରେ ଯେହେତୁ ଆମର ଜାତକ ହିସାବରେ ଘର
0: କଳା ପିନ୍ଧିବାକୁ ମନା ମନା କିଣନ୍ତିନି ବେଶୀ, କିନ୍ତୁ କଳା ତାଙ୍କର ପ୍ରିୟ
1: କଳାଟା।
2: ଆଚ୍ଛା ଆଚ୍ଛା, ତାହେଲେ ମ୍ୟାଡ଼ାମ୍ ସାର୍ଙ୍କୁ ବେଶୀ ଚିହ୍ନିଛନ୍ତି। ଏବେ ସାର୍ କୁହନ୍ତୁ ମ୍ୟାଡ଼ାମ୍ଙ୍କର ପ୍ରିୟ ଖାଦ୍ୟ କ'ଣ, କ'ଣ ଖାଇବାକୁ ଭଲ ଲାଗେ ମ୍ୟାଡ଼ାମ୍ଙ୍କୁ?
1: ସିଏ କ'ଣ କରେ କି ମ୍ୟାଡ଼ାମ୍, ତାର ଖାଇବା ଜିନିଷ ହେଲା ସେ ଯେଉଁ ଆମ ଓଡ଼ିଆରେ କରନ୍ତିନି ସେ ବାଇଗଣ ପୋଡ଼ା, ଆଉ ଦେଶୀ ଖାଇବା ସିଏ ସେ ଜିନିଷଟା ସେ ଲାଇକ୍ କରେ।
2: ଆଚ୍ଛା ଆଚ୍ଛା, ସାର୍ଙ୍କର କ'ଣ ପ୍ରିୟ ଖାଇବା ମ୍ୟାଡ଼ାମ୍ କୁହନ୍ତୁ ତାହେଲେ। ମ୍ୟାଡ଼ାମ୍ ଠିକ୍ ଉତ୍ତର କହିଲେ ତ ସାର୍?
0: ହଁ ଠିକ୍ କହିଲେ।
2: ଆଚ୍ଛା ତାହେଲେ ଏବେ କୁହନ୍ତୁ, ଆପଣ କୁହନ୍ତୁ ସାର୍ ନିଶ୍ଚିନ୍ତ ଜାଣିଥିବେ ଆପଣଙ୍କ ଉପରେ ଯେହେତୁ ରୋଷେଇ ଦାୟିତ୍ୱଟା ରହୁଥିବ, ଯେମିତି ଜାଣିଥିବେ ସାର୍ଙ୍କ ପ୍ରିୟ ଖାଦ୍ୟ
0: ସିଏ ଟିକେ ଖାଦ୍ୟ ପ୍ରିୟ ହିଁ, ତାକୁ ଯାହା ବି କହିଦେଲେ ସିଏ ଭଲ ଭଲ ପାଇଯାନ୍ତି, ସେମିତି ସ୍ପେସିଫିକ୍ ନାହିଁ।
2: ଆଚ୍ଛା,
0: ତ ଏଇଟା ବେଶୀ ପସନ୍ଦ ତାଙ୍କ, ବେଶୀ ଟିକେ ପକୁଡ଼ି ପକୁଡ଼ି ଛଣା ଛଣି ଟିକେ ବେଶୀ ପସନ୍ଦ ସ୍ନାକ୍ସ ଟାଇମ୍ରେ, ତାଙ୍କ ଖାଦ୍ୟ ପ୍ରିୟ, ଯାହା ବି ଦେଲେ ସେ ଖାଇଦିଅନ୍ତି।
2: ଆଚ୍ଛା ଆଚ୍ଛା, ଏଇଟା ଠିକ୍ ଉତ୍ତର ତ ସାର୍?
1: ଆଜ୍ଞା।
2: ଆଚ୍ଛା, ତେବେ ଏବେ ମାନେ ଆପଣ ଦୁହିଁଙ୍କ ଭିତରେ ସବୁଠାରୁ କ୍ୱାଲିଟି ଟାଇମ୍ ସ୍ପେଣ୍ଡ ମାନେ କେଉଁଟା ଗୋଟେ ସବୁଠାରୁ ଭଲ ସ୍ମୃତି ଆପଣଙ୍କର, ଆପଣ ଦୁହିଁଙ୍କ ଦାମ୍ପତ୍ୟ ଜୀବନ ଭିତରେ ଏଇ ସ୍ମୃତିଟା ଆପଣଙ୍କର ସବୁଦିନ ପାଇଁ ମନେ ରହିବ?
0: 2 ବର୍ଷ ତଳେ ଆକ୍ଚୁଆଲି ଆମେ ଗୋଟେ କ୍ରୁଜ୍ ଟ୍ରିପ୍ରେ ଯାଇଥିଲୁ।
2: ଆଚ୍ଛା, ଓକେ।
0: ସେଥିରେ ମୋର ସେତେବେଳେ ଆମର 15 ଇୟର୍ସ ମ୍ୟାରେଜ୍ ଆନିଭର୍ସରି ହେଇଥିଲା ଏବେ ରିସେଣ୍ଟଲି, ତ ସେଇଟା ହିଁ ଏବେ ମନେ ପଡ଼ୁଛି। ତ ସେଇଥିରେ ଆମେ 4 ଜଣ ଯାକ ଆମର ପର୍ସନାଲ୍ ଟାଇମ୍ ବହୁତ ସ୍ପେଣ୍ଡ କରିଥିଲୁ, ତ ସେଇଟା ଗୋଟେ ବହୁତ 4 ଦିନ ପର୍ଯ୍ୟନ୍ତ କ୍ରୁଜ୍ରେ ଯାଇଥିଲୁ ମୁମ୍ବାଇ ଟୁ
2: ଲାକ୍ଷାଦ୍ୱୀପ। ଓକେ ଓକେ, ସାର୍ ଆପଣଙ୍କର ସବୁଠାରୁ ଭଲ ସ୍ମୃତି କ'ଣ?

0: ଆପଣଙ୍କ ଦାମ୍ପତ୍ୟ ଜୀବନରେ?
1: ସିଏ ସବୁ ଡିସିସନ୍ରେ ମୋର ସପୋର୍ଟ ଦିଏ। ମୋର ଟିକେ ଲ୍ୟାଣ୍ଡ କିଣିବା ଆଉ ଏମିତି ଜାଗା ରଖିବା, ଘର ତିଆରି କରିବା, ଏଇ ଜାଗାରେ ମୋତେ ଭାରି ଇଣ୍ଟରେଷ୍ଟ। ତ ସେ ଜିନିଷ ଜାଗାରେ ଯାହା ହେଲେ ବି ପଇସା ଟିକେ ରହିବା ଦରକାର। ସୋ ସେ କଥାରେ ସେ ସପୋର୍ଟ ଦିଏ, ମୋତେ ବହୁତ ସପୋର୍ଟ ଦିଏ। ଆଉ ସେ ଗୋଟେ କଥା, ସେ ଜିନିଷଟା ମୋତେ ତା'ର ଭଲ ଲାଗେ। ଆଉ ଗୋଟେ କଥାଟେ, ଝିଅ ଯେତେବେଳେ ଜନ୍ମ ହେଲା ମୋର ମାଇଣ୍ଡ ଟିକେ ଦୁଇ ମିନିଟ୍ ପାଇଁ ଡଲ୍ ହେଇଯାଇଥିଲା। କିନ୍ତୁ ମୁଁ ତାପରେ ଯେତେବେଳେ ଦେଖିଲି ସେ ସ୍ଲୋରେ ଯେତେବେଳେ ଗ୍ରୋ କଲା, ପିଲାର ଆଟିଚ୍ୟୁଡ଼୍ ବିହେଭିଅର୍ ଦେଖିକି, ତା ସେଇ ଜିନିଷଟା ମୋର ସବୁବେଳେ ମାନେ ମନେ ରହିଯିବ। ପିଲାଟା ଏତେ ସୋବରରେ ବଢ଼ିଲା, ତାକୁ ଆମେ ସେମିତି ବଢ଼େଇଲୁ। ପିଲାଟା ଆଗରୁ ବି ଏତେ ଅଳି ଅଝଟ ସେ ବି ନଥିଲା, ଏମିତି ରହନ୍ତି।
0: ତେବେ ଏବେ ତ ଏହା ତ ରହିଲା ଆପଣଙ୍କର ଦାମ୍ପତ୍ୟ ଜୀବନର ହସ ଖୁସିର କଥା। ତେବେ ଦାମ୍ପତ୍ୟ ଜୀବନ ଅଛି ମାନେ ଝଗଡ଼ା, କଳି, ମାନ, ଅଭିମାନ ଏଗୁଡ଼ା ବି ଥାଏ। ତେବେ ଆପଣଙ୍କ ଭିତରେ ଯେତେବେଳେ ଝଗଡ଼ା ଲାଗେଇବା, କଳି ଲାଗିବାଟା ସ୍ୱାଭାବିକ କଥା ହଉଥିବ, ବି ସବୁ ଦାମ୍ପତ୍ୟ ଜୀବନରେ ହୁଏ। କୁହାଯାଏ ଯେଉଁଠି ଝଗଡ଼ା ନଥାଏ ସେଠି ପ୍ରେମ ବି ନଥାଏ। ତ ଝଗଡ଼ା ଲାଗିଲେ କେମିତି କିଏ ବୁଝାଏ ପ୍ରଥମେ, ଏବଂ କେମିତି ମନାନ୍ତି?
1: ଇଏ ସଦାବେଳେ ସାଇଲେଣ୍ଟ ହେଇଯାଏ, ମାନେ କଥାବାର୍ତ୍ତା ହେଲେ ଟିକେ ଲିମିଟ, ସେ ଲିମିଟ ଜାଣେ, ଲିମିଟଟା ଦେଖେ, ସେ ଲିମିଟ ହେଇକି ସେ ସାଇଲେଣ୍ଟ ହେଇଯାଏ। ସୋ ମନେବା କଥା ନାହିଁ, ଆମେ ତ ସବୁ, ମୁଁ ଆପଣଙ୍କୁ କହୁଥିଲି ମ୍ୟାଡ଼ାମ, ଆମେ ସବୁ ଫ୍ରେଣ୍ଡ ହିସାବରେ ରହୁ, ଠିକ୍। ଫ୍ରେଣ୍ଡ ଯେମିତି ଆପଣଙ୍କର ଫ୍ରେଣ୍ଡର ଝଗଡ଼ା କରିଲେ କିଛି ମହତ୍ଵ ନଥାଏ, ତ ଆମର ସେମିତି କିଛି ସିରିୟସଲି ଟପିକ ଜିନିଷ ଉପରକୁ ଯାଏନି, ଆମର ସବୁ କଣ୍ଟ୍ରୋଲ ଲିମିଟ ଭିତରେ ରହିଯାଏ।
2: ଯେଉଁ ସମୟରେ ଝଗଡ଼ା ହୁଏ, ଆପଣ ଯେମିତି କହିଲେ ଯେ ଦାମ୍ପତ୍ୟ ଦିନ ଝଗଡ଼ା ରହିବ, ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ନଥିଲେ ପ୍ରେମ ନଥାଏ, ତ ଝଗଡ଼ା ହୁଏ, କିନ୍ତୁ ଏଦର ମୁଁ ଦେଖିବି, ମୁଁ ସେଇ ଟାଇମ୍ରେ ଶାନ୍ତ ହେଇଯିବି।
0: ଆଚ୍ଛା,
2: ପରେ ସେଇ ସମୟଟା ବିତିଗଲା ପରେ ତା ପରଦିନ ନର୍ମାଲି ରାତିରେ ଶୋଇଲା ବେଳକୁ ମୁଁ କ୍ଲିୟର କରିଦେବି, ଏଇ କଥା ହେଇଥିଲା, ଏମିତି ଏମିତି ଥିଲା, ଏତେ ଝଗଡ଼ା ନାହିଁ। ତ ମୁଁ ମେକ୍ ସିଓର କରିଛି ଶୋଇବା ପୂର୍ବରୁ ସବୁ ସର୍ଟ ଆଉଟ୍ ହେଇଯାଏ, ତା ନେକ୍ସଟ ଡେ ନ ଯାଉ।
0: ଆଚ୍ଛା, ସେଇଟା ମାନେ ଝଗଡ଼ା ଲାଗିଲା ବେଳେ ସେଇ ସମୟରେ ଯୁକ୍ତି ତର୍କ ନ କରି ସବୁ ଶାନ୍ତ ହେଲା ପରେ ସେଇ ଜିନିଷଟାକୁ ଯଦି ଆମେ ସମାଧାନ କରିବା, ହୁଏତ ସେଇଟା ମାନେ ଇଜିଲି ସବୁ କିଛି ହେଇପାରିବ।
2: ମୋର ବି କେତେବେଳେ ମଣିଷ ତ କେବେ ଯେତେ ଶାନ୍ତ ରହିଲେ ମଧ୍ୟ ମୁଁ ବି କେତେ ଟେମ୍ପର ମୋର ହାଇପର ହେଇଯାଏ, ମୁଁ ବି ପାଟି କେତେ, ସେତେବେଳେ ସିଏ ବି ଶାନ୍ତ ରହିଯାଆନ୍ତି। ତ ପରେ ସେମିତି ଆମର ମ୍ୟାନେଜ ଯଦି ବେଳେବେଳେ ଯଦି ଦୁଇଜଣ ଯାକ କହିଦେଉ ତ ଆମେ ଗୋଟେ ହଁ ନାଇଁ ଏବେ ଯାଉଛି ହେରି ଅଧିକ, ତ କଣ୍ଟ୍ରୋଲ କରିଦିଅ, ଜଣେ ରହିଯାଉଛି, ତ ସେମିତିରେ। ଆଉ ଆଉ ଗୋଟେ କଥା ମେକ୍ ସିଓର କରିବେ, ମାନେ ମୁଁ କହୁଛି ସବୁ ପ୍ୟାରେଣ୍ଟସ୍ ମାନଙ୍କୁ, ପିଲାମାନଙ୍କ ଆଗରେ କେବେ ଝଗଡ଼ା କରିବେନି। ଯେତେ ରାଗ ଥିଲେ, ଯେତେ ରାଗ ଆସେ ମୋତେ କଣ୍ଟ୍ରୋଲ କରିଦେବେ, ପିଲାମାନଙ୍କୁ ବାହାରକୁ ପଠେଇବେ, ସ୍କୁଲ ଯାଇସାରନ୍ତୁ, ତାପରେ ତମର ଝଗଡ଼ା ଆରମ୍ଭ କର, କିନ୍ତୁ ପିଲାମାନଙ୍କ ଆଗରେ କେବେ ବି ଝଗଡ଼ା କରିବେନି।
0: ଆଚ୍ଛା, ଏଇଟା ଗୋଟେ ବଡ଼ ମେସେଜ,
2: ଏଇଟା ଗୋଟେ ବଡ଼ ମେସେଜ, ପିଲାମାନଙ୍କ ଆଗରେ ଟ୍ରାଏ କରି କେବେ ବି ଝଗଡ଼ା କରିବେନି। ପିଲାମାନଙ୍କ ସବୁବେଳେ ଦେଖିବେ ବାପା ମା ସବୁବେଳେ ଖୁସିରେ ମୋର ଅଛନ୍ତି,
0: ସେମାନଙ୍କ ମାଇଣ୍ଡରେ
2: ବି ସେଇଟା ଗୋଟେ ଇମ୍ପାକ୍ଟ,
1: ଆଉ ସେମାନେ ସ୍କୁଲରୁ ଆସିଲା ପୂର୍ବରୁ ବା ଟ୍ୟୁସନ ଆସିଲା ପୂର୍ବରୁ ସବୁ ଯେମିତି ନର୍ମାଲ ହେଇଯିବ, ଆଉ ସେମାନଙ୍କୁ ଡାଉଟ୍ ଆସିବାକୁ ଦିଆ ହେବନି ଯେ କାଳେ କ'ଣ ମୋ ବାପା ମା କ'ଣ କଥା ହେଉନାହାନ୍ତି, ବାପା ମା କ'ଣ ଅସୁବିଧା ହେଇଛି, କି ସେମାନଙ୍କୁ ମାଇଣ୍ଡରେ ଡାଉଟ୍ ଆସିବନି କି କ'ଣ କେଉଁଠି ଘରଟେ ହେଇଛି ଆଜି ଘରେ ଗୋଟେ ଜିନିଷଟେ।

0: ତେବେ ପରିଶେଷରେ ଆମ କାର୍ଯ୍ୟକ୍ରମ ଶେଷ କରିବାର ସମୟ ପ୍ରାୟତଃ ଉପନୀତ ହେଲାଣି। ତେବେ ପରିଶେଷରେ ଆପଣ ଦମ୍ପତିମାନଙ୍କୁ କ'ଣ ବାର୍ତ୍ତା ଦେବେ ଦୁଇ ଧାଡ଼ିରେ କିଛି କୁହନ୍ତୁ।
1: ଦେଖନ୍ତୁ, ସମସ୍ତଙ୍କ ଲାଇଫରେ ଉପର ଲାଇଫଟା ଉଚ୍ଚା ନିଚା ରହେ, ଉପରକୁ ଯାଏ, କେତେବେଳେ ତଳକୁ ଖସେ। ଯେତେବେଳେ ତଳକୁ ଖସେ ସଂଯମ ରଖିବେ, ଫ୍ରଷ୍ଟ୍ରେଟ୍ ହେବେନି, ଝଗଡ଼ା କରିବେନି, ଦୁଇ ଜଣ ମିଶିକି ବାଟଟା ବାହାର କରିବେ। ତା'ର ମିଶିକି ବାଟଟା ବାହାର କଲେ ଦୁଇଟା ମୁଣ୍ଡ ସେଇ ଜିନିଷଟା ଲାଗିବ, ଦୁଇଟା ଆଇଡ଼ିଆ ଆସିବ ବା ମଲ୍ଟିପୁଲ୍ ଆଇଡ଼ିଆ ଆସିବ। କିନ୍ତୁ ଦୁଇ ଜଣ ସଦାବେଳେ କାନ୍ଧକୁ କାନ୍ଧ ମିଳିକି ଆଗକୁ ଯିବେ, ସବୁ ପ୍ରୋବ୍ଲେମ୍ର ସର୍ଟ ଆଉଟ୍ ଡେଫିନେଟ୍ଲି ହେଇଯିବ।
0: ଆଜ୍ଞା ମ୍ୟାଡ଼ାମ୍, ଆପଣଙ୍କର ବାର୍ତ୍ତା?
2: ମୋର ବାର୍ତ୍ତା ସମସ୍ତଙ୍କୁ ରହିବ ଯେ ଆପଣ ଯେତିକି ଚାହୁଁଛନ୍ତି ସେତିକି ଖୁସିରେ ହିଁ ରୁହନ୍ତୁ। ଝଗଡ଼ା ଯେତେ ଆସିଲେ ମଧ୍ୟ ମନକୁ ମାଇଣ୍ଡଟା ଚେଞ୍ଜ କରନ୍ତୁ, ଭଗବତ କୃପା ଆଡ଼େ ଯାଆନ୍ତୁ। ଆପଣଙ୍କୁ ସେତିକି ଶୁଣନ୍ତୁ, ରାଗ ଲାଗିବ, ଇଏ ଲାଗିବ, ଯାହା ବି ଆସିଲେ ନିଜକୁ କଣ୍ଟ୍ରୋଲ କରିକି ଭଗବାନଙ୍କ ଆଡ଼ୁ କୃପା ଯାଉ, ସେଥିପାଇଁ ଆପଣ ଝଗଡ଼ାଟା ବଢ଼ିବନି। ତ ଯେଉଁଟା ବି ଖରାପ ଦୁଶ୍ଚିନ୍ତା ଆସୁଛି ମୁଣ୍ଡକୁ ସେଇଟା ବି ଆସିବନି, ତ ଆପଣଙ୍କ ଲାଇଫ୍ଟା ଭଲରେ ଚାଲିବ।
0: ଆଚ୍ଛା, ଅଶେଷ ଅଶେଷ ଧନ୍ୟବାଦ ମ୍ୟାଡ଼ାମ୍ ଏତେ ସୁନ୍ଦର ବାର୍ତ୍ତା ପାଇଁ, ଏବଂ ଆପଣ ଦୁହେଁ ଆସିଲେ ଆମ ସହିତ, ଏତେ ଆପଣଙ୍କ ଦାମ୍ପତ୍ୟ ଜୀବନର ମିଠା ଅନୁଭୂତିକୁ ବାଣ୍ଟିଲେ, ଏବଂ ଜଣେ ଅଭିଭାବକର ଭୂମିକା କ'ଣ ରହିବା ଆବଶ୍ୟକ ସେ ସମ୍ପର୍କରେ ଏତେ ସୁନ୍ଦର ଭାବେ ବୁଝାଇଲେ। ଆପଣଙ୍କର ଦାମ୍ପତ୍ୟ ଜୀବନ ଏମିତି ସୁଖମୟ ହେଉ, ଏବଂ ଆପଣଙ୍କର ଏଇ ହସ ଖୁସିର ପରିବାରରେ ଖୁସି ଏମିତି ବଜାୟ ରହୁ, ଏତିକି କାମନା। ଧନ୍ୟବାଦ ସାର୍, ନମସ୍କାର।
2: ଧନ୍ୟବାଦ।
0: ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ଆମ ଅତିଥିଙ୍କ ବାର୍ତ୍ତା ଆପଣମାନଙ୍କୁ ନିଶ୍ଚିନ୍ତ ରୂପେ ପସନ୍ଦ ଆସିଥିବ। ସେମାନେ ଯେ କେବଳ ସଫଳ ଦମ୍ପତି ତାହା ନୁହେଁ, ସେମାନେ ଜଣେ ସଫଳ ଅଭିଭାବକ ଭାବେ ମଧ୍ୟ ସେମାନଙ୍କ ପରିଚୟ ସୃଷ୍ଟି କରିପାରିଛନ୍ତି। କିଭଳି ଭାବେ ଦମ୍ପତିମାନେ ପରସ୍ପରକୁ ସମୟ ଦେବା ଆବଶ୍ୟକ, ଏବଂ ଦାମ୍ପତ୍ୟ ଜୀବନକୁ ସଫଳ କରିବାକୁ ହେଲେ ଉଭୟ ଉଭୟଙ୍କୁ ବୁଝିବା, ଏବଂ ପରିବାର ପ୍ରତି କିଭଳି ଭାବରେ ଉତ୍ସର୍ଗୀକୃତ ରହିବା ଆବଶ୍ୟକ ସେ ସମ୍ପର୍କରେ ସେମାନେ ସୁନ୍ଦର ଭାବେ ବୁଝାଇଦେଲେ। ତେବେ ଆଶା କରୁଛି ଆପଣମାନଙ୍କୁ ମଧ୍ୟ ସେମାନଙ୍କ ବାର୍ତ୍ତା ପସନ୍ଦ ଆସିଥିବ। ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣା ଆକାଶବାଣୀ ପୁରୀ ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ PIN 752001। ଆମ ଫୋନ୍ ନମ୍ବର 9437037892। ତେବେ ରହୁଛୁ, ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ କଣ୍ଠରେ କଥାଚିତ୍ର ଥିଲା ରକ୍ଷା। ପରବର୍ତ୍ତୀ କଥାଚିତ୍ର ଗୀତଟି ଶୁଣନ୍ତୁ ରାମ ବଲରାମ କଥାଚିତ୍ରରୁ। ଯୁଗଳ କଣ୍ଠରେ ସଜିଛନ୍ତି କଣ୍ଠଶିଳ୍ପୀ କିଶୋର କୁମାର ଏବଂ ଆଶା ଭୋସଲେ।

ଶ୍ରୋତାବନ୍ଧୁ ଶୁଣୁଥିଲେ ରାମ ବଲରାମ କଥାଚିତ୍ରରୁ। ପରବର୍ତ୍ତୀ କଥାଚିତ୍ର ଗୀତଟି ଶୁଣନ୍ତୁ ଲତା ମଙ୍ଗେସ୍କରଙ୍କ କଣ୍ଠରେ। କଥାଚିତ୍ର ରହିଛି ରାମ ତେରି ଗଙ୍ଗା ମେଲି।

ଶ୍ରୋତାବନ୍ଧୁ ଗୀତଟି ଶୁଣୁଥିଲେ ରାମ ତେରି ଗଙ୍ଗା ମେଲି କଥାଚିତ୍ରରୁ, କଣ୍ଠରେ ସଜେଇଥିଲେ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର। ଏଥର ଶୁଣନ୍ତୁ ଆଶା ଭୋସଲେ ଏବଂ କିଶୋର କୁମାରଙ୍କ ଯୁଗଳ କଣ୍ଠରୁ କଥାଚିତ୍ର ରହିଛି ରେଡ୍ ରୋଜ୍। ସଙ୍ଗୀତରେ ସଜିଛନ୍ତି ରାହୁଲ ଦେବବର୍ମନ ଏବଂ ଗୀତ ରଚନା କରିଛନ୍ତି ଗୀତିକାର ଗୌରବ।

0: ଫ୍ରି ଫରେନ୍ ଟ୍ରିପ୍ କ୍ଲିକ୍ ଅନ୍ ଦ ଲିଙ୍କ୍ ଏବେ କରୁଛି।
1: ଜେଜେ ରୁହ, ଲିଙ୍କ୍ ରେ କ୍ଲିକ୍ କର ନାହିଁ।
0: କାହିଁକି?
1: ଏଇଟା SMS ସ୍କାମ। କ୍ଲିକ୍ କରିବ ତ ତୁମର ବ୍ୟାଙ୍କ ଡିଟେଲ୍ସ ହେବ ଚୋରି।
0: ଓହ ଥ୍ୟାଙ୍କ୍ସ ଗପୁ, ବଞ୍ଚେଇ ଦେଲୁ। ଏଇ ନେ ତୋର ବୁଦ୍ଧିମତାର ଫଳ।
2: RBI କହେ ସ୍ମାର୍ଟ ବନ କୁଲ ରୁହ।

ଶ୍ରୋତା ବନ୍ଧୁ ଶୁଣୁଥିଲେ ସାଧନା ସରଗମଙ୍କ କଣ୍ଠରେ ଗୀତ ରଚନା କରିଥିଲେ ଗୀତିକାର ପୂର୍ଣ୍ଣଚନ୍ଦ୍ର କାନୁନଗୋ। ଏଥର ପରବର୍ତ୍ତୀ ଶ୍ରୀ ଜଗନ୍ନାଥ ଭଜନ ଶୁଣନ୍ତୁ କଣ୍ଠଶିଳ୍ପୀ ମହମ୍ମଦ ସିକନ୍ଦର ଆଲାମଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଗୀତିକାର ସରୋଜ କୁମାର ପଟ୍ଟନାୟକ।

ଶ୍ରୋତାବନ୍ଧୁ ଶୁଣୁଥିଲେ କଣ୍ଠଶିଳ୍ପୀ ମହମ୍ମଦ ସିକନ୍ଦର ଆଲାମଙ୍କ କଣ୍ଠରୁ। ଏଥର ପରବର୍ତ୍ତୀ ଶ୍ରୀ ଜଗନ୍ନାଥଙ୍କ ଭଜନ ଶୁଣନ୍ତୁ ଅକ୍ଷୟ ବିଶ୍ୱାଳଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଗୀତିକାର ରଘୁନାଥ ରାଉତ।

ଶ୍ରୋତା ବନ୍ଧୁ, ଏଥର ଶୁଣନ୍ତୁ ଗୀତିକାର ଚନ୍ଦ୍ରଭାନୁ ଶତପଥୀଙ୍କ ଭାବସ୍ପର୍ଶୀ ରଚନାକୁ। ଯୁଗଳ କଣ୍ଠରେ ସାଜିଛନ୍ତି କଣ୍ଠଶିଳ୍ପୀ ଶାନ୍ତନୁ ଶତପଥୀ ଏବଂ ତୃପ୍ତି ଦାସ।